ଅମୂଲ୍ୟ ଧନ ନା। ଯେତେବେଳେ ଆମେ ଦୂର କୌଣସି ଦେଶ କିମ୍ବା ସହରରେ ରହୁଥାଉ ନା, ସେତେବେଳେ ଜନ୍ମଭୂମିର ସ୍ମୃତି ଆମକୁ ଆକୁଳ କରିଥାଏ। ଯେମିତି ମାଆର ପଣତ ଶିଶୁକୁ ଆକର୍ଷିତ କରେ, ସେପରି ଜନ୍ମଭୂମିର ମାଟି ଆମକୁ ଡାକି ନେଇଥାଏ।

ଜନ୍ମଭୂମି ଆମ ପାଇଁ ଗୌରବର କାରଣ, କାରଣ ଏହି ଭୂମିରେ ଅନେକ ମହାନ ବ୍ୟକ୍ତିତ୍ୱ ଜନ୍ମ ନେଇଥାନ୍ତି, ଯେଉଁମାନେ କି ଦେଶର ମର୍ଯ୍ୟାଦା ବଢ଼ାଇଛନ୍ତି। ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନ ବଳିଦାନ କରି ଦେଶକୁ ସ୍ୱାଧୀନ କରିଥିଲେ। ସେମାନଙ୍କର ତ୍ୟାଗ ଆମକୁ ଶିଖାଏ ଯେ ଜନ୍ମଭୂମି ପାଇଁ ସବୁକିଛି ଦେବା ଉଚିତ। ଜନ୍ମଭୂମିର ସମ୍ମାନ ରକ୍ଷା କରିବା ପାଇଁ ଆମର ପ୍ରଥମ କର୍ତ୍ତବ୍ୟ।

ମାସ ଏଗାର ଦିନ ଇଂରାଜୀ 2026 ମସିହା ଜୁନ୍ ମାସ ଏକ ତାରିଖ ଷ୍ଟୁଡିଓ ଗଡ଼ିରେ ସମୟ ବର୍ତ୍ତମାନ 5:58 ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ଦେବ ଦେବ ମହେଶ୍ୱର ପ୍ରଭୁ ମହାଦେବଙ୍କର ନାମ ନେଇ ଆଜିର ଏହି ନୂଆ ସକାଳର ଶୁଭାରମ୍ଭ ଆମେ କରିସାରିଛେ। ମହାଦେବଙ୍କୁ ଭୋଳାନାଥ କୁହାଯାଏ, କାରଣ ସେ କେବଳ ଭକ୍ତର ନିଷ୍କପଟ ହୃଦୟକୁ ବୁଝିଥାନ୍ତି, ତାକୁ ହିଁ ଦେଖିଥାନ୍ତି। ଭକ୍ତର ଭାବ ଭକ୍ତିରେ ସେ ସର୍ବଦା ରହିଥାନ୍ତି। ଓଂ ନମଃ ଶିବାୟ ଏହି ମନ୍ତ୍ର ଜପ ମାତ୍ର କେହି ପ୍ରଭୁଙ୍କର ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥାଏ।

ଜୀବନରେ ଅହଙ୍କାର ନୁହେଁ, ବିନମ୍ରତା ହିଁ ସର୍ବୋଚ୍ଚ। ଜୀବନରେ ଯୋଗ ହିଁ ପ୍ରକୃତ ସୁଖ। ଶକ୍ତି ନୁହେଁ, ଭକ୍ତିର ମାର୍ଗ ହିଁ ମହାଦେବଙ୍କୁ ପାଇବାର ଏକମାତ୍ର ପଥ। ସେଇଥିପାଇଁ ତ ଭକ୍ତଟିଏ ଭାବ ଭକ୍ତିର ସହିତ ଓମ୍ ନମଃ ଶିବାୟ ଜପ କରିଥାଏ।

प्रभुङ्क कृपाले सपो मनस्कामना पूर्ण हेजे भक्तिरे जे डाके महादेव तार हृदयरे बास करन्ते। स्वयंभू प्रभु महादेव ଭକ୍ତର ବିଶ୍ୱାସ ଆଶା ଆଉ ଆତ୍ମିକ ଶକ୍ତିର ଅନନ୍ତ ଶ୍ରୋତା। ସେଇଥିପାଇଁ ଆନନ୍ଦରେ ମନ ଝୁମି ଉଠେ ଯେତେବେଳେ ଓଠରେ ତାଙ୍କ ନାମ ଗାନ କରୁଥାଏ ଭକ୍ତଟିଏ।

ହଂସ ରୂପରେ ହରି ନାରଦଙ୍କୁ ଭକ୍ତିତତ୍ତ୍ୱ ଶିକ୍ଷା ଦେଲେ। ଧନ୍ୱନ୍ତରୀ ରୂପ ଧରି ଆୟୁର୍ବେଦ ଦ୍ୱାରା ପ୍ରାଣୀମାନଙ୍କ ରୋଗ ଦୂର କଲେ। ପରଶୁରାମ ରୂପରେ କ୍ଷତ୍ରିୟ ବିନାଶ କଲେ। ଇକ୍ଷ୍ୱାକୁ ବଂଶରେ ରାମ ରୂପେ ଜନ୍ମି ସୀତା ଓ ଲକ୍ଷ୍ମଣଙ୍କ ସହ ବନବାସୀ ହେଲେ। ସୀତାଙ୍କୁ ରାବଣ ଚୋରି କରିବାରୁ ତାକୁ ଯୁଦ୍ଧରେ ମାରିଲେ। ଧରଣୀର କଷ୍ଟ ଦେଖି ଦେବତାମାନଙ୍କ ସ୍ତୁତି ଯୋଗୁଁ ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଲେ। ତିନି ଦିନରେ ପୁତନା ମାସକ ବେଳେ ଶକଟାକୁ ବଧ କଲେ। ମାତା ଯଶୋଦାଙ୍କ ବନ୍ଧନରୁ ମୁକୁଳିବା ପାଇଁ ରୋଳ ସହିତ ଯାଇ ଜାମଳାର୍ଜୁନ ଭାଙ୍ଗି ନଳକୁବେରଙ୍କୁ ଉଦ୍ଧାର କଲେ। କାଳୀୟ ଦଳନ କଲେ ଏବଂ ପ୍ରଳୟ ଅଗ୍ନି ପାନ କଲେ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଅଧ୍ୟାୟ। ଏଥିରେ ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାସ ରଚନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତକୁ ଆପଣମାନଙ୍କୁ ସ୍ୱାଗତ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 6:50। ଗୋଟିଏ ନୂଆ ମାସର ପ୍ରଥମ ସକାଳ ଆଜି ନୂଆ ସ୍ୱପ୍ନ ଆଉ ନୂଆ ଆଶାର ଆରମ୍ଭ ହେଉଛି। ଆଜି ଜୁନ୍ ମାସ 1 ତାରିଖ, ମାନେ ଆଜି ଜୁନ୍ ମାସର ପ୍ରଥମ ଦିନ, ପ୍ରଥମ ଦିନର ପ୍ରଥମ ସକାଳ। ଭଲ ପାଇବା, ପରିବାର ଆଉ ସୁସ୍ଥ ଜୀବନକୁ ସମର୍ପିତ ଗୋଟିଏ ସୁନ୍ଦର ଦିନ ଆଜି, କାହିଁକି ନା ଆମେ ନିଜ ଭିତରେ ଭଲ ପାଇବା ରଖିବା ଏବଂ ନିଜ ପରିବାର ଆଉ ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା ମଧ୍ୟ କରିବା। ସମସ୍ତଙ୍କୁ, ଆପଣମାନଙ୍କୁ ଏହି ନୂଆ ମାସ ଜୁନ୍ ମାସର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ତେବେ ଆଜିର ଦିନଟି ଖୁବ୍ ଖାସ୍, କାହିଁକିନା ଆଜି ହେଉଛି ବିଶ୍ୱ ଦୁଗ୍ଧ ଦିବସ, ମାନେ ୱାର୍ଲଡ ମିଲ୍କ ଡେ ଆଜି ଆମେ ପାଳନ କରୁଛେ। ବିଶ୍ୱ ମାତା ପିତା ଦିବସ, ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍ ଆଜି ଆମେ ପାଳନ କରୁଛେ। ତା ସହିତ ଆଜି ବିଶ୍ୱ ପ୍ରସିଦ୍ଧ ହଲିଉଡ୍ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍ଙ୍କର ଜନ୍ମଦିନ। ହଲିଉଡ୍ର ଜଣେ ଆଇକନିକ୍ ଅଭିନେତ୍ରୀ ମ୍ୟାରିଲିନ୍ଙ୍କର ଆଜି ହେଉଛି ଜନ୍ମଦିନ। ଏବଂ 1947 ହେମେଲ୍ଚ ବିଷୟରେ ପ୍ରଥମ ପ୍ରକାଶନ ହୋଇଥିଲା ଏବଂ ଆଜିର ଏହି ଖାସ୍ ଦିନଟି ଆପଣଙ୍କ ପାଇଁ ଖୁବ୍ ଖାସ୍ ରହୁ। ଶ୍ରୋତାବନ୍ଧୁ, ବହୁତ ସୁନ୍ଦର ଦିନଟିଏ ଏବଂ ଏହି ସୁନ୍ଦର ଦିନଟିକୁ ଆହୁରି ସୁନ୍ଦର କରିବା ପାଇଁ ଆପଣ ନିହାତି ଚେଷ୍ଟା କରନ୍ତୁ। ଆଜିର ପାଣିପାଗ ବିଷୟରେ ଯଦି କହିବି, ତାହେଲେ ଆଜି କଟକ, ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ମ୍ୟାକ୍ସିମମ୍ ଟେମ୍ପରେଚର 38°C ପର୍ଯ୍ୟନ୍ତ ଯାଇପାରେ ଏବଂ ମିନିମମ୍ 28°C ରହିପାରେ। ତା ସହିତ ଆଜି ହ୍ୟୁମିଡିଟି ମଧ୍ୟ ଟିକେ ଅଧିକା ରହିପାରେ, 79%। ଆଉ ପାଣିପାଗ ସହିତ ବାୟୁମଣ୍ଡଳର ରହୁଛି କ୍ୱାଲିଟି ମଧ୍ୟ ଭଲ, ଆଉ ଚେଷ୍ଟା କରିବା ଆମେ କି ଆମର ବାୟୁମଣ୍ଡଳର କ୍ୱାଲିଟି ମାନେ ଆହୁରି ବି ଭଲ ରହୁ। ତା ସହିତ ଆଉ ଗୋଟିଏ କଥା କହିବି, ଯେହେତୁ ଆଜି ସୋମବାର, ତ ଆପଣ ନିଜ କାମକୁ ତ ନିହାତି ଯିବେ, କାମକୁ ବାହାରୁଛନ୍ତି, ଖରା ହେଉଛି, ତ ନିହାତି ଭାବରେ ଆପଣମାନେ ବାହାରିକି ଯିବା ପୂର୍ବରୁ ନିଜ ସାଥିରେ ଛତା, ପାଣି ବୋଟଲ ଏବଂ ଏହିସବୁ ଜିନିଷ ରଖିବେ। ଏବଂ ତା ସହିତ ଆପଣମାନେ ଜୋତା ପିନ୍ଧିବାକୁ ଭୁଲିବେନି, କଳା ଚଷମା ପିନ୍ଧିବାକୁ ଭୁଲିବେନି। ଯଦି କୌଣସି ବ୍ୟକ୍ତି ଯାଉଛନ୍ତି ସାଇକେଲରେ ବା ଚାଲିକି, ଓଦା ଗାମୁଛା ନିଜ ପାଖରେ ନିହାତି ରଖିବେ, ଯେହେତୁ ଖରା ବହୁତ ଅଧିକା ହେଉଛି। ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ, ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାରର ପ୍ରିକସନ୍ସ ନେବା ପରେ ହିଁ ଆପଣ ବାହାରକୁ ଯାଆନ୍ତୁ। ଆଜି ହାଲକା ଫୁଲକା ପାଗ ଦିନ 2-3 ପରେ ଚେଞ୍ଜ ହୋଇପାରେ ଏବଂ ପାଗ ଯଦି ଭଲ ରହିଲା ତ ବହୁତ ଭଲ କଥା। ସଞ୍ଜ ସମୟରେ ଆପଣ ନିଜର ସବୁ କାମ ମଧ୍ୟ କରିପାରିବେ, କିନ୍ତୁ ସକାଳ ସମୟ, ଦିନ ସମୟକୁ ଟିକେ ଜଗି ରଖି ଚଳିଲେ ବହୁତ ଭଲ। ଆପଣ

ବାସ୍ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଆଜିର ଏଇ ନୂଆ ସକାଳକୁ, ନୂଆ ମାସର ନୂଆ ଦିନକୁ ସ୍ୱାଗତ କରନ୍ତୁ। ଏବଂ ତା ସହିତ ଆପଣଙ୍କୁ କହିବି, ବହୁତ ସୁନ୍ଦର ଦିନଟି ଯେହେତୁ, ତେଣୁ ନିଜର ସବୁ କାମ ପୁରା ସପ୍ତାହ ସାରା ଆପଣ କ'ଣ କରିବେ ତାର ପୁରା ପ୍ଲାନିଂ କରିନିଅନ୍ତୁ, ପୁରା ଯୋଜନା କରିନିଅନ୍ତୁ। ଏବଂ ଯେହେତୁ ପ୍ରବଳ ଗୁଳୁଗୁଳି ଜାରି ରହିଛି, ହ୍ୟୁମିଡ଼ିଟି ଟିକେ ଅଧିକ ରହୁଛି, ପ୍ରଚୁର ମାତ୍ରାରେ ପାଣି ପିଇବାକୁ ଭୁଲିବେନି। ପାଣି, ତୋରାଣି, ଲେମ୍ବୁ ପାଣି, ସବୁକିଛି ଯାହା ବି ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ, ଆପଣଙ୍କର ଶରୀରକୁ ଡିହାଇଡ୍ରେସନ୍ଠୁ ଦୂରେଇକି ରଖିବ, ସେସବୁକୁ ପ୍ରଚୁର ମାତ୍ରାରେ ପିଅନ୍ତୁ, ସୁସ୍ଥ ରୁହନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ସକାଳ 6:55 ହେବା ପାଇଁ ଯାଉଛି। ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ଯାହାକୁ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8:00 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ସାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6-ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।

0: ବ୍ୟବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12 ଟଙ୍କା 50 ପଇସା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବାବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ। ଆଜିର ବିଷୟବସ୍ତୁ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଆଲୋଚନା କରିବେ ଡାକ୍ତର କୁମାର ଅରଜ୍ୟୋତି।
2: କେଉଁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ, କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନଧାରଣ ନିମିତ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧିକ୍ଷମତ୍ୱକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତ୍ୱରକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି। ଆଉ ମଧ୍ୟ ଦୁଗ୍ଧରେ କୋଲେଷ୍ଟେରଲ୍ ତଥା ବେନିଫିସିଆଲ୍ ବ୍ୟାକ୍ଟେରିଆ ବା ସହଜୀବୀ ବୀଜାଣୁ ମଧ୍ୟ ରହିଛି, ଯାହାକି ଆମ ଶରୀରର ବ୍ୟାଧିକ୍ଷମତ୍ୱକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଗ୍ଧକୁ ପ୍ରଥମେ ଚୁଲିରେ ଫୁଟାଇବା ପରେ ଖାଦ୍ୟ ଆକାରରେ ଗ୍ରହଣ କରିବା ଉଚିତ, କାରଣ ଏହାକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ଜୀବାଣୁ ବିନାଶ ହୋଇଥାନ୍ତି। ଏକ ଭାଗ ଦୁଗ୍ଧ ସହିତ ଅର୍ଦ୍ଧେକ ଭାଗ ଜଳ ମିଶାଇ ଏହାକୁ ଫୁଟାଯାଏ। ସମସ୍ତ ମିଶିଥିବା ଜଳ ବାଷ୍ପୀଭୂତ ହେବା ପରେ ଦୁଗ୍ଧକୁ ଚୁଲିରୁ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଇଥାଏ। ଏହିପରି ଭାବରେ ପ୍ରସ୍ତୁତ ଦୁଗ୍ଧ ସହଜରେ ହଜମ ହୋଇଥାଏ ତଥା ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ମଧ୍ୟ ହିତକାରୀ ହୋଇଥାଏ। ତେବେ ଆଜିକାଲି ବଜାରରେ ପାଶ୍ଚରାଇଜ୍ଡ ଦୁଗ୍ଧ ଉପଲବ୍ଧ, ଯାହାକି ଆଧୁନିକ ଉପାୟରେ ବିଶୋଧିତ ହୋଇଥାଏ, ଯାହାକୁ କି ଆମେ ସିଧାସଳଖ ପାନୀୟ ରୂପରେ ଗ୍ରହଣ କରିପାରିବା। ଯେଉଁ ଦୁଗ୍ଧ ଖଟା ହୋଇଯାଇଥାଏ, ଯାହାର ବର୍ଣ୍ଣ ବିକୃତ ହୋଇଯାଇଥାଏ, ଯାହା ଦୁର୍ଗନ୍ଧିତ ତଥା ସ୍ୱାଦରେ ଅରୁଚିକର ହୋଇଥାଏ, ସେହିପରି ଦୁଗ୍ଧକୁ ଖାଦ୍ୟ ରୂପେ ଗ୍ରହଣ କରିବା ଅନୁଚିତ। ନିୟମିତ ଦୁଗ୍ଧପାନ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥିବାରୁ ବାଲ୍ୟାବସ୍ଥାରୁ ନିୟମିତ ଦୁଗ୍ଧପାନ କରିବା ଦ୍ୱାରା ଆମର ହାଡ଼ ତଥା ଦାନ୍ତ ମଜବୁତ ହୋଇଥାଏ। ଆମର ତ୍ୱଚାକୁ କୋମଳ ତଥା ଉଜ୍ଜଳ କରିବା ନିମିତ୍ତ ମଧ୍ୟ ଦୁଗ୍ଧପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଗ୍ଧରେ ପୁଷ୍ଟିସାର ବା ପ୍ରୋଟିନ୍ ଥିବାରୁ ଏହା ଆମର ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୁଗ୍ଧପାନ ମାନସିକ ଅବସାଦକୁ ଦୂର କରିଥାଏ ତଥା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହିତ ହୃଦରୋଗର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। କୋଷ୍ଠକାଠିନ୍ୟତାର ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତିଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା, କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ 1 ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି

0: ଅତିକମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର, ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଶ୍ରୋତାବନ୍ଧୁ, ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟବସ୍ତୁ ରହିଥିଲା ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଆଲୋଚନା କରିଲେ ଡାକ୍ତର କୁମାର ଅରୋଜ୍ୟୋତି। ବର୍ତ୍ତମାନ ସମୟ ହୋଇଯାଇଛି 7:15। ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ୱିକେଟ୍ରେ ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଙ୍ଗ ଗତ ଶନିବାର ଦିନ 5 ଦିନିଆ ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ

ଗୋଟିଏ ଏବଂ ନିପମ୍ ରୌପ୍ୟ ପଦକ ଜିତିଥିବା ବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷ ରାଜ, ସୟଦ ସବିର, ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ୍ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। ପାଞ୍ଚ ଥରର ସାଫ୍ ମହିଳା ଚମ୍ପିୟନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏ ର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ୍ ବିପକ୍ଷରେ ଖେଳିବ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ୍ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ୱିକେଟ୍ରେ ପରାସ୍ତ କରି ଟାଇଟଲ୍

0: ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆପଣମାନେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ଏହି ଦିନଟି ବହୁତ ଖାସ ଆମ ସମସ୍ତଙ୍କ ପାଇଁ। ସେମିତି ଜୁନ୍ ମାସର ପ୍ରଥମ ଦିନ ଯେହେତୁ, ପୁରା ମାସରେ ଆମ ପାଇଁ କ'ଣ ଅଛି ଆମେ ତ ଜାଣିନେ, କିନ୍ତୁ ଆମେ ସବୁବେଳେ ଚେଷ୍ଟା କରିବା ଗୋଟେ ପଜିଟିଭ୍ ନୋଟ୍ରେ ହିଁ ଗୋଟେ ନୂଆ ମାସକୁ ସ୍ୱାଗତ କରିବା ପାଇଁ। ଯେତେବେଳେ ଆମେ ସକାରାତ୍ମକ ଚିନ୍ତାଧାରା ନିଜ ମନରେ ରଖିଥିବା ନା, ଯେତେ ଯାହା ବାଧା ବିଘ୍ନ ଆସୁନା କାହିଁକି, ସବୁକିଛି ଆମଠୁ ଦୂରେଇ ଯିବ ଏବଂ ଗୋଟେ ପଜିଟିଭ୍ ନୋଟ୍ରେ ଆମେ ଆମ ଲାଇଫ୍ରେ ଆଗକୁ ବଢ଼ି ଚାଲିବା।

ସକାଳର କିଛି ସମୟ ପ୍ରକୃତି ସହିତ ବିତେଇବା, ଶୀତଳ ପବନ ଛୁଆରେ ମନକୁ ଟିକେ ଭିଜେଇବା, ପକ୍ଷୀର ମିଠା କୁହୁ କୁହୁ ତାନି ଫୁଲର ସୁଗନ୍ଧ ଭରା, ନୂଆ ଦିନର ନୂଆ ସ୍ୱପ୍ନରେ ହୃଦୟକୁ ଆମେ ସଜେଇବା। ସୂର୍ଯ୍ୟଙ୍କର ସୁନେଲି କିରଣ ଆଶାର ଦୀପ ହୋଇ ଆମ ହୃଦୟରେ ଆମେ ଜଳେଇବା, ପ୍ରକୃତିର କୋଳରେ ବସି ମନର ସବୁ ଦୁଃଖକୁ ଭୁଲେଇଦେବା। ଜୀବନର ପ୍ରତିଟି ପଥରେ ନୁହା ଉତ୍ସାହ ଭରିଯିବ ଯେତେବେଳେ ପ୍ରକୃତି ସହିତ ସକାଳୁ ସକାଳୁ ଆମେ କିଛି ସମୟ ବିତେଇବା। ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସି ଦିଲ୍ ତକ୍। ମୁଁ କୋୟାଲ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ଏଫ୍ଏମ୍ ରେନ୍ବୋକୁ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ 8:31। ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ପ୍ରକୃତି ସହିତ ସକାଳୁ ସକାଳୁ କିଛି ସମୟ ବିତେଇବା, କାହିଁକି ନା ପ୍ରକୃତି ହେଉଛି ଆମର ଶ୍ରେଷ୍ଠ ଗୁରୁ। ସିଏ ଆମକୁ ବଞ୍ଚିବାର ରୀତି ନୀତି, କେମିତି ଆମକୁ ସଂଘର୍ଷ କରିବାକୁ ପଡ଼େ, ସେ ସବୁ ଶିଖାଏ। ସକାଳର ସେହି କିଛି ସମୟ ଆମକୁ ଦିଏ ଅପାର ଶାନ୍ତି, ମନର ସେହି ଶାନ୍ତି ଟିକେ ଆମକୁ ପଜିଟିଭ ଏନର୍ଜି ମଧ୍ୟ ଦିଏ, ଯାହା ଦିନ ସାରା ଆମ ସାଥିରେ ରହେ ଆଉ ସବୁ କାମରେ ଆମକୁ ସଫଳତା ଦେଇଥାଏ।

ସକାଳୁ ସକାଳୁ ଶୀତର ଶୀତଳ ପବନର ସ୍ପର୍ଶ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ଆଉ ସୂର୍ଯ୍ୟଙ୍କର ସୁନେଲି କିରଣ ଆମ ମନକୁ ଗୋଟେ ନୂଆ ଉତ୍ସାହ ଦେଇଥାଏ, ଆମ ମନରେ ତାଜାପଣ ଭରିଥାଏ ଆଉ ମନରେ ଶାନ୍ତି ଦେଇଥାଏ। ପ୍ରକୃତି ସହିତ ଯୋଡ଼ି ହେବା ମାନେ ହେଉଛି ଆମେ ନିଜ ସହିତ ଯୋଡ଼ି ହେବା, କାହିଁକି ନା ପ୍ରକୃତି ଆମକୁ ସେତିକି ଭଲ ପାଇବା ଦେଇଥାଏ ଯାହା ଆମକୁ ଆଗକୁ ବଢ଼ିବାରେ ବି ସାହାଯ୍ୟ କରିଥାଏ। ଗୋଟେ ସକାରାତ୍ମକ ଶକ୍ତି ମିଳିଥାଏ ଆମକୁ ପ୍ରକୃତି ସହିତ ଯୋଡ଼ି ହେଲେ। ସେଇଥିପାଇଁ ସକାଳୁ ସକାଳୁ ଯଦି କିଛି ସମୟ ଆପଣଙ୍କୁ ମିଳୁଛି ତାହେଲେ ନିହାତି ଭାବରେ ଆପଣ ସକାଳ ସହିତ ଯୋଡ଼ି ହୁଅନ୍ତୁ। ସକାଳର ଏଇ ଯୋଉ ସୁନ୍ଦର ବାତାବରଣ ଅଛି, ପ୍ରକୃତି ସହିତ କିଛି ସମୟ କାଟନ୍ତୁ। ନିଜ ବାଡ଼ି ବଗିଚାରେ ଲଗେଇଥିବା ସୁନ୍ଦର ସୁନ୍ଦର ଫୁଲ ଗଛ ସହିତ କିଛି ଆପଣ ସମୟ କାଟନ୍ତୁ, ସେଇ ଫୁଲମାନଙ୍କୁ କିଛି ସମୟ ଦିଅନ୍ତୁ, ଦେଖିବେ ଆପଣଙ୍କ ହୃଦୟରେ ଭଲ ପାଇବା ଭରିଯିବ। ପ୍ରକୃତିରେ ରହିଛି ଆରୋଗ୍ୟ ଶକ୍ତି ବା ନେଚର୍ ଇଜ୍ ଅ ହିଲର୍। ସେଇଥିପାଇଁ ଆପଣମାନେ ଯେତିକି ସମୟ ବି ଦେଲେ ଆପଣଙ୍କୁ ପ୍ରକୃତି କେବଳ ଭଲ ପାଇବା ହିଁ ଦେବ। ତେଣୁ ସକାଳୁ ସକାଳୁ ପ୍ରକୃତି ସହିତ କିଛି ସମୟ ଆମ ଜୀବନ ପାଇଁ ଖୁବ୍ ସୁନ୍ଦର ହୋଇଯିବ।

ଶ୍ରୋତା ବନ୍ଧୁ ଆପଣ ମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କହିଲା ଅଛି ଆପଣମାନଙ୍କ ସାଥିରେ ସକାଳର କିଛି ସମୟ ଯଦି ପ୍ରକୃତି ସହିତ ଆମେ ବିତାଉଛେ ତାହେଲେ ବହୁତ ଜଣ ଏମିତି ଅଛନ୍ତି ଯାହାଙ୍କ ପାଇଁ ସେଇଟା ଗୋଟେ ପ୍ରାକୃତିକ ସଙ୍ଗୀତ ଯାହା ନିଦ ଭଲ ହେବାରେ ସାହାଯ୍ୟ କରିଥାଏ। ତେବେ ସକାଳ 5 ମିନିଟ୍ ଖାଲି ପାଦରେ ଯଦି ଆମେ ଘାସ ଉପରେ ଚାଲିବା ତାହେଲେ ବହୁତ ଭଲ ଫିଲ୍ ହେବା ଆଉ ତା ସହିତ ପ୍ରକୃତି ସହିତ ଆମେ ଯୋଡ଼ି ହେବା, ମାଟି ମା ସହିତ ଯୋଡ଼ି ହେବା ଏବଂ ଆମ ଶରୀରରେ ଗୋଟିଏ ପଜିଟିଭ ଉର୍ଜା ବହିଯିବ। ଯୋଉ ଉର୍ଜା, ଯୋଉ ଏନର୍ଜି ଆମକୁ ଦିନସାରା କାମ କରିବା ପାଇଁ କି ଶକ୍ତି ଦେବ। ତେବେ ଏମିତି ହିଁ ପ୍ରକୃତି ସହିତ ଯୋଡ଼ି ହେଇ ଆମେ ଆମ ନିଜକୁ ଖୋଜିପାରିବା, ପ୍ରକୃତି ସହିତ ଯୋଡ଼ି ହେଇ ଆମେ ବହୁତ କିଛି ଶିକ୍ଷା ପାଇପାରିବା। ପ୍ରକୃତି ଆମକୁ

କିଛି ପୁରୁଣା ଅଭ୍ୟାସ ଏମିତି ଆମ ଜୀବନରେ ଥାଏ ଯାହାକୁ ଆମେ କେବେ ବି ଛାଡି ପାରିନଥାଉ। ସବୁବେଳେ ତ ଭାବୁ କି କାଲି ସକାଳେ ୟାକୁ ଛାଡିଦେବି ମୁଁ, ୟାଠୁ ଦୂରେଇ ଯିବି ମୁଁ, ହେଲେ କେବେ ବି ଆମେ ସେଇ ଅଭ୍ୟାସକୁ ଭୁଲି ପାରୁନା, ଛାଡି ପାରୁନା। ସେ ଭଲ ହେଉ କି ମନ୍ଦ ହେଉ, ଅଭ୍ୟାସଟି ଆମ ଜୀବନର ଗୋଟିଏ ଅଙ୍ଗ ପରି ଆମ ସାଥିରେ ହିଁ ରହିଥାଏ। ସେମିତି କିଛି ଅଭ୍ୟାସ ଆଜି ଆପଣ ମୋ ସହିତ ସେୟାର କରିବେ। ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଉ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ ସାଥ ଦେଉଛି ମୁଁ ଆପଣଙ୍କ କୋୟଲ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 9:00, ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ ଆରମ୍ଭ କରିଦେବା। ଟିକେ ପୂର୍ବରୁ କହିଲି କି ଆମ ଜୀବନରେ ଏମିତି କିଛି ପୁରୁଣା ଅଭ୍ୟାସ ଥାଏ ଯାହାକୁ ଛାଡିବା ବୋଲି ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଭାବିଥାଉ, କିନ୍ତୁ ତଥାପି ତାକୁ ଛାଡି ପାରିନଥାଉ। ଯେମିତି ଅନ୍ୟମାନେ ଆମକୁ ଯେମିତି ଗାଳି ଦିଏ, ଯେତେ ଖରାପ ବ୍ୟବହାର ଆମ ସାଙ୍ଗରେ କରନ୍ତୁ ନା କାହିଁକି, ଅନ୍ୟମାନଙ୍କୁ ଭଲ ପାଇବା, ସେମାନଙ୍କ ଦୁଃଖରେ ସେମାନଙ୍କ ପାଖରେ ଠିଆ ହେବା, ଏହି ଅଭ୍ୟାସକୁ ଆମେ କେବେ ଛାଡି ପାରିନଥାଉ। ଯେମିତି ରାତି ପାହିଲା ମାନେ କ୍ଷୀର ଚା କପ୍ଟି ନହେଲେ ମୋର ନିଦ ହିଁ ଛାଡ଼େନି, ଏମିତି ଅଭ୍ୟାସ। ଏମିତି ବହୁତ କିଛି ଅଭ୍ୟାସ ଅଛି ଆମର ପୁରୁଣା ଅଭ୍ୟାସ ଯାହା ଆଜି ବି ଆମ ସାଙ୍ଗରେ ସାଙ୍ଗରେ ଚାଲିଛି। ସେମିତି କିଛି ଅଭ୍ୟାସ ଯଦି ଆପଣଙ୍କର ଅଛି ତାହେଲେ ମୋ ସହିତ ସେୟାର କରନ୍ତୁ, ଯାହାକୁ ଆପଣ କେବେ ବି ଛାଡି ପାରୁନାହାନ୍ତି। ସବୁବେଳେ ତ ଚିନ୍ତା କରୁଛନ୍ତି ଛାଡିଦେବି, କିନ୍ତୁ ଛାଡି ପାରୁନାହାନ୍ତି। 0671230315 ନମ୍ବରରେ କଲ୍ କରନ୍ତୁ, ମୋ ସହିତ ସେୟାର କରନ୍ତୁ। ଆଉ ଥରେ ନମ୍ବରଟି କହିଦେଉଛି 0671230315।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି। କୋୟାଲ ଅଛି ଆପଣମାନଙ୍କ ସାଥିରେ। ୱେଲ୍ ବନ୍ଧୁ, ଆଜି ଆମେ କଥା ହେବା ଏମିତି କ'ଣ ଅଭ୍ୟାସ ଅଛି, ପୁରୁଣା ଅଭ୍ୟାସ ଆପଣଙ୍କର ଯାହାକୁ ଆପଣ କେବେ ବି ଛାଡ଼ି ପାରୁନାହାନ୍ତି, ଆଉ ଛାଡ଼ିବା ପାଇଁକି ବହୁତ ଥର ଟ୍ରାଏ ବି କଲେ ବି ଛାଡ଼ି ପାରୁନାହାନ୍ତି। ତ ବର୍ତ୍ତମାନ ଗୋଟେ କଲ୍ ଆସିଯାଇଛି, ଆଜି ଦିନର ଫର୍ଷ୍ଟ କଲ୍, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ। କିଏ କହୁଥିଲେ?
1: ପ୍ରକାଶ ହେରା କହୁଥିଲି, ଗୋପୁରୁ।
0: ଗୋପପୁରରୁ?
1: ଗୋପୁରୁ ପ୍ରକାଶ ବେହେରା।
0: ପ୍ରକାଶ ବେହେରା?
1: ଆଜ୍ଞା, ଗୋପୁରୁ।
0: ଆଚ୍ଛା, କେମିତି ଅଛନ୍ତି?
1: ଆଜ୍ଞା, ଭଲ ଅଛି।
0: କଣ ଅଭ୍ୟାସ ଆପଣଙ୍କର ଏମିତି ଯୋଉଟା ଆପଣ ଛାଡି ପାରୁନାହାନ୍ତି? ମାନେ ଅଭ୍ୟାସ କେତେ ଦିନ ହେଲାଣି ଅଛି? ଏ ଅଭ୍ୟାସ ଆପଣଙ୍କର କଣ ପିଲାଦିନରୁ? ଆଚ୍ଛା, ସବୁବେଳେ ଟ୍ରାଏ କରନ୍ତି ଟିକେ ଜଲ୍ଦି ଉଠିଯାଏ, ଜଲ୍ଦି ଉଠିଯାଏ, ତା ପାଇଁ ଆଲାର୍ମ ସେଟ୍ କରନ୍ତି, କିଛି କରନ୍ତି ତା ପାଇଁ? ଆପଣ କେବେ ଚେଷ୍ଟା କରନ୍ତି କି ମୁଁ ଟିକେ ଜଲ୍ଦି ଉଠିଯାଏ, ତା ପାଇଁ ଆଲାର୍ମ ସେଟ୍ କରିବା, ଏସବୁ କରନ୍ତି? ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ବାଏ, ନମସ୍କାର। ଶ୍ରୋତା ବନ୍ଧୁ, ଆପଣ ବି ସେୟାର କରନ୍ତୁ ଆପଣଙ୍କର ଏମିତି କଣ ପୁରୁଣା ଅଭ୍ୟାସ ଅଛି ଯାହାକୁ ଆପଣ ଯେତେ ଚେଷ୍ଟା କଲେ ବି ଛାଡି ପାରୁନାହାନ୍ତି। ଦେଖନ୍ତୁ ଆଉ ଗୋଟେ କଲ୍ ଆସିଛି, କଲ୍ଟି ବି ନେଇଯିବା। ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ୍, ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ। କିଏ କହୁଥିଲେ? ଆଚ୍ଛା, କଣ ଅଭ୍ୟାସ ଅଛି ଆପଣଙ୍କର ଯେଟା ଆପଣ ଛାଡି ପାରୁନାହାନ୍ତି?
2: ଗୋଟେ ଅଭ୍ୟାସ, କମ୍ପାନୀ ଠିକ ଟାଇମରେ ପହଞ୍ଚି ପାରୁନି।
0: ଆଚ୍ଛା, ମାନେ ପଙ୍କଚୁଆଲ ହେଇ ପାରୁନାହାନ୍ତି?
2: ଆଜ୍ଞା।
0: କୋଉ ଏଇ ଅଭ୍ୟାସ ଆପଣଙ୍କର କଣ ସବୁବେଳେ?
2: ଆଜ୍ଞା, ସେ ମତେ ଟାଇମ ଦେଇଥିଲେ 7ଟାରେ, ମୁଁ ଆସିବି 7:30-8ଟାରେ।
0: କାଇଁ ଏମିତି କାଇଁ ହଉଛି ଆପଣଙ୍କ ସାଙ୍ଗରେ?
2: ଘରେ ଟିକେ ରହିଯାଉଛି, ଶୋଇକି ଉଠିଲା ବେଳକୁ ଲେଟ୍ ହେଇଯାଉଛି।
0: ତାପରେ
2: ଏସବୁ ପ୍ରୋବ୍ଲେମ।
0: ପୁଅ ମାନଙ୍କର କଣ କାମ ଅଛି ଯେ ସକାଳୁ ଶୋଇକି ଉଠିବେ, ତାପରେ ରେଡି ହେବେ ଆଉ ଅଫିସ ପଳେଇବେ ଖାଇ ପିଇକି? ଆପଣ ଏମିତି କଣ କାମ କରୁଛନ୍ତି ଘରେ ଯେ ଆପଣଙ୍କ ଲେଟ୍ ହେଇଯାଉଛି?
2: ସେଟା ତ ଜମା ହଉନି, ଆଉ ଅଲଗା ଅଲଗା ଘରେ ଟିକେ ଅଲଗା କାମ ରହିଯାଉଛି ତ।
0: ଆଚ୍ଛା, ରାତିରେ ଶୋଇଲା ବେଳେ ମୋବାଇଲ ଦେଖା ହଉଛି ନା?
2: ମୋବାଇଲ
0: ଦେଖି ଦେଖିକି ଲେଟ୍ ରେ ଶୋଉଥିବେ? ମୋବାଇଲ ବନ୍ଦ କରିଦେବାକୁ ଚେଷ୍ଟା କରନ୍ତୁ, ଦେଖିବେ ସବୁ କିଛି ଠିକ ହେଇଯିବ। ଯଦି ଠିକ ଟାଇମରେ ଶୋଇବେ ନା, ଠିକ ଟାଇମରେ ଉଠି ପାରିବେ ଆଉ ସକାଳୁ ନିଜ କାମ ସାରିକି ଠିକ ଟାଇମରେ ବି ଅଫିସରେ ପହଞ୍ଚି ପାରିବେ। ଆଚ୍ଛା ଯୋଉ ଟାଇମରେ ଅଫିସରେ ପହଞ୍ଚି ପାରୁନାହାନ୍ତି, ସେଥିପାଇଁ କେବେ କିଛି ପନିଶମେଣ୍ଟ ମିଳିଛି, କିଛି ଗାଳି ବାଳି ମିଳିଛି?
2: କାଇଁ ଏତେ ଲେଟ୍ ରେ ଆସୁଛୁ, ଟାଇମ୍ ରେ ଆସିପାରୁନୁ, ଏମିତି କୁହନ୍ତି? ସେଟା ଆମେ ମ୍ୟାନେଜ୍ କରୁ,
0: ସେଇଟା ଏଇ ଗାନରୁ ପୁରେଇକି ସେଇ ଗାନରୁ ଆମେ ବାହାର କରିଦେବୁ ନା କଣ? ଠିକ ଅଛି, ଆପଣ ଟ୍ରାଏ କରନ୍ତୁ ମ୍ୟାନେଜ କରିବା ପାଇଁ, ବାକି ଆପଣ କଲ୍ କଲେ ଆଉ ସେୟାର କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର,
2: ଥ୍ୟାଙ୍କ ୟୁ।
0: ଏମିତି ବହୁତ କିଛି ଆମ ଲାଇଫରେ ଥାଏ ଯାହା ପାଇଁକି ଆମର କିଛି ଅଭ୍ୟାସରେ ପଡ଼ିଯାଉ ଆମେ। ଆଉ ବର୍ତ୍ତମାନ ଆଉ ଗୋଟେ କଲ୍ ବି ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି, ତାଙ୍କର କଣ ପୁରୁଣା ଅଭ୍ୟାସ ଅଛି ଯୋଉଟା ସେ ଛାଡି ପାରୁନାହାନ୍ତି। ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ କିଏ କହୁଥିଲେ? ନମସ୍କାର, ଗୁଡ୍ ମର୍ଣ୍ଣିଂ।
3: ନମସ୍କାର
0: ନମସ୍କାର, କିଏ କହୁଥିଲେ? ଦେଖିଲେ ଫାଇନାଲି ଲାଗିଗଲା ନା? ଆଜି ତ ଖୁସି ହେଇଗଲେ ନା, ମତେ ବି ଖୁସି କରିଦିଅନ୍ତୁ। କୁହନ୍ତୁ କିଏ କହୁଥିଲେ? ଆଚ୍ଛା, କେମିତି ଅଛନ୍ତି? ହଁ, ମୁଁ ତ ଏଇଠି ଆସିଲା ମାନେ ପୁରା ଭଲ ହେଇଯାଉଛି, ଯାହା ବି ଥିବ ସବୁ ଭୁଲି ଯାଉଛି। ଆଚ୍ଛା, କଣ

0: ଅଭ୍ୟାସ ଅଛି ଯୋଉଟା ଛାଡି ପାରୁନାହାନ୍ତି?
1: ଦି ଜଣ ଭାଇ ତ କହିଲେ ଶୋଇବା ଅଭ୍ୟାସ, ମୁଁ ବି ସେଇୟା।
0: ଆରେ ବାପରେ, ଏ ସବୁ ଶୋଇବାରେ ପ୍ରୋବ୍ଲେମ ଆଉ ଆଉ କଣ? ସକାଳୁ କାଇଁ ଉଠି ପାରୁନାହାନ୍ତି ଜଲ୍ଦି?
1: ନା, ମୁଁ ସକାଳୁ ତ ଉଠେ କିନ୍ତୁ।
0: ଆଚ୍ଛା, ଆଉ ମାନେ ଶୋଇବାର ଅଭ୍ୟାସ ଅଛି ମାନେ ଯେ ବହୁତ ଶୋଇବା ଅଭ୍ୟାସଟା ଆପଣ ଛାଡି ପାରୁନାହାନ୍ତି? ପ୍ରପର୍ଲି 8 ଘଣ୍ଟା ଶୋଇବା ତାହେଲେ ବହୁତ ଭଲ ଆମ ପାଇଁ, କିନ୍ତୁ ଆଜିକାଲି ତ ବହୁତ କମିଗଲାଣି ସେଟା। ଆପଣ ଶୋଇପାରୁଛନ୍ତି ସେଇଟା ଭଲ କଥା, ଆଉ ଏ ଅଭ୍ୟାସ ଛାଡିବା ପାଇଁ କାଇଁ ଚାହୁଁଛନ୍ତି?
1: ଆଚ୍ଛା,
0: କେତେବେଳେ କେତେବେଳେ ଉଠନ୍ତି ତାହେଲେ? ମାନେ 12 ଗୋଟେ ବେଳକୁ ଖାଇବା ପିଇବା ସାରିକି ଲଞ୍ଚ ସାରିକି ଶୋଇ ପଡନ୍ତି? ଆପଣ ତ ବହୁତ ଫାଷ୍ଟ ଅଛନ୍ତି। ଯା ହଉ ହଉ, ରେଷ୍ଟ କରନ୍ତୁ, ସୁସ୍ଥ ରୁହନ୍ତୁ, ସେଇଟା ସବୁଠୁ ବଡ କଥା। ଥ୍ୟାଙ୍କ ୟୁ ସୋ ମଚ କଲ୍ କଲେ ଆଉ ସେୟାର କଲେ। ରହିଲି, ବାଏ
1: ବାଏ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଚାଲିଛି ବର୍ତ୍ତମାନ। ଆଉ ଜଣେ ବନ୍ଧୁ ମୋର ଫୋନ୍ ଲାଇନ୍ରେ କନେକ୍ଟ ହେଇଯାଇଛନ୍ତି। ଆଜି ଆପଣମାନେ ସେୟାର କରୁଛନ୍ତି ଆପଣଙ୍କର ଏମିତି କ'ଣ ପୁରୁଣା ଅଭ୍ୟାସ ଅଛି ଯାହାକୁ ଆପଣ ଜମାରୁ ଛାଡ଼ି ପାରୁନାହାନ୍ତି। ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,

0: ଦିନସାରା ରୋଷେଇ ମୁଁ ତ ଏକୁଟିଆ କରେ, ପୁଅ ତାର ତରକାରୀ କରି ପଳେ, ମୁଁ ମୋର ଭାତ ହେରିକା କରେ, ଆଉ ଯାହା ସଫାସଫି ଘରର ସବୁ କରେ।
1: ବହୁତ ବହୁତ ଧନ୍ୟବାଦ ଆପଣ ଶେୟାର କଲେ କଲ୍ କରିକି। ନମସ୍କାର,
0: ଜୟ ମାଶାଲ, ନମସ୍କାର।

0: ସେମାନେ କଣ ଗୋଟେ ଗୋଟେ ଛାଡି ଦେଇଥିବି, ଗୋଟେ ଚାବି ଛାଡି ଦେଇଥିବି, ବା କଣ ଲ୍ୟାପଟପ୍ ଛାଡି ଦେଇଥିବି କି ନହେଲେ ଫାଇଲ ଛାଡି ଦେଇଥିବି, ଏଇଟା ତରବର ହେଇକି ଗୋଟେ ରହିଛି ନହେଲେ ସେଥିପାଇଁ ମତେ କୁହନ୍ତି ସବୁ ଧୀର ସ୍ଥିର ହେଇକି ଘରୁ ବାହାରିବ।
1: ଆଚ୍ଛା, ଏଇଟା କେବେ ବି ଛାଡି ପାରୁନାହାନ୍ତି ଆପଣ?
0: ନା, ଏଇଟା ଭୁଲ ହେଇଯାଉଛି ସବୁବେଳେ।
1: ଆଚ୍ଛା, ଚେଷ୍ଟା କରନ୍ତି ଛାଡିବା ପାଇଁ।
0: ହଁ, ଚେଷ୍ଟା କରୁଛି। ଆଉ ଗୋଟେ ହଉଛି କଣ, ରାତିରେ ଟିକେ ଟିଭି ଦେଖିଦେବା।
1: ଆଚ୍ଛା, ଡେରି ପର୍ଯ୍ୟନ୍ତ
0: ଭଲ ଲାଗିଲେ ଟିକେ ଟିଭି ଦେଖିବା, ସେଟା ଗୋଟେ ଅଭ୍ୟାସ ହେଇଯାଉଛି।
1: ବେଶୀ ଡେରି ପର୍ଯ୍ୟନ୍ତ?
0: ହଁ ଟିକେ, ହଁ ଟିକେ ଫିଲ୍ମ ଗୋଟେ ଗୋଟେ ଯଦି ଭଲ ଲାଗିଲା ଦେଖିବାକୁ ଇଚ୍ଛା ହୁଏ, ଏଥିରେ ଲେଟ୍ ହେଇଯିବ ରାତି। ଏଗୁଡା ଟିକେ କମେଇ ଦେବା କଥା,
1: ଏଗୁଡା ଟିକେ କମେଇବା ପାଇଁ ଚେଷ୍ଟା କରନ୍ତୁ। ଯୋଉଟା ଆପଣଙ୍କ ଭଲ ନାହିଁ ଆପଣ ଫିଲ୍ କରୁଛନ୍ତି ସେଇଟା ବି ଚେଷ୍ଟା କରନ୍ତୁ। ଏବେ ତ ଦେହ ପା ଏମିତି ଅଛି ଆପଣଙ୍କର, ଆପଣଙ୍କୁ ବେଶୀ ରେଷ୍ଟ ଦରକାର, ତେଣୁ କରି ବେଶୀ ରାତି ପର୍ଯ୍ୟନ୍ତ ନ ଚାହିଁଲେ ଭଲ ଆପଣଙ୍କ ପାଇଁ।
0: ଏବେ ତ ପଥିରେ ଅଛି, ତେଣୁ ଅସୁବିଧା ଏଟା କିଛି ନାହିଁ, ତେଣୁ ସବୁ ଠିକ ମାନେ ମନେ ରହିବ, କିଛି ଅସୁବିଧା
1: ନାହିଁ।
0: ଆଉ ଗୋଟେ ଗୋଟେ ରିକ୍ୱେଷ୍ଟ ହେଲା, ମାନେ ଏସଏମଏସ ଯାଉଛି ପଢୁନା, ମାନେ ଗୀତ ବାଜୁନି କି ପଢୁନାହାନ୍ତି କି ନାଁଟା।
1: ଶୁଣନ୍ତୁ, କାହା କଥା କହୁଛନ୍ତି? ମୋ କଥା କହୁଛନ୍ତି?
0: ନାଇଁ, ମୁଁ ବି ଯୋଉଟା ଛାଡୁଛି ଯୋଉ, ମାନେ ଏସଏମଏସ ବି
1: କିଏ ପଢୁନି? ମୋ କଥା କହୁଛନ୍ତି ତ, ମୁଁ ପଢୁନି କହୁଛନ୍ତି?
0: ଆପଣଙ୍କ କଥା ନାହିଁ,
1: ସବୁ ଆର୍ଜି ମାନଙ୍କ ବିଷୟରେ କହୁଛନ୍ତି। ବହୁତ ଗୁଡ଼ିଏ ଏସଏମଏସ ଆସୁଛି ଦେଖନ୍ତୁ, ମାନେ ଗୋଟେ ଘଣ୍ଟାରେ ପ୍ରାୟ 30-40 ଏସଏମଏସ ଯଦି ଆସିବ, କେମିତି ଆମେ ଗୀତ ପ୍ଲେ କରିପାରିବୁ? ସେଇଥିପାଇଁ
0: ଆପଣ ପ୍ଲେ କରନ୍ତୁ ବା ନ କରନ୍ତୁ, ଗୋଟେ ଏଇ ଟାଇମରେ ଗୋଟେ ପଢନ୍ତୁ, ଏଇ ଟାଇମଟାରେ ସବୁ ମେସେଜ ଆସିଲା, ସେଇଟା ଗୋଟେ କଥା। ଆଉ ତାପରେ ଯଦି ଆପଣ ଟାଇମ ଯଦି ପାଉନି, ମାନେ ଗୀତ ଅଧିକା ହେଇଗଲେଣି, ମାନେ ସମୟ ପାଇଁ ନା ଗୁଡା ପଢିଦେବେ ଟିକେ,
1: ଚେଷ୍ଟା କରିବା। ଏଇଟା ଆମର ପ୍ରାୟ ସବୁ ଲିସନର ମାନଙ୍କର ଗୋଟେ ଇଚ୍ଛା ଅଛି କି ଗୀତ ନ ବାଜିଲେ ବି ଆମ ନାଁ ଟିକେ କହିଦିଅନ୍ତୁ, ଆମେ ଚେଷ୍ଟା କରିବା ସେଇ କାମ କରିବା ପାଇଁ। ବାକି ଧନ୍ୟବାଦ, ଆପଣ କଲ୍ କଲେ, ରହିଲି, ନମସ୍କାର।
0: ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣ ବି କଲ୍ କରନ୍ତୁ 0671-230-3153 ନମ୍ବରରେ, ଆଉ ମୋ ସହିତ ସେୟାର କରନ୍ତୁ କ'ଣ ଆପଣଙ୍କର ଅଭ୍ୟାସ ଅଛି ଏମିତି, ଯାହାକୁ ଆପଣ ଛାଡିବାକୁ ଚାହୁଁଛନ୍ତି କିନ୍ତୁ ଛାଡି ପାରୁନାହାନ୍ତି, ଆଉ ଏମିତି କ'ଣ ବି ଅଭ୍ୟାସ ଅଛି ଯୋଉଟା ବହୁତ ଭଲ ଅଭ୍ୟାସ, ତାକୁ ଛାଡିବା ବି ଦରକାର ନାହିଁ। ଦେଖିବା ଆଉ କିଏ ଅଛନ୍ତି ମୋର ବନ୍ଧୁ ବର୍ତ୍ତମାନ ଫୋନ୍ ଲାଇନ୍ରେ। ହ୍ୟାଲୋ।
2: ହ୍ୟାଲୋ ଦିଦି, ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ମୁଁ ସାଇ କହୁଛି, ବେଲପଡ଼ାରୁ।
1: ସାଇ, ବହୁତ ଦିନ ପରେ।
2: ଆଜ୍ଞା, ଟିକେ କଲ୍ କରିପାରୁନଥିଲି।
1: ଆଚ୍ଛା, କଣ କଣ ଅଭ୍ୟାସ ବିଷୟରେ ଆଜି କହିବ?
2: ମୋର ତ ବହୁତ ଅଭ୍ୟାସ ଛୋଟବେଳୁ ଥିଲା, ଏମିତି ଖରାପ ଅଭ୍ୟାସ ଯାହାକୁ ମୁଁ କିଛିଟା ଛାଡି ସାରିଲିଣି, ଯେମିତି ମୁଁ ସକାଳୁ ଜଲ୍ଦି ଉଠି ପାରେ ନା, ସେଇଥିପାଇଁ ସବୁବେଳେ ଗାଳି ଶୁଣେ, ଆଉ ଏଇଟା ସେଇଟା ଏବେ ଆଉ ନାହିଁ। କିନ୍ତୁ ରାତିରେ ଟିକେ ଫୋନ ଚଲେଇବା ଏଇଟା ଛାଡି ପାରୁନି, କାହିଁକିନା ମୁଁ ଯଦି ଗୋଟେ ଜିନିଷ ଦେଖୁଥିବି ମତେ ଭଲ ଲାଗିବ, ତାପରେ ତାପରେ ସେମିତି ଏଇ ଗୋଟେ ଲାଷ୍ଟ କହୁଥିବି, କିନ୍ତୁ ଏମିତି 2-3 ଘଣ୍ଟା ହେଇଯାଉଥିବ, ରାତିରେ ଟିକେ ଲେଟ୍ରେ ଶୋଉଛି, ଏଇଟା ହେଇପାରୁନି ଯେତେ ଚେଷ୍ଟା କଲେ। ତାପରେ ଆଗରୁ ବି ମୁଁ ମାନେ ସବୁ ଜାଗାକୁ ଲେଟ୍ରେ ଯାଇ ପହଞ୍ଚେ, କାହିଁକିନା ମୁଁ ତ ଉଠିବା ଲେଟ୍ ହୁଏ, ଆଉ ମୁଁ ଯାଇ କୋଉଠୁ ଜଲ୍ଦି ପହଞ୍ଚିବି, ଆଉ ସେଇଟା ଏବେ ନାହିଁ। କିନ୍ତୁ ରାତିରେ ଯୋଉ ନିଦଟା କମ୍ପ୍ଲିଟ ହଉନି, ସେଇଟା ମୁଁ ଯେତେ ଟ୍ରାଏ କରୁଛି ମାନେ ଫୋନଟା ବେଶୀ କାଇଁ ଦେଖିବିନି, ହେଲେ ଯାହା କଲେ ବି ମାନେ ଏମିତି ଗୋଟେ ଦେଖିଲେ ମାନେ ଇଚ୍ଛା ହଉଛି ସେମିତି ବାରମ୍ବାର ଦେଖିବା।
1: ତାହେଲେ ଏଇଟା ପୁରାପୁରି ନିଜ ଉପରେ କଣ୍ଟ୍ରୋଲ ରହୁନି ଏଇଟା ଆମେ କହିପାରିବା, ନିଜ ମନ ଉପରେ କଣ୍ଟ୍ରୋଲ କରିବାକୁ ପଡିବ, ନହେଲେ ଭାରି ଅସୁବିଧା ନା। ଏଗୁଡା ଡେଲି ଡେଲି ଲେଟ୍ରେ ଶୋଇବା, ଡେଲି ଡେଲି ଲେଟ୍ରେ ଉଠିବା, ଆଉ ତା ପାଇଁ ସବୁକିଛି ଲେଟ୍ ହେଇଯିବା, ଏଗୁଡା ବିଲକୁଲ ଭଲ କଥା ନୁହେଁ। ମୁଁ ଭାବୁଛି ସାଇ ଆଗକୁ ଚେଷ୍ଟା କରିବେ।
2: ଆଜ୍ଞା, ଚେଷ୍ଟା ତ ଜାରି ରଖିଛି, କାହିଁକିନା ଏମିତି ତ ସବୁବେଳେ ଯଦି ଲେଟ୍ରେ ଶୋଇବି, ଜଲ୍ଦି ଉଠିଲା ବେଳକୁ ନିଦ କମ୍ପ୍ଲିଟ ହଉନି, କାମ ଗଲା ବେଳକୁ ଢୁଳେ ହଉଛି।
1: ତାହେଲେ ନିଜେ ବୁଝିପାରୁଛନ୍ତି କି କଣ ଅସୁବିଧା ହଉଛି, ତେଣୁ ତାର ସଲ୍ୟୁସନ ବି ବାହାର କରିବା ଦରକାର। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ, ରହିଲି, ବାଏ।
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର।

0: ଭଳିଆ ଜାଣି ସୋମବାର ସଂକ୍ରାନ୍ତି ଦୁଇ ସବୁ ମୋ ପାଖକୁ ପଠାନ୍ତି। ଖାଇବା ପଛରେ ମଟନ ଚିକେନ ଅଣ୍ଡା ମାଛ ଭୁଲିଯିବି କିନ୍ତୁ ଫଳ ଫ୍ରୁଟ ମୁଁ ଅଧିକା ଭଲ ପାଏ। ଭାତ ମଧ୍ୟ ଖାଇବିନି କିନ୍ତୁ ଅଧିକା ଫଳ ଫଳ ଖାଇବି।
1: ଭଲ କଥା ତ ଏଇଟା, ବହୁତ ବଢିଆ। ମାନେ ଫ୍ରୁଟ ଟା ଖାଇବା ତ ବହୁତ ଭଲ ଆମ ପାଇଁ। ଆପଣ ଏମିତି ଅଭ୍ୟାସ ରଖିଛନ୍ତି ତ ଭଲ କଥା। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି,
0: ଧନ୍ୟବାଦ ମ୍ୟାଡମ।

0: ଟ୍ୟୁନ୍ କରିଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଉ ଗପସପ୍ ଚାଲିଛି ଆପଣମାନଙ୍କ ସାଥିରେ କିଛି ଅଭ୍ୟାସ ବିଷୟରେ ଆପଣ ନିଜର ମୋ ସହିତ ଆଜି ସେୟାର କରିଛନ୍ତି ଦେଖିବା ଆଜିର ପରବର୍ତ୍ତୀ କଲ୍ଟି କିଏ କରିଛନ୍ତି ହ୍ୟାଲୋ
1: ନମସ୍କାର କହିଲ ମ୍ୟାମ୍
0: ନମସ୍କାର କିଏ କହୁଥିଲେ
1: ମୁଁ ସମୀର ପଣ୍ଡା କହୁଛି ତେଲଙ୍ଗାପିଣ୍ଠା କଥା
0: କେତେ ଦିନ ପରେ କଲ୍ କଲେ ଭଲ ଅଛନ୍ତି
1: ଆଜ୍ଞା ଭଲ ଅଛି ଏବଂ ମୁଁ ଆସୁ ଆସୁ ଘରକୁ ସକାଳୁ ପଳେଇଥିଲି ଟିକେ ଗାଁର ଆମର ରାଧାକୃଷ୍ଣ ମନ୍ଦିରଙ୍କୁ ଠାକୁରଙ୍କୁ ପୂଜା କରିବା ପାଇଁ ମୁଁ ଆସୁ ଆସୁ ଇଏ ମୋ ଘରଣୀ ଶୁଣି ଦେଇଛି ଆପଣଙ୍କର ଟପିକ ମୁଁ ଆସୁ ଆସୁ ମତେ ଗୋଟେ ଡାଇଲଗ ମାରିଲା ଏଭ୍ରିଥିଙ୍ଗ ଇଜ୍ ଇଜି ହୁଏନ୍ ୟୁ ଆର୍ ବିଜି ବଟ୍ ନଥିଙ୍ଗ ଇଜ୍ ଇଜି ହୁଏନ୍ ୟୁ ଆର୍ ଲେଜି ଏଇଟା ତ ବିବେକାନନ୍ଦ କହିଥିଲେ ତୁ କଣ ମତେ ଶୁଣଉଛୁ ଆଜି କୋଇଲ ମ୍ୟାମ୍ ଯୋଉ ଟପିକ ରଖିଛନ୍ତି ମୋ ସବୁ କଥା ତମର କହିବି ପଳେଇଗଲା ପୁଅକୁ ଗାଧେଇ ଦବା ପାଇଁ ମୁଁ କହିଲି ହଉ ତୋ କଥା ସବୁ ମୁଁ କହିଦଉଛି ତୁ ରଖିଛୁ କହ
0: ଭାଉଜଙ୍କର ବହୁତ ତାହେଲେ ମାନେ କମ୍ପ୍ଲେନ କଣ ସବୁ ଅଭ୍ୟାସ ଏମିତି ଅଛି
1: ମତେ କହିଲା ଗୋଟେ ଗୋଟେ ମତେ କହିଦେଲା ପରେ ଫୋନ ଟ୍ରାଏ କରିବା ଭିତରେ କହିଲା ମତେ କହିବ କୁଆଡେ ଆମେ ଯଦି ବାହାରୁ ଏଇଟା ବି ମୋର ବଦଭ୍ୟାସ ଗୋଟେ କୁଆଡେ ଯଦି କୁଆଡେ ଯିବାର ଅଛି ବନ୍ଧୁବର୍ଗ ହଉ କିମ୍ବା କୌଣସି ଅକେଜନ କୁ କୌଣସି ଫଙ୍କସନ କୁ ମୁଁ କହିବି ସେ ଚଟକିନ ବାହାରିକି ଥା ମୁଁ 5 ମିନିଟ୍ରେ ମାର୍କେଟ ରୁ ଟିକେ ଆସୁଛି ଯାଇଥିବି ସେ ଫୋନ କଲେ ଯାଇ ମୁଁ ଆସିବି କହିବ ଏଇଟା ହେଲା ତମର ଗୋଟେ ପୁରୁଣା ବଦଭ୍ୟାସ ଯେତେବେଳେ ବାହାରିବି ତମେ କହିବ ମୁଁ ଆସୁଛି ମାନେ ସେ ଫୋନ କଲେ ମୁଁ ଆସିବି 5 ମିନିଟ୍ କହିଥିବି 15 ମିନିଟ୍ ହେଇଯିବ ତାପରେ ଆଉ ଗୋଟେ କଥା କହିବ କହିଲା ତମକୁ ମୁଁ କେତେ ଥର କହିଛି ଟିକେ ଟିକେ କଥାରେ ମୁଁ ଟିକେ ଭାଇ ସର୍ଟ ଟେମ୍ପର ଟିକେ ଟିକେ କଥାରେ ରାଗିଯାଅ ମୁଁ କେତେ ଥର କହିଛି କଣ ମିଳୁଛି ସେ ରାଗରୁ କେତେ ଥର କହିଲିଣି ହଁ ଏଇଟା ବି ସତ କଥା ତାପରେ ଆଉ ଗୋଟେ କଥା ହଉଛି ତୋ ଖାଇବା ମୁଁ ବାଡି ଦେଇକି ଡାକୁଥିବି ଡାକୁଥିବି ଡାକୁଥିବି ତମକୁ ପୁଣି ଆସି ଫର୍ଦର ଆସି ଡାକିଲେ ଯାଇ ପହଞ୍ଚିବ ମୁଁ କହିଲି କଣ କରିବା ମୋର ବି ସେଟା ଗୋଟେ ବଦଭ୍ୟାସ ଏମିତି କେତେ ବଦଭ୍ୟାସ କହିଗଲା ମୁଁ କହିଲି ରହିଥା ଯାହା ମୁଁ ଫୋନ ଲଗେଇଦେବି ଯାହା ଆପତ୍ତି ଅଭିଯୋଗ ଅଛି ସବୁ କହିଦେବୁ ସେ ତ ପଳେଇଲାଣି ପୁଅକୁ ସବୁଠେ ଗାଧେଇ ଦେବା ପାଇଁ ଏଇଟା ହିଁ ହଉଛି ମୋର ଆଉ ଗୋଟେ କଥା ସକାଳୁ ସକାଳୁ ସେମିତି ମନ୍ଦିର ପାଖରେ ସେ ଶିବ ମନ୍ଦିରରୁ ଆସିଲା ମତେ କହୁଛି କଣ ଠାକୁରଙ୍କ ସାଙ୍ଗେ କଥା ହଉଛ ନା କଣ ଏତେବେଳେ 6ଟା ବେଳୁ ଆସିଲାଣି 9ଟା ବାଜିଲାଣି ମୁଁ କହିଲି କଣ କରିବି ମୁଁ ଟିକେ ମିଠେଇକି ପୂଜା ନ କଲେ ମତେ ଭଲ ଲାଗେନି ଏମିତି ସବୁ ଆଉ ସବୁଠୁ ଗୁରୁତର ବଦଭ୍ୟାସ ମୋର ମୁଁ ଅଧିକା ଚା ପିଏ ଆଉ ଅଧିକା ପାନ ଖାଏ
0: ଏଇଟା ନିହାତି ଛାଡିବା ଦରକାର ଲାଷ୍ଟ ଯୋଉ କହିଲି ଭଲ ନୁହଁ ଜମାରୁ ଆଉ ବାକି ଭାଉଜଙ୍କର ଏତେ କମ୍ପ୍ଲେନ ଅଛି ତ ଆପଣ ଟିକେ ଚେଷ୍ଟା କରନ୍ତୁ ଏସବୁ ଟିକେ କମ କରିଦବା ପାଇଁ କି
1: କଣ କରିବା ଅଳସୁଆ ଲୋକ ଆଜ୍ଞା ତାପରେ ଯୋଉ ମୋବାଇଲ ବାୟାରେ ପଡିଗଲୁ ଆମେ ସେଥିରୁ ଟିକେ ମୁକୁଳି ହଉନି କିନ୍ତୁ ତା ବାଦେ ବି ଏତେ କମ୍ପ୍ଲେନ ଭିତରେ ମୁଁ ମୋର କଣ ନିଜର ଭଲ କଥା ହଉ କିଛି ମନେ ପଡୁନି କିନ୍ତୁ ଗୋଟେ ଭଲ ଜିନିଷ ଆମେ କେବେ ଭୁଲିନୁ ଛାଡିନୁ ଛାଡି ପାରିବୁନି ଆପଣ ମାନଙ୍କୁ ରେଡିଓରେ ଶୁଣିବୁ ଏବଂ ଆମର ପ୍ରିୟ ରେଡିଓକୁ କେବେ ଛାଡିପାରିବୁ
0: ନିହାତି ରେଡିଓକୁ ଛାଡିବା କଥା ବି ନୁହେଁ ବହୁତ ଭଲ ପାଇବା ଆପଣମାନଙ୍କର ଆମକୁ ବି ମିଳୁଛି ରେଡିଓ ସାଥିରେ ଏମିତି ସବୁବେଳେ ରହିଥାନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ରହିଲି ନମସ୍କାର
1: ନମସ୍କାର
0: ଶ୍ରୋତା ବନ୍ଧୁ କଥାବାର୍ତ୍ତା ତ ବହୁତ ଆଜି ମଜାଦାର ହଉଛି ଆପଣମାନେ ବଢିଆ ବଢିଆ କଥା କହୁଛନ୍ତି ଆଉ ଗୋଟେ ଆଜି ଦିନର ମାନେ ଲାଷ୍ଟ କଲ୍ଟି ନେଇଯିବା ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
2: ଆଜ୍ଞା ନମସ୍କାର ଜୟ ଜଗନ୍ନାଥ ଆଜ୍ଞା
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
2: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି
0: ଆଜ୍ଞା କଣ ଅଭ୍ୟାସ ବିଷୟରେ କହିବି ଆଜି
2: ମୁଁ ତ ସେଇଆ ଏପର୍ଯ୍ୟନ୍ତ ଭାବିଛି କଣ କର ମୋର ବଦ ଅଭ୍ୟାସ କଣଟା କହିବି
0: ବଦ ଅଭ୍ୟାସ କାହିଁକି ଭଲ ଅଭ୍ୟାସ ବି ଆମ ମାନଙ୍କର ଅଛି ଆମେ ସେଟା ଛାଡିବା ଦରକାର ନାହିଁ ସେମିତି କିଛି ଭଲ ଅଭ୍ୟାସ କୁହନ୍ତୁ
2: ହଁ ଭଲ ଅଭ୍ୟାସ ମାନେ ମୋ ଦ୍ଵାରା କୋଉ ଅଭ୍ୟାସଟା ଖରାପ ହଉଛି ମୁଁ ତ ସେଇଟା ନିଜର ନିଜେ ବି ଚିନ୍ତା ମୁଁ କରିପାରିନି ମୋର ତ ମୋର ଅଭ୍ୟାସ ଏଇଆ ଅଛି ଶୁଣନ୍ତୁ ବର୍ଷକ ବାର ମାସ ସବୁଦିନେ 5ଟାରୁ 5:30 ଭିତରେ ମୁଁ ଉଠିଥାଏ ଆଉ ଉଠିଲା ପରେ ମୋର ତ ନିୟମିତ ଭାବରେ ଆମେ ଛୋଟ ମୋଟ ହେଇକି ସଂସ୍ଥା ଖଣ୍ଡେ କରିଛୁ ତାଙ୍କୁ ନିତ୍ୟାନ୍ତ ସମୟ ଦେବାକୁ ପଡେ 24 ଘଣ୍ଟା ଯେମିତି କହିଲା ଭଳିଆ ସର୍ଭିସ ଆମର ମୁଁ ସେଥିରେ ସବୁବେଳେ ବିଜି ଥାଏ ସେଥିପାଇଁ ମୁଁ ଟିକେ କୋଉଠି ନା କୋଉଠି ତତ୍ପରତା ସବୁ କାମରେ ଆଗିଲା ସବୁବେଳେ କିନ୍ତୁ ପଛେଇ ଯାଏ କିଏ ମୋ ସ୍ତ୍ରୀ ଯେମିତି ଆଜି ଆମେ ମନ୍ଦିରକୁ ଯିବୁ ବୋଲି ମୁଁ ତାକୁ 5ଟାରୁ ଉଠେଇଦେଲି ସେ 5ଟାରୁ ନିଜେ ଉଠି ଯାଇଛନ୍ତି ଫୁଲ ପାଇଲେନି ଫୁଲ ତୋଳିବାକୁ ଯାଇଥିଲେ ବାହାରକୁ ଫୁଲ ପାଇଲେନି ସେ ନିତ୍ୟକର୍ମ ସାରି ଗାଧୋଇ ପାଧୋଇ ରେଡି ହେଇକିରି ମନ୍ଦିରକୁ ଯିବେ ବୋଲି 7ଟା ବଜେଇଦେଲେ ତାମାନେ 5ଟାରୁ ଗୋଟେ ଲୋକ ଉଠିକିରି ମନ୍ଦିରକୁ ଯିବା ପାଇଁ

0: ହଉ ସଂସାର ଏମିତି ଚାଲିଥାଉ, କିଛି ଭଲ କିଛି ମନ୍ଦ ସହିତ ସଂସାର ଆଗକୁ ବଢୁଥାଉ। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ସେୟାର କଲେ। ରହିଲି, ନମସ୍କାର।
1: ନମସ୍କାର ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡେ ଦିଲ୍ ସେ ଦିଲ୍ ତକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ କୋୟାଲ ଶ୍ରୋତା ବନ୍ଧୁ ସକାଳ 10:00 ହୋଇସାରିଛି ଏବଂ ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମର ସମୟ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମ ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ମୋ ପାଖକୁ ମେସେଜ୍ କରନ୍ତୁ ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ ଲେଟରରେ ଲେଖନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଲେଖନ୍ତୁ ଫିଲ୍ମ ବା ଆଲବମ୍ର ନାଁ ସ୍ପେସ୍ ଦେଇ ଲେଖନ୍ତୁ ଗୀତର ନାଁ ଆଉ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210କୁ ତା ଭିତରେ ମୁଁ ଆପଣଙ୍କୁ ଗୋଟେ ଗୀତ ଶୁଣାଇ ଦେଉଛି ଆଉ ତାପରେ ପରେ ଆପଣଙ୍କ ପସନ୍ଦର ଗୀତ ଶୁଣାଇବି ଷ୍ଟେ ଟ୍ୟୁନ୍ଡ।

ବହୁତ ହି ସୁନ୍ଦର ଗୀତଟି ଆପଣମାନେ ଶୁଣୁଥିଲେ, ଏନ୍ଜୟ ବି କଲେ। ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ଆଉ ଦିଲ୍ ସେ ଦିଲ୍ ତକ୍ରେ ମୁଁ ଆପଣଙ୍କ କୋୟଲ ଅଛି ଆପଣମାନଙ୍କ ସାଥିରେ। ୱେଲ୍, ଆଜି ତ ଗୋଟେ ବହୁତ ହି ସୁନ୍ଦର ଦିନ, ଆଉ ସୁନ୍ଦର ଦିନଟିର ଶୁଭାରମ୍ଭ ବି ହେଇସାରିଛି। ବଢ଼ିଆ ବଢ଼ିଆ ଆପଣମାନଙ୍କ ପାଇଁକି ମୁଁ ନେଇକି ଆସିଛି ଗୀତ, ଆଉ ଗୀତ ଭିତରେ ଆପଣଙ୍କୁ କହିଦିଏ ଆପଣମାନେ ଯେଉଁ ସୁନ୍ଦର ସୁନ୍ଦର ଗୀତ ଶୁଣିବା ପାଇଁକି ଚାହିଁଛନ୍ତି ତା ଭିତରେ ଆପଣମାନଙ୍କର ମେସେଜ ବି ମୋ ପାଖରେ ପହଞ୍ଚି ସାରିଛି। ତ ଆଜିର ବହୁତ ଭଲ ଭଲ ମେସେଜ ଆସିଛି, ତା ଭିତରୁ ଫର୍ଷ୍ଟ ମେସେଜଟିକୁ ଲେଖିଛନ୍ତି ସୀମା ଲେଖିଛନ୍ତି, ସେ କଟକରୁ ଲେଖିଛନ୍ତି ଆଉ ଶୁଣିବା ପାଇଁ ଚାହିଁଛନ୍ତି ଲଗାନ ଚଳଚ୍ଚିତ୍ରରୁ ରାଧା କେସେନା ଜଲେ। ଡେଡିକେଟ୍ କରୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଆଉ ସବୁ ଆର୍ଜେ ମାନଙ୍କୁ। ଆପଣ ବି ନିଜ ପସନ୍ଦର ଗୀତ ଶୁଣିବା ପାଇଁ ମୋତେ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ଆପଣଙ୍କୁ କହିଦେଉଛି 8895254200। ଜଲ୍ଦି ଜଲ୍ଦି ମେସେଜ କରନ୍ତୁ ଆଉ ମୁଁ ଶୁଣେଇଦେବି ଆପଣଙ୍କ ପସନ୍ଦର ଗୀତ।

ଆଜିର ପରବର୍ତ୍ତୀ ମେସେଜଟି ରେନ୍ବୋ ଏସ୍ଏମ୍ଏସ୍ରେ ଅଛି। ଲୋରା ମହାନ୍ତିଙ୍କର ନିଆଳି କଟକରୁ ଲେଖିଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି ପାର୍ଟନର ଚଳଚ୍ଚିତ୍ରରୁ ଦୁପଟା ତେରା ନୋ ରଙ୍ଗଦା ହାଇ ରେ ମେରେ ଦିଲ ମଙ୍ଗଦା। ଏଞ୍ଜୟ କରନ୍ତୁ।

ଆଜିର ପରବର୍ତ୍ତୀ ମେସେଜଟି ଅଛି ରେନ୍ବୋ ଏସ୍ଏମ୍ଏସ୍ରେ ଲେଖିଛନ୍ତି ହାଲୁ ଭାଇ ସେୟାନ ଆଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି କୁଲି ନମ୍ବର 1 ଚଳଚ୍ଚିତ୍ରରୁ ଆଜାନ ଗୀତ।

କୋୟଲ ମ୍ୟାମ୍, ମୁଁ ସନ୍ଧ୍ୟାରାଣୀ ସୁତାର ମଠା ସାହି ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହୁଁଛି ଅକେଲେ ହେଁ ତୁ କ୍ୟା ଗମ୍ ହେ କୟାମତ୍ ସେ କୟାମତ୍ ଚଳଚ୍ଚିତ୍ରରୁ ଏହି ଗୀତଟି ଆପଣଙ୍କ ପାଇଁ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଆଜିର ପରବର୍ତ୍ତୀ ମେସେଜ୍ ଏହି ମେସେଜ୍ଟିକୁ ଲେଖିଛନ୍ତି ଭାଗ୍ୟବତୀ ପାଢ଼ୀ ତ୍ରିଶୁଳିଆ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଚାହତ ଚଳଚ୍ଚିତ୍ରରୁ ଦିଲ୍ କି ତନ୍ହାଇ କୋ କୁମାର ସାନୁଙ୍କ ଭଏସ୍ରେ ଏହି ଗୀତଟିକୁ ଆପଣଙ୍କ ପାଇଁ ପ୍ଲେ କରୁଛି ଏଞ୍ଜୟ କରନ୍ତୁ।

ହିନ୍ଦୀ ଏବଂ ମରାଠୀ ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ ଗାୟିକା। ତାଙ୍କ ବିଷୟରେ ଆମେ ଯେତେ କହିଲେ ମଧ୍ୟ ସେତେ କମ୍ ହେବ। ତାଙ୍କ ସ୍ୱରକୁ ଅନେକ ଲତା ମଙ୍ଗେସ୍କରଙ୍କର ସ୍ୱର ବୋଲି ଭାବି ନିଅନ୍ତି, କିନ୍ତୁ ତାଙ୍କର ସେ ଯେଉଁ ସୁକୋମଳ ଥିଲା ସ୍ୱର, ତାଙ୍କର ମଧୁର କଣ୍ଠ ପାଇଁ ସେ ଶ୍ରୋତାଙ୍କ ପାଖରେ ଆଜି ମଧ୍ୟ ଅତି ପ୍ରିୟ। ଖାଲି ସେତିକି ନୁହଁ ସାଥୀ, ମହମ୍ମଦ ରଫିଙ୍କ ସହିତ ଏମିତି ବହୁତ ଅମର ଗୀତ ଗାଇଛନ୍ତି। 1960ରୁ ରଫିଙ୍କ ସହିତ ଅନେକ ଲୋକପ୍ରିୟ ଯୁଗଳବନ୍ଦୀ ହିସାବରେ ଗୀତ ଗାଇଛନ୍ତି, ଆଉ ସେଗୁଡ଼ିକ ମଧ୍ୟ ଆମେ ଆଜି ମଧ୍ୟ ତାଙ୍କୁ ମନେ ରଖିଛୁ। ଏବଂ ସେ ହେଉଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁର।

1960 ରେଡିଓରେ ଯେତେବେଳେ ସୁମନ କଲ୍ୟାଣପୁରଙ୍କର ଗୀତ ବାଜେ, ଅନେକ ଶ୍ରୋତା ଷ୍ଟେସନକୁ ଚିଠି ଲେଖିକି ପଚାରନ୍ତି, ଏଇଟା କ'ଣ ଲତାଜୀ ଗାଉଛନ୍ତି? ଲତାଜୀଙ୍କର ଗାଇଥିବା ଗୀତ କି ପୁରା ସମାନ ଲାଗୁଛି ଭଏସ୍। ଜାଣିବାକୁ ଚାହାନ୍ତି ଯେ ଗୀତଟି କିଏ ଗାଇଛନ୍ତି, ଲତା ମଙ୍ଗେସ୍କର ଗାଇଛନ୍ତି ନା ସୁମନ କଲ୍ୟାଣପୁର ଜୀ ଗାଇଛନ୍ତି?

ଆପଣ ସେଠି ଭାବୁଥିବେ ଯେ ଲତାଜୀ ବୋଧହୁଏ ଗୀତଟି ଗାଉଛନ୍ତି, ଲତାଜୀ ଗାଉନାହାନ୍ତି, ସୁମନ କଲ୍ୟାଣପୁରଙ୍କ ଗୀତ ଆପଣ ଶୁଣୁଛନ୍ତି। ସୋ ଆପଣ ଶୁଣୁଛନ୍ତି ଶିଉଲିକୁ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କ୍ୟାଟେଗ ଦିଲ୍ ସେ ଦିଲ୍ ତକ୍। ସାଥୀ ଆଉ ଗୋଟେ ସୁନ୍ଦର କଥାଟି ମଧ୍ୟ ମନକୁ ଆସେ, ସେ ଓଡ଼ିଆ ଭାଷା ତାଙ୍କର ମାତୃଭାଷା ହୋଇନଥାଇପାରେ, କିନ୍ତୁ ଓଡ଼ିଆ ଭାଷାକୁ ସେ ଏତେ ସ୍ପଷ୍ଟ ଭାବରେ ସେ ଗାଆନ୍ତି ଯେ ଜଣା ହିଁ ପଡ଼ନ୍ତିନି ସେ ନନ୍ ଓଡ଼ିଆ ବୋଲି। କେବଳ ଓଡ଼ିଆ ଭାଷା ନୁହଁ, ହିନ୍ଦୀ କୁହନ୍ତୁ, ମରାଠୀ ଭାଷା କୁହନ୍ତୁ, ଓଡ଼ିଆ ଭାଷାରେ ମଧ୍ୟ ବହୁତ ସାରା ଗୀତ ଆମେ ତାଙ୍କର ଶୁଣିବାକୁ ପାଇଛୁ।

ସୁମନ କଲ୍ୟାଣପୁରଙ୍କର କଣ୍ଠର ମାଧୁର୍ଯ୍ୟ କେବଳ ହିନ୍ଦୀ ଗୀତରେ ନୁହଁ, ଓଡ଼ିଆ ସଙ୍ଗୀତରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛି। ତାଙ୍କ ଗୀତ ଆଜି ମଧ୍ୟ ପୁରୁଣା ସ୍ମୃତିକୁ ତାଜା କରିଦିଏ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ।

ଚୁଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। बातों ही बातों में कोई बात बुरी लग जाती है, इसलिए वो महीने में कई बार मुझसे लड़ जाती है। पूछता हूँ कि बात क्या है, उसे भी याद नहीं। नाराज होती है फिर बात उसे कहाँ याद रह जाती है। साथ ही प्रेम अच्छी माने मानव अभिमान निहाती भा प्रतिभा और मानव अभिमान अच्छी माने राग रुसा झगड़ा ये तो लागे ही रही थी। आउ बेले बेले एमती समय आसे जदि से झगड़ाटा आमर टिके लेंदी हो जाए, टिके लेंदी प्रोसेस रे चले, बहुत दिन धरी जदि चले, आमे निजे ही मूल टॉपिक टा भूली जाई था जे कोन पई हमर झगड़ा एते समय धरी चली छी। ତାପରେ ପୁଣି ମନକୁ ବୁଝେଇ ଦେଇ କି ପୁଣି ପୂର୍ବ ଅବସ୍ଥାକୁ ଆମେ ଫେରି ଆସିଥାଉ ଯେ ଛାଡ଼ ଯାହା ହେଲା ହେଲା, ଆଉ ଝଗଡ଼ା କରିବାର ନାହିଁ, କାହିଁକିନା ଟପିକ୍ ତ ଆମେ ଭୁଲି ଯାଇଥାଉ ବେଳେବେଳେ। ସେତେବେଳେ ନା ନିଜ ଉପରେ ବହୁତ ହସ ଲାଗିଥାଏ ଯେ ଆମେ କୋଉ କାରଣ ପାଇଁ ଆମେ ଝଗଡ଼ା କରୁଛୁ, ଏତେ ଦିନ ଧରି କଥା ବନ୍ଦ କରିକି ରହିଛୁ, କିନ୍ତୁ ପରେ ମନ ବୁଝି ସାରିଲା ପରେ ସେତେବେଳେ ମନ ବହୁତ କଷ୍ଟ ହୋଇଥାଏ ଏବଂ ନିଜକୁ ମଧ୍ୟ ଆମେ ଭାବିଥାଉ, ଫିଲ୍ କରୁ ସେତେବେଳେ ମନେ ମନେ ଯେ କ'ଣ ପାଇଁ ମୁଁ ଝଗଡ଼ା କରୁଥିଲି, ଟପିକ୍ ତ ଭୁଲି ଯାଇଥିଲି। ଯଦିଓ ଟପିକ୍ ମନେ ଅଛି, ସେ କଥାକୁ ଆଉ ଏତେ ଲେନ୍ଦି ନ କରିବାଟା ହିଁ ଭଲ ଥିଲା, ସେଇଠି ସଲ୍ଭ କରିଦେବାର ଉଚିତ ଥିଲା। ସୋ ଆମ ଲାଇଫରେ ମଧ୍ୟ ଏମିତି ବହୁତ ସାରା କଥା ରହିଛି ଯୋଉକି ଯେଉଁ କାରଣ ସକାଶେ ଆମେ ଝଗଡ଼ା ଆଗକୁ ବଢ଼େଇଥାଉ, କିନ୍ତୁ କିଛି କାରଣ ପାଇଁ ସେ ଝଗଡ଼ାର ଟପିକ୍କୁ ମଧ୍ୟ ଭୁଲି ଯାଇଥାଉ। ସେ ଏମିତି ଲାଇଫଟା ଚାଲିବ, ଲାଇଫରେ ବଞ୍ଚିବାକୁ ହେଲେ ଅପ୍ସ ଆଣ୍ଡ ଡାଉନ୍ସ ନିହାତି ଭାବରେ ତାକୁ ଫେସ୍ କରିବାର ଅଛି, କିନ୍ତୁ ଝଗଡ଼ା ମଧ୍ୟ କରିବାର ଅଛି। କିନ୍ତୁ ଝଗଡ଼ା କରନ୍ତୁ, ମୋ ଭଳି ଆପଣ ଟପିକ୍ ଭୁଲି ଯାଆନ୍ତୁ। ମୋର ବେଳେବେଳେ ମନେ ହୁଏ ଯେ ଯଦି ଝଗଡ଼ାକୁ ଟିକେ ବେଶୀ ଦିନ ପର୍ଯ୍ୟନ୍ତ ଆମେ ସଷ୍ଟେନ୍ ରଖିବାକୁ ଚାହୁଁଛୁ, କିଛି ଲାଭ ନାହିଁ, ବାସ୍ ଟାଇମ୍ ୱେଷ୍ଟ, ନିଜ ପରସ୍ପର ଭିତରେ ମନମାଳିନ୍ୟ ହୁଏ, କିଛି ଭଲ କଥା ମଧ୍ୟ ଆମେ ଶେୟାର କରିପାରୁନା। କିଛି ତ ଦିନ ସାଥୀ ବଞ୍ଚିବାର ଅଛି, ଏଇ ଯେଉଁ ଲାଇଫଟା ଆମେ ପାଇଛୁ, ଏଇ ଯେଉଁ ଅମୂଲ୍ୟ ସମ୍ପଦ ଆମ ପାଖରେ ରହିଛି, ବାସ୍ ଏଇ ଆମ ଜୀବନଟାକୁ ବାସ୍ ଖୋଲମଖୋଲା ବଞ୍ଚିବାର ଅଛି, ହସି ଖେଳିକି ଦିନ କଟେଇବାର ଅଛି। କ'ଣ ମିଳିବ ସେ ଝଗଡ଼ାରୁ କହିଲେ, ଛାଡ଼ନ୍ତୁ ସେ ଝଗଡ଼ା, ଭୁଲି ଯାଆନ୍ତୁ ଆପଣଙ୍କର ସେଇ ମାନ ଅଭିମାନ ରାଗ ରୋଷା, ଯାହା ବି କିଛି ଆପଣଙ୍କର ଜୀବନସାଥୀ ସହିତ, ଆପଣଙ୍କର ପ୍ରିୟ ବନ୍ଧୁ ସହିତ ଆପଣ ଯାହା ଝଗଡ଼ା କରିଛନ୍ତି, ତାକୁ ପଛକୁ ପକାଇ ଦିଅନ୍ତୁ, ଭୁଲି ଯାଆନ୍ତୁ। ଆଉ ଟିକେ ଫୋନ୍ କରିଦିଅନ୍ତୁ ତାଙ୍କୁ, ଆଉ କୁହନ୍ତୁ ଆପଣଙ୍କର ମନ ଖୋଲି କଥା ହେଇଯାଆନ୍ତୁ, ମନ ଖୋଲିକି ଆପଣଙ୍କର ସବୁ କଥା ଶେୟାର କରନ୍ତୁ, ଦେଖିବେ ସେ ଝଗଡ଼ା ଆଉ ଝଗଡ଼ା ହେଇକି ରହିବନି। ସେମିତି ମୋ ସହିତ ରହିଥାନ୍ତୁ, ଶୁଣିଥାନ୍ତୁ ମିଠା ମିଠା ଗୀତ, କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ପାଣି କଥା ଆଉ କାଇଁ କହିବା, ଡିସ୍କସନ୍ କଲେ ହିଁ ଆମେ ବସ୍ ତର୍ସି ଯାଉଛୁ ସେଇ ବୁନ୍ଦାଏ ବର୍ଷା ପାଣି ପାଇଁ। ସେ ବାହାର କଥା ଛାଡ଼ନ୍ତୁ, ଘର ବାହାରେ କ'ଣ ଘର ଭିତରେ କ'ଣ, ବର୍ତ୍ତମାନ ଖାଲି ନିଆଁ ବର୍ଷୁଛି ଆଉ ଏଇ ନିଆଁରେ ମଧ୍ୟ ଆମେ ଛଟପଟ ହେଇଯାଉଛୁ ଆଉ ବସ୍ ଖାଲି ଆମକୁ ମନ ହେଉଛି ଟିକେ ଥଣ୍ଡା ପାଣି ଟିକେ ପିଇଦେବା, ଟିକେ ଫ୍ୟାନ୍ ତଳେ ବସିଯିବା, ନହେଲେ ଏସି ସାମ୍ନାରେ ଟିକେ କିଛି ସମୟ ପାଇଁ ରେଷ୍ଟ କରିନେବା। କ'ଣ କରାଯିବ ସାଥୀ, ଖରାଦିନ ମାନେ ହିଁ ତ ଖାଲି ଖରା ହିଁ ହେବ ଏବଂ ଗରମ ମଧ୍ୟ ବହୁତ ମାତ୍ରାରେ ଧୀରେ ଧୀରେ ବଢ଼ିଲାଣି, ତ ସେଇଥିପାଇଁ ନିଜକୁ ମଧ୍ୟ ଆମକୁ ଟିକେ ସେଫ୍ ରଖିବାର ଅଛି। ଆମେ ଯଦି ବାହାରକୁ ଆପଣ ଯଦି କିଛି ଯାଉଛନ୍ତି କେଉଁଠି ଅର୍ଜେଣ୍ଟ କାମରେ, ନିହାତି ଭାବରେ ସାଙ୍ଗରେ ପାଣି ବତୀ ନିଅନ୍ତୁ, ତା ସହିତ ମଧ୍ୟ ଆପଣ କିଛି ଥଣ୍ଡା ପାନୀୟ ପିଅନ୍ତୁ, ବେଳେବେଳେ କିଛି ବ୍ୟବଧାନରେ କିଛି ଡିଷ୍ଟାନ୍ସରେ ମଧ୍ୟ ପାଣି କଣ୍ଟିନ୍ୟୁଅସ୍ଲି ପିଉଥାନ୍ତୁ। ବାହାରକୁ ଯାଉଛନ୍ତି ମାନେ ଛତା ନିହାତି ଭାବରେ ନିଅନ୍ତୁ, କଟନ୍ ଡ୍ରେସ୍ ପିନ୍ଧନ୍ତୁ, ଚପଲ ପିନ୍ଧିକି ଯାଆନ୍ତୁ, ଖାଲି ପାଦରେ ଜମାରୁ ବି ଯାଆନ୍ତୁ ନାହିଁ। ଆଉ ଏଇଟା ବି ସତ କଥା ଯେ ଖରାଦିନ ହେଉ ଅବା ବର୍ଷା କି ଶୀତ ଦିନ ହେଉ ନା କାହିଁକି, ପାଣିକୁ ସେଫ୍ଲି ଆଉ ପରିଷ୍କାର ରଖିବା ପାଇଁ ଆମେ ତ ମାଠିଆ ବ୍ୟବହାର କରୁ। ସମସ୍ତେ ମଧ୍ୟ ମାଠିଆ ବ୍ୟବହାର କରିବାକୁ ବହୁତ ଭଲ ପାଆନ୍ତି, ମାଠିଆ ପାଣି ମଧ୍ୟ ପିଇବାକୁ ବହୁତ ଶାନ୍ତି ଲାଗିଥାଏ ଆଉ ସ୍ପେଶିଆଲି ଖରାଦିନ ମାନେ ହିଁ ମାଠିଆର ଆଦର ଟିକେ ବେଶୀ ନା କ'ଣ କହୁଛନ୍ତି। କିନ୍ତୁ ସାଥୀ, ଏବେ ତ ଆମେ ଡିଜିଟାଲ ଯୁଗରେ ବାସ କରୁଛୁ ଆଉ ସବୁକିଛିରେ ସ୍ୱିଚ୍ ଆଉ ରିମୋଟ ବ୍ୟବହାର କରିବାକୁ ଭଲ ପାଉଛୁ, ଫ୍ରିଜ୍ ବ୍ୟବହାର କରୁଛୁ ମାଠିଆ ବଦଳରେ, ଆଉ ଆମେ ଏବେ ଡିଜିଟାଲ ଯୁଗରେ ବାସ କରୁଛୁ ମାନେ ଡିଜିଟାଲ ମଧ୍ୟ ନିଜକୁ ବନେଇ ଦେଉଛୁ, ନିଜକୁ କିଛି ଚେଞ୍ଜ କରିଛୁ। କିନ୍ତୁ ସାଥୀ, ଯେତେ ଡିଜିଟାଲ ଯୁଗରେ ରହିଲେ ମଧ୍ୟ ଆମ ପୁରୁଣା ଚଳଣି, ଆମର ପୁରାତନ ଜିନିଷକୁ କ'ଣ କେବେ ଭୁଲିପାରିବା ଆମେ? କେବେ ବି ନାହିଁ। ସମୟ ଆସିଲେ ପୁଣି ଆମେ ମନେ ପକାଉଛୁ ଆମର ସେଇ ଦରକାରୀ ପୁରୁଣା ଜିନିଷକୁ, ମନେ ପକାଉଛୁ ଖରାଦିନରେ ଆମେ ଆମର ସେଇ ପ୍ରିୟ ମାଠିଆକୁ। ମାଠିଆର ପାଣି ଯୋଉ ଆମକୁ ଶାନ୍ତି ଦେଇଥାଏ, ମୋତେ ଲାଗୁଛି ବୋଧହୁଏ ଫ୍ରିଜ୍ ପାଣି ଏତେ ଶାନ୍ତି ଦେଇନଥାଏ, ତେଣୁ ଆପଣଙ୍କର ମତ ମଧ୍ୟ ସେୟା ହିଁ ଥିବ। ଖାସ୍ ଗୀତ ଶୁଣିବା, କଥାବାର୍ତ୍ତା ଏମିତି ଆମର ଜାରି ରହିଥିବ, ଆଗକୁ ମିଠା ଗୀତଟି ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ, ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ, ଏଞ୍ଜୟ କରୁଥାନ୍ତୁ, ଶୁଣଥାନ୍ତୁ ମିଠା ମିଠା ଗୀତ କେବଳ 100.4 ଆକାଶବାଣୀ FM ରେନ୍ବୋ କାଟ କାକୁଥାନ୍ତୁ ଦିଲ୍ ସେ ଦିଲ୍ ତକ।

ମାଟିର ମାଠିଆ ଆଉ ପରିବାରର ମହତ୍ଵ କେବଳ ଗଢ଼ିବା ଲୋକଙ୍କୁ ହିଁ ଜଣାଥାଏ। ଗୋଟେ ସୁନ୍ଦର ପରିବାର ଗଢ଼ିବା ପାଇଁ ଯେମିତି ବହୁତ ଧୈର୍ଯ୍ୟ ଦରକାର, ଠିକ୍ ସେମିତି ମାଟିର ଜିନିଷ ବହୁତ ସୂକ୍ଷ୍ମ। ଗଢ଼ିବା ପାଇଁ ଯେତେ ସମୟ ଲାଗେ, ଭାଙ୍ଗିବା ପାଇଁ ସେତେ ସମୟ ଲାଗିଥାଏ। ଛାଡ଼ନ୍ତୁ ସାଥୀ, ଯଦି ଆମେ ମାଠିଆକୁ ପରିବାର ସହିତ କମ୍ପେୟାର କରିବା ନା, ତେବେ ଆମର କଥା ହିଁ ସରିବନି। ମାଠିଆର ପାଣି ପିଇଲେ ଆମ ଶରୀରକୁ ବହୁତ ଲାଭ ମିଳିଥାଏ। ମାଠିଆର ସୂକ୍ଷ୍ମ ଛିଦ୍ର ଦ୍ୱାରା ପାଣି ଧୀରେ ଧୀରେ ବାଷ୍ପୀଭୂତ ହୋଇ ପାଣିକୁ ଥଣ୍ଡା ରଖେ। ହୁଏତ ଏହା ଫ୍ରିଜ୍ର ଅତ୍ୟଧିକ ଥଣ୍ଡା ପାଣି ଭଳି ହେଇନପାରେ, କିନ୍ତୁ ଯେତିକି ଥଣ୍ଡା ରଖେ ମନକୁ ଶାନ୍ତି, ପେଟକୁ ମଧ୍ୟ ଶାନ୍ତି ମିଳିଥାଏ। ଆଉ ଗୋଟେ ସୁନ୍ଦର କଥା ହେଉଛି କ'ଣ କହିଲେ ସାଥୀ, ଆଜିକା ଡେଟ୍ରେ ଆମେ ଯେଉଁ ଇଲେକ୍ଟ୍ରିକକୁ ନେଇକି, ଇଲେକ୍ଟ୍ରିସିଟିକୁ ନେଇକି ଯେଉଁ ଆମେ ଟେନସନ୍ ହେଉଛୁ, ଏତେ ବିଲ୍ ଆସୁଛି, ସେତେ ବିଲ୍ ଆସୁଛି, ଏତେ ବିଲ୍ ବଢ଼ିଗଲା, ଆକୁ ଆମକୁ କମେଇବାର ଅଛି, ଲାଇଟ୍ଟି ବନ୍ଦ କରିବାର ଅଛି, ଫ୍ୟାନ୍ଟି ବନ୍ଦ କରିବାର ଅଛି, ଏସିକୁ କମ୍ ଚଲେଇବାର ଅଛି, ବାସ୍ ସେ ଇଲେକ୍ଟ୍ରିସିଟିର କୌଣସି ଆବଶ୍ୟକତା ନଥାଏ। ବିଲ୍ ବଢ଼ିଲା କି କମିଲା ତାର ମଧ୍ୟ କିଛି ଆବଶ୍ୟକତା ନଥାଏ। ପରିବେଶର ବନ୍ଧୁ କହିଲେ ମଧ୍ୟ ଭଲ, ପରିବେଶ ସହିତ ଇକୋ ଫ୍ରେଣ୍ଡଲି ମଧ୍ୟ। ସୋ ମାଠିଆ ଆମ ପାଖରେ ଅଛି ମାନେ ଆପଣ ଜାଣିକି ରଖନ୍ତୁ, ଆଜିକା ଡେଟ୍ରେ ଯଦି ଆପଣ ଫ୍ରିଜ୍ ସହିତ ମଧ୍ୟ ମାଠିଆକୁ ବ୍ୟବହାର କରୁଛନ୍ତି, ତାମାନେ ଆପଣ ସୁସ୍ଥ ଅଛନ୍ତି। ଫ୍ରିଜ୍ ପାଣିଟି କେବଳ ମନକୁ ଶାନ୍ତି ଦେଇପାରେ, କିନ୍ତୁ ମାଠିଆ ପାଣି ଯଦି ଆମେ ପିଇବା ନାହିଁ, ଗରମରେ ବାହାରେ କୋଠି ଆପଣ ବୁଲିବାକୁ ଯାଇଥିବେ ଏବଂ କାମରେ ଯାଇଥିବେ, ଆସିକି ଘରେ ଟିକେ ଥଣ୍ଡା ପବନରେ ବସିଯିବେ ଆଉ ସାଙ୍ଗରେ ମାଠିଆ ପାଣି ଗୋଟେ ଗ୍ଲାସ୍ ପିଇଦେବେ, ବାସ୍ ଆଉ କ'ଣ ଦରକାର କହିଲେ। ଯେତେ ଶାନ୍ତି ଆମକୁ ଫ୍ରିଜ୍ ପାଣିରେ ମିଳେ, ତାଠୁ ବହୁତ ଗୁଣା ଅଧିକ ଶାନ୍ତି ଆମକୁ ମାଠିଆ ପାଣିରେ ମିଳିଥାଏ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ

ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ବହୁତ ଲୋକ କୁହନ୍ତି କଳସୀ, ଡିଫରେଣ୍ଟ ନାଁ ସବୁ ରହିଛି ଏବଂ କିନ୍ତୁ ଦେଖିବାକୁ ସମାନ, କିନ୍ତୁ ସୁରେଇର ଟିକେ ତାର ଦେଖିବାର ଅଲଗା ଟିକେ ଷ୍ଟାଇଲ ଏବଂ ତାର ଗଢଣ ମଧ୍ୟ ଅଲଗା। ସାଧି, ମୁଁ ଯଦି କହିବି ଆପଣଙ୍କୁ ଯେ ଆମେ ବଜାରରୁ ଯେଉଁ ପ୍ଲାଷ୍ଟିକ ବଟଲକୁ କିଣିକି ପାଣି ପିଉଛୁ, ତା ବଦଳରେ ଯଦି ଆମେ ଷ୍ଟିଲ ବଟଲ ନହେଲେ ମାଟିର ବଟଲ କିଣିକି ସେଥିରେ ପାଣି ରଖିକି ଯଦି ପିଇବା, ତାହେଲେ କେମିତି ହୁଅନ୍ତା? ବର୍ତ୍ତମାନ ତ ବଜାରରୁ ମଧ୍ୟ ବହୁତ ପ୍ରକାର ଡିଜାଇନ୍ର ମଧ୍ୟ ମାଟିର ଜିନିଷ ମିଳୁଛି, ଯେମିତିକି ଆମର ଘରକରଣା ଜିନିଷ କୁହନ୍ତୁ, ଆମର ରୋଷେଇର ଆସବାବପତ୍ର କୁହନ୍ତୁ, କିମ୍ବା ପାଣି ବୋତଲ କୁହନ୍ତୁ, ତା ସହିତ ମାଟିର ଫିଲ୍ଟର ମଧ୍ୟ ବିକ୍ରି ହେଲାଣି। ତା ସହିତ ମାଟିର ହାଣ୍ଡି ତ ଏମିତି ଆମେ ୟୁଜ୍ କରୁଛୁ ଘରେ, ଏସବୁକୁ ଆମେ କ'ଣ ପାଇଁ ବ୍ୟବହାର କରିପାରିବାନି, ଯାହାଦ୍ୱାରା କି ରିୟୁଜେବଲ୍ ହୋଇପାରିବ, ଜୀବାଣୁମୁକ୍ତ ପାଣି ପିଇପାରିବା ଆମେ। ଆଉ ହଁ, ଆଉ ଆମର ଶରୀରର ଯତ୍ନ ମଧ୍ୟ ଆମେ ନିଜେ ନେଇପାରିବା। ଏବେ ତ ସେଠି ଖରାଦିନ, ଯୋଉଠି ବି ଯାଉଛନ୍ତି ସାଙ୍ଗରେ ପାଣି ନେଇକି ଯିବାଟା ନିହାତି ଦରକାର। ବିନା ପାଣି ବୋତଲରେ ବାହାରକୁ ଜମାରୁ ବି ବାହାରନ୍ତୁ ନାହିଁ। ଆଉ ହଁ, ଆଉ ଗୋଟେ ସୁନ୍ଦର କଥାଟି କହିବାକୁ ଚାହିଁବ ଶିଉଲି ଆପଣଙ୍କୁ, ଯେ ଆମେ ତ ମାଠିଆକୁ ଆମେ ୟୁଜ୍ କରୁଛୁ, କିନ୍ତୁ କିଛିଟା ଏମିତି କଥା ରହିଛି ଯାହାଦ୍ୱାରା କି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ସୋ କ'ଣ, କଥା ହେବ ଶିଉଲି ଆପଣଙ୍କ ସହିତ ମିଠା ଗୀତଟି ପରେ।

ମାଠିଆ ପାଣି ଆମେ ପିଉଛୁ ମାନେ କିଛି କିଛି ଗୁଡ଼ିଏ କଥା ପ୍ରତି ଆମକୁ ଯତ୍ନବାନ ହେବାର ଅଛି, ନଜର ରଖିବାର ଅଛି। ଯେମିତିକି ମାଠିଆକୁ ନିୟମିତ ଭାବରେ ସଫା ରଖିବା ଜରୁରୀ। ଯଦି ନିୟମିତ ଭାବେ ଧୋଇ ନ ରଖାଯାଏ ତେବେ ଜୀବାଣୁ ବଢ଼ିପାରେ। ମାଠିଆର ପାଣି ପିଇବା ମାନେ ହିଁ ନିଜ ପେଟ ଆଉ ମନ ଉଭୟ

ଶରୀରକୁ ସୁସ୍ଥ ଆଉ ଥଣ୍ଡା ରଖିବା। ଶରୀରକୁ ସନ୍ତୁଳିତ ତାପମାତ୍ରା ଦେଇଥାଏ ଏହି ପାଣି, ଏବଂ ଏହି ମାଠିଆ ପାଣି ପିଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ପ୍ରାକୃତିକ ଭାବରେ ଶୁଦ୍ଧ ହୋଇଥାଏ ଏହି ପାଣି, ଯାହାକି ପିଇବାକୁ ଅଧିକ ସୁରକ୍ଷିତ। ଏହାର ଏତେ ଯାଦୁକରୀ ଫାଇଦା ଅଛି ସାଥୀ, ଯାହା ଆମେ ଆଜିର ସମୟରେ ଫ୍ରିଜ୍ ଠାରୁ ମଧ୍ୟ ପାଇନଥାଉ। ମାଂସପେଶୀକୁ ସୁସ୍ଥ ରଖେ, ରୋଗରୁ ରକ୍ଷା କରେ, ଆଉ ପକେଟ୍ ଫ୍ରେଣ୍ଡଲି ମଧ୍ୟ। ନା ଦେବାକୁ ପଡେ ଇଲେକ୍ଟ୍ରି ବିଲ୍, ନା ଇଲେକ୍ଟ୍ରିକରେ ଚାଲିବାର କୌଣସି ଟେନସନ୍ ଥାଏ। ଶସ୍ତା, ସରଳ ଏବଂ ସମ୍ପୂର୍ଣ୍ଣ ପ୍ରାକୃତିକ।

ଅଭ୍ୟାସ ହେଉଛି ସଫଳତାର ଚାବି। ପ୍ରତିଦିନ କଲେ ମିଳେ ନୂଆ ଛବି, ଧୈର୍ଯ୍ୟ ନିଷ୍ଠା ଉଦ୍ୟମ ସାଥେ ସଫଳତା ଆସେ ନିଶ୍ଚୟ ହାତେ। ସାଥି ଅଭ୍ୟାସ ଗୋଟେ ଏମିତି ଜିନିଷ, ଆମେ ଡେଲି ଲାଇଫରେ ଆମେ କିଛି ଛୋଟ ମୋଟ ଅଭ୍ୟାସ ଆମର ଗୋଟେ ରହିଯାଇଥାଏ, ଯାହାଦ୍ୱାରା କି ଆମେ ଆଗକୁ ବଢ଼ିବାକୁ ଆମକୁ ସେ ସାହାଯ୍ୟ କରିଥାଏ। ସକାଳେ ଉଠିଲେ ମାନେ ଆମେ ଟିକେ ଭଗବାନଙ୍କୁ ସ୍ମରଣ କରିଥାଉ, ତାପରେ ଆମେ ଆମର ପରବର୍ତ୍ତୀ ପର୍ଯ୍ୟାୟରେ ଯାହା କିଛି କାମ କରିବାର ଥାଏ ସେଗୁଡ଼ିକୁ ଆମେ କରିଥାଉ। କିନ୍ତୁ ଏମିତି କିଛି ଖାସ ଅଭ୍ୟାସ ରହିଛି ଆମମାନଙ୍କ ଭିତରେ ଯାହାକି ଆମ ଜୀବନକୁ ବଦଳେଇ ଦେଇଛି, କିମ୍ବା ଏମିତି କିଛି ଛୋଟ ମୋଟ ଅଭ୍ୟାସ ରହିଛି ଯାହା ପାଇଁ ଆପଣଙ୍କର ଜୀବନ ବଦଳି ଯାଇଛି। ବେଳେବେଳେ ଇଚ୍ଛା ହୁଏ ବହୁତ କିଛି କାମ କରିବା ପାଇଁ, କିନ୍ତୁ ସେତେବେଳେ ହୁଏତ ପରିସ୍ଥିତି ସାଥ୍ ଦେଇନଥାଏ, ନହେଲେ ବୟସ ସାଥ୍ ଦେଇନଥାଏ, ନହେଲେ ସମୟ ସାଥ୍ ଦେଇନଥାଏ। ସେମିତି ଦେଖିବାକୁ ଗଲେ ତ ବହୁତ କିଛି କଥା ରହିଛି ମନରେ, ଯେ ମୁଁ ଯଦି ଏଇ କାମଟି କରିଥାନ୍ତି ତାହେଲେ ହୁଏତ ଆଜି ଯେଉଁ କାମଟି ମୁଁ କରୁଛି, ଯେଉଁ କାମଟିକୁ ମୁଁ ପ୍ରଫେସନ୍ ଭାବରେ ଗ୍ରହଣ କରିଛି, ସେ କାମଟିକୁ ହୁଏତ ବୋଧହୁଏ ସେତେବେଳେ ସମୟରେ ଗ୍ରହଣ କରିବାକୁ ପଡ଼ିନଥାନ୍ତା, ମୁଁ ଆହୁରି ଭଲ କିଛି ଗୋଟେ କରିପାରିଥାନ୍ତି, କିମ୍ବା ମୁଁ ଆହୁରି ଭଲ କରିବାକୁ ଯାଉଥିଲି କିମ୍ବା ସେଟା କରିପାରିନାହିଁ। ଏମିତି ମନରେ ବହୁତ କିଛି କଥା ଲୁଚି ରହିଛି। ତେଣୁ ସାଥୀ, ଆଜି ଆପଣଙ୍କ ପାଇଁ ଗୋଟେ ସୁନ୍ଦର ପ୍ରଶ୍ନଟି ରହିଛି, ଯେମିତିକି ଏମିତି କେଉଁ ଛୋଟ ଅଭ୍ୟାସ ଅଛି ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେଇଛି। ନିହାତି ଭାବରେ SMS ମାଧ୍ୟମରେ ମୋତେ ଆପଣଙ୍କର ମନର କଥା ଏଠି ସେୟାର କରନ୍ତୁ, ସିଉଲି କଥା ହେବ ଆପଣଙ୍କ ସହିତ ଡାଇରେକ୍ଟ SMS ମାଧ୍ୟମରେ। ସୋ SMS କିଭଳି ଭାବରେ କରିବେ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କର ମତାମତ ଲେଖନ୍ତୁ, ସେହି ଛୋଟ ଅଭ୍ୟାସଟି କ'ଣ ରହିଛି ଯାହାକି ଆପଣଙ୍କର ଜୀବନରେ ଚେଞ୍ଜ ଆଣିଛି। ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ମତାମତ ଲେଖିସାରିଲା ପରେ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ 0949596321 ନମ୍ବର। ଏହା ସହିତ ମଧ୍ୟ ଆମ ସହିତ ଆପଣ ଯୋଡ଼ି ହୋଇପାରିବେ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ, ଯେମିତିକି ନମ୍ବରଟି କହି ରଖୁଛି 8895254200 ନମ୍ବରରେ ଆମକୁ SMS କରନ୍ତୁ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ଗୀତରେ ଗୀତରେ ଏମିତି ଆମ ସହିତ ଜଣେ ସାଥୀ ଯୋଡ଼ି ହେଇଯାଇଛନ୍ତି ତାଙ୍କର ମନର କଥାଟି ଆମ ସହିତ ସେୟାର କରିବା ପାଇଁ ରାଜେନ୍ଦ୍ର ନନା ନୂଆଗାଁରୁ ମେସେଜ୍ କରିଛନ୍ତି ଆମକୁ ହ୍ୱାଟ୍ସଆପ୍ରେ ସେ ଲେଖିଛନ୍ତି ଗୋଟେ ସୁନ୍ଦର ଉପଦେଶ ଦେଇଛନ୍ତି ଯେ ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍ ସବୁଠାରୁ ଭଲ ଅଭ୍ୟାସ ହେଲା ମନରେ କେବେ ଗର୍ବ ଆଣିବାନି ଯାହା ଥିବ ସେଇଥିରେ ରହିବା ଦରକାର ଏଇଟା ହେଉଛି ଗୋଟେ ଜେନେରାଲ ଉପଦେଶ ଗୋଟେ ସୁନ୍ଦର କଥାଟି ସେ ଲେଖିଛନ୍ତି ବେଳେବେଳେ ଆମେ ବହୁତ ସାରା କାମ କରିଦେଇଥାଉ ଏବଂ ମନରେ ମଧ୍ୟ କୋଉଠି ନା କୋଉଠି ଟିକେ ହେଲେ ଗର୍ବ ଥାଏ ଆମେ ସିନା ପ୍ରକାଶ କରିପାରୁନା କିନ୍ତୁ ନିଜେ ମିରର ସାମ୍ନାରେ ଠିଆ ହେଇକି ଆମେ ବେଳେବେଳେ କହିଦେଇଥାଉ ମୁଁ ଯଦି ନଥାନ୍ତି ନା ଏ କାମଟି ଜମା ହେଇପାରିନଥାନ୍ତା ଏଇଟା ବେଳେବେଳେ ମଧ୍ୟ ମନରେ ଆମର ଘର କରି ରହିଥାଏ ଯେ ନା ମୁଁ ଟିକେ ନିଜର ତାରିଫ ସମସ୍ତେ ତାରିଫ ଶୁଣିବାକୁ ଭଲ ପାଆନ୍ତି ସେଥିପାଇଁ ନିଜର ତାରିଫ ମଧ୍ୟ ଆମେ ବେଳେବେଳେ ଗୁଣଗୁଣେଇ ଦେଇଥାଉ ମନେ ମନେ ତେଣୁ ଏଇଟା ଗୋଟେ ସୁନ୍ଦର କଥାଟି ସେ ଲେଖିଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଯେ କ୍ରେଡିଟ୍ ନେବା ପାଇଁ ହେଲେ କୌଣସି ଏମିତି କିଛି କାମ କରିବା କଥା ନୁହଁ ଯେତିକି ବି ଆମ ପାଖରେ ଉପଲବ୍ଧ ଅଛି ଯେତିକି ବି ଆମ ପାଖରେ ଜିନିଷ ରହିଛି ଯାହା ବି କିଛି ଆମ ପାଖରେ ସକ୍ଷମତା ରହିଛି ସେଇଥିରେ ଆମର କାମ କରିବା ହିଁ ଦରକାର ଏବଂ ସେତିକିରେ ସନ୍ତୁଷ୍ଟ ହେବା ଦରକାର ଏତେ ସୁନ୍ଦର ଉପଦେଶ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମେସେଜ୍ କରିଥିବା ପାଇଁ ଆପଣଙ୍କୁ ଧନ୍ୟବାଦ ତେଣୁ ସାଥି ଆପଣ ଚାହିଁଲେ ମଧ୍ୟ ମୋତେ ଆପଣଙ୍କ ମନର କଥାଟି ଲେଖିକି ପଠାଇ ପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଲେଖନ୍ତୁ ଆଜିର ପ୍ରଶ୍ନ ରହିଛି ଆପଣଙ୍କ ପାଇଁ ଏମିତି କେଉଁ ଛୋଟ ଅଭ୍ୟାସ ଅଛି ଗୋଟେ ସୁନ୍ଦର ଅଭ୍ୟାସଟି ଅଛି ଆପଣଙ୍କର ଯାହା ଆପଣଙ୍କର ଜୀବନକୁ ବଦଳେଇ ଦେଇଛି ନିହାତି ଭାବରେ ତା ବିଷୟରେ ଲେଖନ୍ତୁ ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ 09495963210 ରେ ଏହା ସହିତ ମଧ୍ୟ ଆପଣ ଯୋଡ଼ି ହୋଇପାରିବେ ହ୍ୱାଟ୍ସଆପ୍ ନମ୍ବର

ଶିଉଲିଏ ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ୍ ଦିଲ୍ ସେ ଦିଲ୍ ତାକ୍। ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ। ରାହାସ କୁମାର ବେହେରା ଢେଙ୍କାନାଳରୁ ଅତି ସୁନ୍ଦର କଥାଟି ସେ ଲେଖିଛନ୍ତି। ମ୍ୟାମ୍ ଶୁଭ ଅପରାହ୍ନ, ଆପଣଙ୍କୁ ନମସ୍କାର। କଠିନ ପରିଶ୍ରମ ମୋ ଜୀବନକୁ ଗତିପଥକୁ ପରିବର୍ତ୍ତନ କରିଛି, ଯାହା ମୋ ପିଲାଦିନରୁ ମୁଁ ଶିଖିଛି। ଧୈର୍ଯ୍ୟ ମଣିଷର ବଡ଼ ସମ୍ପଦ, ଏକଦମ ଠିକ କଥା ଲେଖିଛନ୍ତି। ଯଦି ଧୈର୍ଯ୍ୟ ପେସେନ୍ସ ଯଦି ଆମର ନଥାଏ, ତାହେଲେ ଆମେ କୌଣସି କାମରେ ଆଗେଇ ପାରିବାନି, ଏବଂ ଯେଉଁ କାମରେ ମଧ୍ୟ ଆମେ ଆଗେଇଥିବା ମନ ବିଚଳିତ ହେବ ଯେ କ'ଣ ପାଇଁ ଜଲ୍ଦି କାମଟା ସରୁନି, କ'ଣ ପାଇଁ ଆମେ ସକ୍ସେସ୍ ପାଉନୁ। ତେଣୁ ଧୈର୍ଯ୍ୟଟା ହେଉଛି ନିହାତି ଆବଶ୍ୟକ ସମସ୍ତଙ୍କ ପାଇଁ। ଏବଂ ତାପରେ ଗୋଟେ ସୁନ୍ଦର କବିତା ଲେଖିଛନ୍ତି, ଆଇନା ଆଗରେ ଠିଆ ହେଲେ ନିଜ ମୁହଁ ସତେ କହେ ବୟସ, ଭାବନାରେ ଅଛି କେତେ ଆୟୁଷ, ସେ ଆଇନା ଭାଙ୍ଗିଲେ ସ୍ୱପ୍ନ କିନ୍ତୁ ଭାଙ୍ଗେ ନା, ମୁହଁ ଦିଶେ ଅନେକ ଅନେକ, ଟିକେ ହସିଲେ ଦିଶେ ଲକ୍ଷେ ହସ, ଟିକେ କାନ୍ଦିଲେ ଶୁଭେ ଲକ୍ଷେ କାନ୍ଦ, ଜୀବନ ବଦଳିଲେ ମଣିଷ ଶିଖେ ମାପେ ପରଖେ ନିଜକୁ, ମାତ୍ର ଆଇନା ଯେମିତି ସେମିତି, ଏଇ ତ ଜୀବନ ତା ବଞ୍ଚିବାର କଳା, ଏଇ ତ ଜୀବନ ତାର ହାରିବା ଜିତିବାର ପ୍ରତିରୂପ। ବହୁତ ସୁନ୍ଦର ଏବଂ ବହୁତ ସୁନ୍ଦର ଲେଖିଛନ୍ତି ଆପଣ। ଆପଣଙ୍କର ସୁନ୍ଦର ଏସ୍ଏମ୍ଏସ୍ ପାଇଁ ବହୁତ ବହୁତ ଧନ୍ୟବାଦ। ତେଣୁ ସାଥୀ ଆପଣଙ୍କ ସହିତ ମୁଁ ଏସ୍ଏମ୍ଏସ୍ ମାଧ୍ୟମରେ କଥା ହୋଇପାରିବି ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ 1:50 ପର୍ଯ୍ୟନ୍ତ। ସୋ 1:41 ହେବାକୁ ଯାଉଛି, ଜଲ୍ଦି ଜଲ୍ଦି ଆପଣ ମୋତେ ଏସ୍ଏମ୍ଏସ୍ କରନ୍ତୁ ଏବଂ କୁହନ୍ତୁ ଆପଣଙ୍କର ମନର କଥା। ଏମିତି କେଉଁ ଛୋଟ ଅଭ୍ୟାସ, ଗୋଟେ ସୁନ୍ଦର ଅଭ୍ୟାସଟି ଅଛି ଆପଣଙ୍କର ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେଇଛି, ଏସ୍ଏମ୍ଏସ୍ କରନ୍ତୁ, ଲେଖନ୍ତୁ FMRC ସ୍ପେସ୍ ଦେଇ ଉତ୍ତର ଲେଖନ୍ତୁ, ସ୍ପେସ୍ ଦେଇ ପୁଣି ଥରେ ଆପଣଙ୍କର ନାଁ ଏବଂ ଠିକଣା ଲେଖନ୍ତୁ, ପଠାଇ ଦିଅନ୍ତୁ ମୋ ପାଖକୁ 09495963210 ନମ୍ବରରେ ଏବଂ 8899525240 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ କରିପାରିବେ।

ଆପଣ ଶୁଣୁଛନ୍ତି ସିଉଲିକୁ କେବଳ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଉ ଗୋଟେ ସୁନ୍ଦର ଏସ୍ଏମ୍ଏସ୍ ଟି ଆମ ପାଖରେ ଆସି ପହଞ୍ଚି ଯାଇଛି। ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ମେସେଜ୍ କରିଛନ୍ତି। ସେ ଲେଖିଛନ୍ତି, ଶିଉଲି ଅପା ଗୁଡ୍ ଆଫ୍ଟରନୁନ୍, ଭେରି ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅପା କେମିତି ଅଛନ୍ତି? ମୁଁ ଏକଦମ ବିନ୍ଦାସ ଅଛି। ମୋ ଭଏସ୍ରୁ ଆପଣ ଜାଣିପାରୁଥିବେ ମୁଁ କେମିତି ଅଛି ବୋଲି। ଆପଣ ମଧ୍ୟ ବହୁତ ଭଲରେ ଥିବେ ବୋଲି ମୁଁ ଆଶା କରୁଛି। ଏବଂ ସୁନ୍ଦର ଭାବରେ ଲେଖିଛନ୍ତି ଯେ ଆମର ମନ ଥିଲା ସମାଜ ସେବା କରିବାକୁ, ଲୋକମାନଙ୍କର ଭଲ ମନ୍ଦ ବୁଝିବାକୁ, ଦୁଃଖ ସୁଖରେ ତାଙ୍କର ପାଖରେ ଠିଆ ହେବାକୁ, ହେଲେ ଆମ ଜବ୍ ଆମକୁ ବଦଳେଇ ଦେଇଛି। କିନ୍ତୁ ଟିକେ ଟିକେ ଆମେମାନେ ଲୋକମାନଙ୍କର ଦୁଃଖ ବୁଝୁଛୁ, ବୁଝିଯିବା ଠାରୁ ଟାଟାରେ ଜବ୍ କଲୁ ଆମେମାନେ ସେବେଠାରୁ ଲୋକମାନଙ୍କର ଭଲ ମନ୍ଦ ବୁଝିପାରୁନାହୁଁ। ସେଥିରେ କ'ଣ ଅଛି? ଆପଣଙ୍କ ମନ ଯେଉଁ ଏତେ ବଡ଼ ଅଛି, ଆପଣ ଜବ୍ କରିବା ସହିତ ମଧ୍ୟ ଲୋକମାନଙ୍କର ଭଲ ମନ୍ଦ ବୁଝିପାରିବେ। ଯେତେବେଳେ ଟିକେ ସମୟ ପାଉଛନ୍ତି, ଟିକେ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ, ସମୟ ପାଉଛନ୍ତି ନା, ତ ସେତେବେଳକୁ ଆପଣଙ୍କ ମନଟା ମଧ୍ୟ ବୁଝିଯିବ ଯେ ଯା ହଉ, ମୁଁ ଜବ୍ କରିବା ସହିତ ମଧ୍ୟ ଲୋକମାନଙ୍କର ମଧ୍ୟ ସାହାଯ୍ୟ କରିପାରୁଛି। ସୁନ୍ଦର ମେସେଜ ପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସାଥୀ। ଆଉ ଜମାରୁ ଡେରି କରନ୍ତୁନି, କାହିଁକିନା 1:45 ହେବାକୁ ଯାଉଛି। 1:50 ପର୍ଯ୍ୟନ୍ତ ମୁଁ ଆପଣଙ୍କର ଏସ୍ଏମ୍ଏସ୍କୁ ସ୍ଥାନ ଦେଇପାରିବି ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ। ତେଣୁ ଆଜିର ମେସେଜ ବିଷୟରେ, ମାନେ କି ଆଜିର ପ୍ରଶ୍ନ ରହିଛି ଆପଣଙ୍କ ପାଇଁ, ଏବଂ ସେ ପ୍ରଶ୍ନକୁ ଏସ୍ଏମ୍ଏସ୍ ହିସାବରେ ଆପଣ ମୋ ସହିତ ସେୟାର କରିପାରିବେ ନିଜର ମନ କଥାକୁ। ଏମିତି କେଉଁ ଛୋଟ ଅଭ୍ୟାସ ଅଛି, ସୁନ୍ଦର ଅଭ୍ୟାସଟି ଅଛି ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେଇଛି, ନିହାତି ଭାବରେ ମୋତେ ଏସ୍ଏମ୍ଏସ୍ କରନ୍ତୁ।

ଆଜି ଆମର କଥାବାର୍ତ୍ତା ଏଭଳି ଭାବରେ ଜାରି ରହିବ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆପଣ ଆମ ସହିତ ଏମିତି ରହିଥାନ୍ତୁ, ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ କହୁଥାନ୍ତୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ବର୍ଷ ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ, ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5ଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ୍ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24ଟି ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4ଟି ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3ଟି ଲେଖାଏଁ, ଝାଡ଼ଖଣ୍ଡର 2ଟି ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1ଟି ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1ଟି ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ

ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 ଟଙ୍କାରୁ 53.50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ହୋଇଥିବାବେଳେ ମୁମ୍ବାଇରେ 3,067.50 ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ 53.50 ବୃଦ୍ଧି ପାଇ 3,255.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଂକଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, 2020 ମସିହାରେ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000 ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ଭାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7,00,000 ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି, ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ ଆର୍ଏନ୍ ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ

0: ରବି ଲାମିଛାନେ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi and Myanmar President U May Aung Lying hold bilateral talks in New Delhi. India-Oman Comprehensive Economic Partnership Agreement comes into force, gives Indian exporters duty-free market access in Oman to 98% of tariff lines. West Bengal Chief Minister Shubhendu Adhikari expands cabinet with induction of 35 new ministers. Gross GST collection rises to over 1,94,000 crore rupees in May. PM Swanidhi scheme completes 6 years. Prime Minister Narendra Modi says scheme opened new growth opportunities for street vendors. Tensions flare up again in West Asia as US strikes radar and drone control sites in Iran. And India ends impressive campaign at Asian Under 20 Athletics Championships with 19 medals including 10 gold in Hong Kong. Prime Minister Narendra Modi and Myanmar President U May Aung Lying held bilateral talks in New Delhi today. The talks aimed to further strengthen the historical and civilizational ties between the two countries. The entire gamut of relations between Myanmar and India, including security and connectivity, came up for discussion during their talks. Our correspondent has the details.
2: The President of Myanmar will meet President Draupadi Murmu today evening at Rashtrapati Bhavan. He is also scheduled to visit to the Light and the Lotus, relics of the Awakened One exhibition at Rai Pithora Cultural Complex in the National Capital. The exhibition is showcasing the sacred Piprahavar relics associated with Lord Buddha along with significant associated antiquities. The official visit of the President of Myanmar to India is expected to further strengthen and deepen the multifaceted relations between the two countries. With Suparna Anupam Mishra, Akashvani News, Delhi.
1: The Myanmar president arrived at Gaya in Bihar on Saturday on a 5-day visit to India. The Myanmar president will also travel to Mumbai tomorrow for business and industry interactions and site visits. The India-Oman Comprehensive Economic Partnership Agreement, CEPA, has come into force today. Commerce and Industry Minister Piyush Goyal said the CEPA will deepen the economic and strategic ties between the two nations. In an article published in a national daily, Mr. Goyal said the Comprehensive Economic Partnership Agreement immediately gives Indian exporters 100% duty-free market access in Oman to 98% of tariff lines, covering 90%

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ।

ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18ଟି ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜଣଙ୍କୁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20ଟି ସାମୁହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28ଟି ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141ଟି ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026ର ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କି ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ। ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର, ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ବିକଶିତ ଭାରତରେ ବିକଶିତ ଓଡ଼ିଆ ଗଠନ ପାଇଁ
2036 ମସିହା ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣରୁ ଉର୍ଦ୍ଧ୍ୱ କରିବା

ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗତ ଦୁଇ ବର୍ଷ ମଧ୍ୟରେ 4 ଲକ୍ଷରୁ ଉର୍ଦ୍ଧ୍ୱ ଗୋପାଳକଙ୍କୁ 326 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପାଳନକୁ ପ୍ରୋହାହିତ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ। ଯୋଗ ମହୋତ୍ସବ ସମିତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜି ଏ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ସମ୍ପର୍କିତ ସଚେତନତା ଅନୁଷ୍ଠିତ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମକୁ ଉପଯୁକ୍ତ ଭାବେ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେଉଛନ୍ତି। ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସଚେତନତାମୂଳକ ଭିଡ଼ିଓ ଓ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ମାଧ୍ୟମରେ ଏସ୍ଆଇଆର୍ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଚାଷୀମାନଙ୍କଠାରୁ ମୁଗ, ବିରି, ସୋରିଷ, ଚିନାବାଦାମ ଓ ସୂର୍ଯ୍ୟମୁଖୀ କିଣିବା ପାଇଁ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ ବିକ୍ରି କରିପାରିବେ। ଚଳିତ ବର୍ଷ ଡାଲି ଓ ତେଲ ଜାତୀୟ ଶସ୍ୟ ପାଇଁ 80 ଜଣ ଓ ରବି ଧାନ ବିକ୍ରି ପାଇଁ 82 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଛତ୍ରପୁର ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି। ଆର୍ଯ୍ୟପଲ୍ଲୀ, କୋଣମଣା ଓ ବାଟ ଛତ୍ରପୁର ଦେଇ ଆସୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକ ଡିଆର୍ଡିଓ ଛକରୁ ସର୍ଭିସ୍ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘରରେ ସର୍ବାଧିକ 27 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 5 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2ରୁ 4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଜୈବିକ କୃଷିକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ। କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଭାରି ମଜା ଲାଗୁଛି ନା।
1: जा जा जा जा

出山。ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଦେଶଭକ୍ତି ଗୀତ କେବଳ ସ୍ୱର କି ଶବ୍ଦର ସମାହାର ନୁହଁ, ଏହା ଦେଶ ପ୍ରତି ଭଲ ପାଇବାର ଗୋଟିଏ ଅଭିବ୍ୟକ୍ତି। ଦେଶପ୍ରେମର ଅର୍ଥ କେବଳ ପତାକା।

କରିବା ନୁହଁ, ଦେଶର ନିୟମ ମାନିବା, ପରିବେଶକୁ ସୁରକ୍ଷା କରିବା, ସତତାର ସହିତ କାମ କରିବା। ଯେଉଁ ଗୀତ ଶୁଣିଲେ ହୃଦୟରେ ଦେଶ ପାଇଁ ଗର୍ବ ଜାଗି ଉଠେ, ଆଖିରେ ସମ୍ମାନର ଚମକ ଆସେ ଏବଂ ମନ ଦେଶ ପାଇଁ କିଛି କରିବାକୁ ପ୍ରେରିତ ହୁଏ, ସେହି ହେଉଛି ପ୍ରକୃତ ଦେଶଭକ୍ତି ଗୀତ।

ଦେଶ କେବଳ ଆମର ଠିକଣା ନୁହଁ, ଏହା ଆମର ପରିଚୟ। ଦେଶପ୍ରେମ କେବଳ ଏକ ଭାବନା ନୁହଁ, ଏହା ଏକ ଦାୟିତ୍ୱ। ଦେଶ ପାଇଁ ବଞ୍ଚିବା, ଦେଶ ପାଇଁ କାମ କରିବା ଏବଂ ଦେଶର ଗର୍ବ ବଢ଼ାଇବା ହିଁ ସତ୍ୟ ଦେଶପ୍ରେମ। ଶିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ FM ରେନ୍ବୋ କନେକ୍ଟ, ଦିଲ୍ ସେ ଦିଲ୍ ତକ୍।

ନ୍ତୁ ଏବଂ ହଁ ପାଣି ନେଇକି ନିହାତି ଭାବରେ ବାହାରକୁ ଯିବା ଆସିବା କରିବେ ଯୋଉଠି ବି ଯାଉଛନ୍ତି ଏତେ ଖରାରେ ଯଦି ଅତିରିକ୍ତ ଦରକାର ନ ପଡ଼େ ତାହେଲେ ଜମାରୁ ବି ଘରୁ ବାହାରନ୍ତୁ ନାହିଁ ଆଉ ଯଦି ବି ସାଙ୍ଗରେ ନେବା ପାଇଁ ଚାହୁଁଛନ୍ତି ଛତା ନିଅନ୍ତୁ ପାଣି ବଟଲ ନିଅନ୍ତୁ କଟନର ଡ୍ରେସ୍ ପିନ୍ଧିକି ଯାଆନ୍ତୁ ବାଇକ୍ ଚଲାଇଲା ବେଳେ ହେଲମେଟ୍ ନିହାତି ଭାବରେ ପିନ୍ଧନ୍ତୁ କାର୍ ଡ୍ରାଇଭିଂ କଲାବେଳେ ସିଟ୍ ବେଲ୍ଟ ପିନ୍ଧନ୍ତୁ ବାସ୍ ଏଗୁଡ଼ାକ ବାସ୍ ଆଉଥରେ ଆପଣଙ୍କୁ ମନେ କରେଇ ଦେବାଟା ମୁଁ ଭାବିଲି ଠିକ୍ ହବ ବାସ୍ ସେଇଥିପାଇଁ କହିଲି ସୋ ଆପଣ ସୁସ୍ଥ ରୁହନ୍ତୁ ଆଜି ପାଇଁ ଶିବଲିକୁ ବିଦାୟ ଦିଅନ୍ତୁ ଦେଖା ହବ ଆପଣଙ୍କ ସହିତ ଆଉ ଗୋଟେ ସୁନ୍ଦର ଦିନରେ ଆଜି ପାଇଁ ରହୁଛି ନମସ୍କାର।

ତ ସାଙ୍ଗ, ଆମେ ସମସ୍ତେ ଜୀବନରେ କେବେ ନା କେବେ ନୂଆ ପରିବେଶ, ନୂଆ ଲୋକ, ନୂଆ ପରିସ୍ଥିତି ସହ ଖାପ ଖୁଆଇବାକୁ ପଡ଼େ। ଆମ ସମସ୍ତଙ୍କୁ ଜୀବନରେ କେବେ ନା କେବେ ଏମିତି ସିଚୁଏସନ୍ ଆସିଛି ଯେଉଁଠି ଆମକୁ ଟିକେ ଖାପ ଖୁଆଇ ଚଳିବାକୁ ପଡ଼ିଛି, ଟିକେ ଆଡ଼ଜଷ୍ଟମେଣ୍ଟ ଦରକାର ପଡ଼ିଛି। କେବେ କେବେ ଆମେ ଏଇଟାକୁ ଦୁର୍ବଳତା ଭାବୁ, କିନ୍ତୁ ପ୍ରକୃତରେ ଏଇ ଆଡ଼ଜଷ୍ଟମେଣ୍ଟ ହେଉଛି ଗୋଟିଏ ପାୱାର, ଗୋଟିଏ ଶକ୍ତି ଆମ ପାଇଁ। ସୁରିଲ ଆଫ୍ଟରନୁନ୍ରେ ଆଜି ଢେର ସାରା କଥା ହେବ ଜ୍ୟୋତି ଆପଣଙ୍କ ସହିତ। ଏଇ ଆଡ଼ଜଷ୍ଟମେଣ୍ଟ କ'ଣ, କାହିଁକି ଜରୁରୀ ଆଡ଼ଜଷ୍ଟମେଣ୍ଟ, କେବେ ଆମେ ଆଡ଼ଜଷ୍ଟ କରିବା ନିହାତି ଦରକାର, ଆଉ କେବେ ନିଜର ଆତ୍ମସମ୍ମାନ ବା ନିଜର ସେଲ୍ଫ ରେସ୍ପେକ୍ଟକୁ ରକ୍ଷା କରିବା ଦରକାର। ଶୁଣୁଛନ୍ତି ଆପଣଙ୍କର ଫେଭରେଟ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍ସି ଦେଲ୍ଦାର। ଜ୍ୟୋତି ସହିତ ପୁଣି ଯିବା ମ୍ୟୁଜିକାଲ ସଫରରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ

ହଁ ଆଡଜଷ୍ଟମେଣ୍ଟ ଗୋଟିଏ ଏକ୍ସାମ୍ପଲ ନେବା ଗଛକୁ ଆମେ ଗୋଟିଏ ଛୋଟିଆ ଏକ୍ସାମ୍ପଲ ଭାବରେ ଗ୍ରହଣ କରିପାରିବା ଏଇ ଆଡଜଷ୍ଟମେଣ୍ଟ ଶିଖିବା ପାଇଁ ଯେତେବେଳେ ଖୁବ୍ ଜୋରରେ ଝଡ଼ ପବନ ମାଡ଼ି ଆସେ ସେ ଗଛଟି ଦମ୍ଭ ଧରି ଧୈର୍ଯ୍ୟ ଧରି ଠିଆ ହୋଇଥାଏ ସତ କିନ୍ତୁ ପବନର ତାଳ ସହିତ ନିଜକୁ ନିହାତି ଭାବରେ ଟିକେ ଦୋହଲେଇ ଦିଏ ଟିକେ ନଇଁ ଯାଏ ଆଉ ତାର ରେଜଲ୍ଟରେ

ସେ ଭାଙ୍ଗି ନଥାଏ। ଆଉ ଆମର ଲାଇଫ୍ ବି ଠିକ୍ ସେମିତି। ଆଡଜଷ୍ଟମେଣ୍ଟର ଅର୍ଥ ଏଇଆ ନୁହେଁ ଯେ ନିଜକୁ ହରାଇଦେବା ବା ନିଜକୁ ବ୍ଲେମ୍ କରିବା, ବରଂ ସିଚୁଏସନ୍ ଅନୁସାରେ ନିଜକୁ ସୁନ୍ଦର ଭାବରେ ସଜେଇବା ହିଁ ଆଡଜଷ୍ଟମେଣ୍ଟ। ପିଲାବେଳେ ଯେତେବେଳେ ଆମେ ପ୍ରଥମ କରି ଘରୁ ସ୍କୁଲକୁ ଯାଇଥିଲେ, ନୂଆ ନୂଆ ସ୍କୁଲ ଯେତେବେଳେ ଯାଇଥିଲେ, ସେତେବେଳେ ଘରର ଆଟ୍ମୋସ୍ଫିୟର ସହିତ ଆମେ ଏତେ ମାତ୍ରାରେ ଜଡ଼ିତ ଥିଲେ ଯେ ସ୍କୁଲ ଆମକୁ ଏକଦମ ନୂଆ ଲାଗିଲା, ଏକଦମ ଅଲଗା ଲାଗିଲା। ଆଉ ଆମେ ସେତେବେଳେ ସ୍କୁଲ ସହିତ ଆଡଜଷ୍ଟମେଣ୍ଟ ହିଁ କରିଥିଲେ। ବାକି ଯଦି କୌଣସି କାରଣବଶତଃ ଆମମାନଙ୍କ ଭିତରୁ ଅନେକ ଅଛନ୍ତି ଯେଉଁମାନେ ଗୋଟିଏ ସ୍କୁଲରେ ପାଠ ଅଧାରୁ ଛାଡ଼ି ଅନ୍ୟ ସ୍କୁଲକୁ ବି ଯାଇଛନ୍ତି, ହୁଏତ ବାପାଙ୍କର ଟ୍ରାନ୍ସଫର କାରଣରୁ ହୋଇଥାଇପାରେ ବା ଅନ୍ୟ କୌଣସି କାରଣରୁ ହୋଇଥାଇ ବି ପାରେ, ସେତେବେଳେ ଗୋଟିଏ ସ୍କୁଲର ସାଙ୍ଗସାଥୀମାନଙ୍କୁ ଛାଡ଼ି ପୁଣି ଆଉ ଗୋଟେ ସ୍କୁଲକୁ ଯାଇକି ସେମାନଙ୍କ ସହିତ ଆଡଜଷ୍ଟ କରିବା, ନୂଆ ଟିଚରଙ୍କ ସହିତ ଆଡଜଷ୍ଟ କରିବା, ସେଇଟା ବି ଆମ ଜୀବନରେ ଆମକୁ ଆଗକୁ ବଢ଼ିବା ଶିଖାଇଥିଲା। ଏଗେନ୍, ଯେତେବେଳେ ସ୍କୁଲ ସରିଗଲା, ସ୍କୁଲ ସରିବା ପରେ ଯେତେବେଳେ ନୂଆ କରି ଆମେ କଲେଜ ଗଲେ, ସେ ସ୍କୁଲର ଆଟ୍ମୋସ୍ଫିୟର ଆଉ କଲେଜର ଆଟ୍ମୋସ୍ଫିୟର ଭିତରେ ଏତେ ଫରକ ଥିଲା, ସେଠି ବି ଆଡଜଷ୍ଟ କରିବାକୁ ଆଉ ସେଠି ଆମର ଲେକ୍ଚରର୍ମାନଙ୍କ ସହିତ ଆଡଜଷ୍ଟ କରିବାକୁ ବି ଆମକୁ କିଛି ସମୟ ନିହାତି ଲାଗିଥିଲା। କିନ୍ତୁ ଜୀବନରେ ଆଗକୁ ବଢ଼ିବା ଆମେ ସୁନ୍ଦର ଭାବରେ ଶିଖିଯାଇଥିଲେ ଏଇ ଛୋଟ ଛୋଟ ଆଡଜଷ୍ଟମେଣ୍ଟ ଦ୍ୱାରା। ଗୋଟେ ଝିଅ ଯେତେବେଳେ ବିବାହ କରି ନୂଆ ପରିବାରକୁ ଯାଏ, ସେଠି ବି ସେ ଆଡଜଷ୍ଟ କରିଥାଏ। ତଦନୁରୂପ ଆମେ କହିପାରିବାନି ଯେ କେବଳ ଝିଅମାନେ ହିଁ ଆଡଜଷ୍ଟ କରନ୍ତି, ବେଳେବେଳେ ପୁଅମାନଙ୍କୁ ବି ଆଡଜଷ୍ଟ କରିବାକୁ ପଡ଼େ। ଯେତେବେଳେ ଗୋଟେ ନୂଆ ଘରେ ସେମାନେ ବନ୍ଧୁ ବାନ୍ଧିଥାନ୍ତି, ସେତେବେଳେ ସେମାନେ ବି ଛୋଟମୋଟ ଆଡଜଷ୍ଟମେଣ୍ଟ ନିହାତି ଭାବରେ କରିଥାନ୍ତି। ନୂଆ ଚାକିରିରେ ଯେତେବେଳେ ଆମେ ଜଏନ୍ କରିଥାଉ, ସେତେବେଳେ ବି ଆଡଜଷ୍ଟ କରିବା ନିହାତି ଜରୁରୀ ହୋଇଥାଏ ଆମ ପାଇଁ। ଆଉ ଏଇ ଆଡଜଷ୍ଟମେଣ୍ଟ ଆମ ଲାଇଫ୍ର ଗୋଟେ ସ୍ୱାଭାବିକ ପ୍ରକ୍ରିୟା, ଗୋଟେ ନର୍ମାଲ ପ୍ରୋସେସ, ୟାକୁ ଆମେ ଗୋଟେ ଏକ୍ସଟ୍ରା ବର୍ଡେନ୍ ହିସାବରେ ନେବା କିଛି ଆବଶ୍ୟକ ହିଁ ନାହିଁ। ବାକି ରହିଲା କଥା, ଯେତେ ଆଡଜଷ୍ଟମେଣ୍ଟ ଆମେ କରି ଶିଖିଛେ ପରିସ୍ଥିତି ସହିତ, ଆମେ ସେତେ ଆଗକୁ ବଢ଼ିଛେ, ୟାର ପ୍ରମାଣ ଆପଣ ନିଶ୍ଚୟ ପାଇଥିବେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲସେଇ ଦଲତାକ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ସୁରିଲା ଆଫ୍ଟରନୁନ୍ ରେ ଜ୍ୟୋତି ଅଛି ଆପଣଙ୍କ ସହିତ, ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

ସୋ ଫ୍ରେଣ୍ଡସ୍, ଆଡଜଷ୍ଟ କରିବା ବହୁତ ଭଲ, ସେଇଟା ଆମର ଗୋଟିଏ ସୁନ୍ଦର ପାୱାର, କିନ୍ତୁ ସବୁଠି ଆଡଜଷ୍ଟ କରିବା ତା ବି ଏକଦମ୍ ଠିକ୍ ନୁହେଁ। ଯଦି ଆମର କୌଣସି ଜାଗାରେ ଆତ୍ମସମ୍ମାନ ଘଟୁଛି, ଅଧିକାର ପାଇଁ କୌଣସି ଅସୁବିଧା ରହିଛି, ବା ମାନସିକ କିମ୍ବା ଶାରୀରିକ ନିର୍ଯାତନା ଆମେ ପାଉଛେ, ସେହି ସମୟରେ ଚୁପ୍ ରହିବା ବା ସେହି ସମୟରେ ଆଡଜଷ୍ଟ କରିବା ତାର ସମାଧାନ ନୁହେଁ। ସେଠି ନିହାତି ଭାବରେ ଆମେ ସାହସ ଧରିବା ଆବଶ୍ୟକ, ସ୍ୱର ଉଠାଇବା ଏବଂ ସଠିକ୍ ନିଷ୍ପତ୍ତି ନେବା ନିହାତି ଜରୁରୀ ହୋଇଥାଏ।

କଥାକୁ ଶୁଣିବା ନିହାତି ଦରକାର। ଛୋଟ ଛୋଟ କଥାକୁ ବଡ଼ କରିବା ବି ଭଲ କଥା ନୁହେଁ। ବେଳେବେଳେ ଆମେ ବହୁ ଛୋଟ କଥାକୁ ଧରି ବସିଥାଉ, କିନ୍ତୁ ସେମିତି କରିବା ଦ୍ୱାରା ନିଜେ ହିଁ କଷ୍ଟ ପାଇଥାଉ। ଆଉ ଗୋଟିଏ କଥା, ଧୈର୍ଯ୍ୟ ଧରିବା ଆଉ ନିଜର ସେଲ୍ଫ ରେସ୍ପେକ୍ଟକୁ ଜଗିବା ନିହାତି ଦରକାର। ଆଡଜଷ୍ଟ କରିବା ମାନେ ହାରିଯିବା ନୁହେଁ, ବରଂ ଜୀବନକୁ ସୁନ୍ଦର ଭାବରେ ଆଗକୁ ନେବା। ପାଣି ଯେମିତି ଯେକୌଣସି ପାତ୍ରର ଆକାର ନେଇଯାଇପାରେ, ସେହିପରି ଆମେ ମଧ୍ୟ ପ୍ରତ୍ୟେକଟି ସିଚୁଏସନ୍ ସହ ଯଦି ଆଡଜଷ୍ଟ କରିପାରିବା, ତାହେଲେ ଜୀବନର ଅନେକ ପ୍ରୋବ୍ଲେମ ଏମିତି ହିଁ ସଲ୍ଭ ହୋଇଯିବ। ଆଶା କରୁଛି ଆଜିର ଯାହା ଟିପ୍ସ ଆଉ ଟ୍ରିକ୍ ଥିଲା ସେସବୁକୁ ନିହାତି ଭାବରେ ଆପଣ ଏଞ୍ଜୟ କରିଥିବେ, ଆଉ କିଛି ଛୋଟମୋଟ କଥା ନିହାତି ଶିଖିଥିବେ। ତେବେ ଆଉ ଗୋଟିଏ ଗୀତ ସହିତ ୱାଇଣ୍ଡ ଅପ୍ କରିବା ଶୋ ସୁରିଲା ଆଫ୍ଟରନୁନ୍। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର 13 ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଛନ୍ତି। ଗତ 2 ବର୍ଷ ମଧ୍ୟରେ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ରାୟଗଡ଼ା ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଜେଇଇ ଆଡ଼ଭାନ୍ସ 2026ର ଫଳାଫଳ ପ୍ରକାଶ ପାଇଛି। କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ବିଧାନ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥ୍ଲେଟିକ୍ସ ଚମ୍ପିଆନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ସନ୍ଧ୍ୟା 6ଟାରେ।

0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ନାରାୟଣ ଭାଇ,
1: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
1: ଦେଖନ୍ତୁ, ଆଜି ତ ଟପିକ ସାଇତି ରଖିବା, ଖଦାଡି ରଖିବା।
0: ଆଜ୍ଞା,
1: ନିଶ୍ଚୟ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ଯଦି କୌଣସି ଜିନିଷକୁ ସଜାଡ଼ି କିମ୍ବା ସାଇତିରେ ରଖିନଥିବା, ତାହେଲେ ଆମେ ଠିକ ଟାଇମରେ ସେ ଜିନିଷ ଆମେ ପାଇପାରିବା ନାହିଁ,
0: ନିଜେ
1: ହିଁ ଆମେ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମୁଁ ମଧ୍ୟ ମୋର ଜିନିଷପତ୍ର ସବୁବେଳେ ସଜାଡ଼ିକି ରଖିଥାଏ। ଲୁଗାପଟା, ପ୍ୟାଣ୍ଟ ସାର୍ଟ ହଉ କିମ୍ବା ମୋର ବହିପତ୍ର ହଉ କିମ୍ବା ମୋର କାଗଜ କଲମ ଯାହା ଯେମିତି ରଖିବା କଥା, କାହିଁକି ନା ଆମେ ବେଳେବେଳେ ଯେ ଏପଟ ସେପଟ ହେଇଗଲା ମାନେ ବେଳେବେଳେ ହଠାତ୍ କଲମ ଦରକାର ଥିବ କିନ୍ତୁ କଲମ ମିଳୁଥିବ, ତେଣୁ ମୁଁ ସବୁବେଳେ ଦାୟିତ୍ୱବୋଧ ଆଉ ନେଇକି ମୁଁ ସବୁବେଳେ ମୋର ପ୍ୟାଣ୍ଟ ସାର୍ଟକୁ ସଜାଡ଼ି ସଜାଡ଼ି ରଖେ। ମୋର ଯାହା ଯାହା ବହିପତ୍ର ଅଛି ମୁଁ ତାକୁ ସାଇଜ ସଜାଡ଼ି ରଖିଥାଏ, ଆଉ ସଜାଡ଼ି ରଖିବା ଗୋଟେ ଏଇଟା ଗୋଟେ ଭଲ ପଦକ୍ଷେପ ମଧ୍ୟ।
0: ବହୁତ ଭଲ ଗୁଣ ଆଉ ଭଲ ସୁନ୍ଦର କଥା କହିଲେ ଯେ ନିଜ ଜିନିଷ ନିଜେ ରଖନ୍ତି ସଜାଡ଼ିକି, ଆଉ ପ୍ରତିଟି ଜିନିଷ ଠିକ ସମୟରେ ପାଇଯାଉଥିବେ ଯେତେବେଳେ ଯାହା ଦରକାର।
1: ଆଜ୍ଞା,
0: ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ। ଆମର ଫାଷ୍ଟ କଲର ହିସାବରେ ବହୁତ ସୁନ୍ଦର କଥା କହିଲେ,
1: ନମସ୍କାର।
0: ନମସ୍କାର। ତେବେ ଏ ତ ଥିଲେ ନାରାୟଣ ଭାଇ ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ତେବେ ତାଙ୍କର କଥା ଥିଲା ଯେ ନିଜର ଜିନିଷକୁ ସେ ନିହାତି ଭାବରେ ନିଜେ ସଜାଡ଼ିକି ରଖନ୍ତି, ସାଇତିକି ରଖନ୍ତି, ଆଉ ଆବଶ୍ୟକ ସମୟରେ ସହଜରେ ପ୍ରତିଟି ଜିନିଷ ପାଇପାରନ୍ତି। ଧୀରେ ଧୀରେ କଲ୍ ସଂଖ୍ୟା ବଢ଼ିବାରେ ଲାଗିଛି, ଜଣଙ୍କ ପରେ ଜଣେ କଲ୍ କରିଚାଲିଛନ୍ତି। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
2: ହ୍ୟାଲୋ ଜ୍ୟୋତିବା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କଟକ ସିଡିଏ ଛଅରୁ କହୁଥିଲି, କଳ୍ପନା ମହାନ୍ତି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା, ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
2: ଆଜ୍ଞା, ଜିନିଷ ସବୁ ସଜାଡ଼ିକି ରଖିଲେ ଆମକୁ ତ ବହୁତ ସୁବିଧା ହୁଏ, ତାପରେ ହାତ ପାହାନ୍ତରେ ଜିନିଷ ସବୁ ମିଳେ
0: ନିହାତି।
2: ସେମିତି ମୁଁ ମୋ ରୋଷେଇ ଘରକୁ ସବୁ ଜିନିଷ ମୁଁ ମସଲା ମସଲି ସବୁ ସଜାଡ଼ିକି ରଖେ ଠିକ ଜାଗାରେ, ଯେମିତି ରୋଷେଇ କଲାବେଳେ ମୋତେ ଅସୁବିଧା ହୁଏ ନାହିଁ। ତାପରେ ଏମିତି ପୁଅର ବହିପତ୍ର ସବୁ ସିଏ ବି ସଜାଡ଼ି ପାରେ, ଆଉ ତାକୁ ମୁଁ ହେଲ୍ପ କରେ, ଆଉ ଏମିତି ସବୁ କରେ, ସଜଡ଼ା ସଜାଡ଼ି କରେ ଘର ଜିନିଷ ଆଉ।
0: ନିହାତି, ବହୁତ ସୁନ୍ଦର କଥାଟି କହିଲେ ଯେ ପୁଅକୁ ହେଲ୍ପ କରନ୍ତି, ତା ମାନେ ସେ ବି ଆପଣଙ୍କ ଠାରୁ କିଛି କିଛି ଶିଖୁଛନ୍ତି ସଜାଡ଼ିକି ରଖିବା।
2: ବହିପତ୍ର ବହୁତ ସୁନ୍ଦର ଭାବେ ସଜାଡ଼ିକି ରଖେ।
0: ବହୁତ ସୁନ୍ଦର କଥା, ଏବେଠାରୁ ଯଦି ଆମେ ଚେଷ୍ଟା କରିବା ତାହେଲେ ଭଲ ଗୁଣଟି ପିଲାଙ୍କ ଭିତରେ ବି ରହିଯିବ ଅତି ସହଜରେ। ଆଉ ପରବର୍ତ୍ତୀ ସମୟରେ ଆମକୁ ହଇରାଣ କରିବେନି ଯେ ବୋଉ ଏଇଟା କି ମାମା ଏଇଟା କୋଉଠି ରହିଲା ଦିଅ ଆଣିକି। ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ। ପିଲାଙ୍କୁ ଏମିତି ସାହାଯ୍ୟ କରୁଥାନ୍ତୁ, ଏମିତି ଭଲ ଗୁଣ ତା ପାଖରେ ବଢ଼ିଚାଲୁ। ନମସ୍କାର। ତେବେ ଆମେ ଯଦି ପିଲାଟି ବେଳୁ ଚେଷ୍ଟା କରିବା ପିଲାମାନଙ୍କ ପାଖରେ ଏମିତି ଛୋଟ ଛୋଟ ସୁନ୍ଦର ଗୁଣ ଭରିଦେବା ପାଇଁ, ସେସବୁ ଅତି ସହଜରେ ଭରିଦେଇପାରିବା, କାରଣ ଆମର ପ୍ରତ୍ୟେକଟି କାମରୁ ହିଁ ସେମାନେ ଶିଖିଯିବେ ଯେ ଆମକୁ କ'ଣ କରିବାର ଅଛି, କେମିତି କରିବାର ଅଛି। ଯଦି ଆମେ ନିଜେ ନିଜର ଜିନିଷପତ୍ର ସଜାଡ଼ି ରଖୁଥିବା, ଛୁଆମାନେ ନିହାତି ସଜାଡ଼ିକି ରଖିବେ। ଆଉ ଜଣେ ସାଥୀ ମଧ୍ୟ ଆମ ସହିତ ଯୋଡ଼ି ହେଇସାରିଛନ୍ତି, ଦେଖିବା କିଏ କଲ୍ କରିଛନ୍ତି, କ'ଣ କହୁଛନ୍ତି। ହ୍ୟାଲୋ,
3: ହ୍ୟାଲୋ,
0: ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ସନ୍ତୋଷ ମଲ୍ଲିକ କହୁଛି, ମହାକାଳପଡ଼ା ଭର୍ତ୍ତପୁର ଜିଲ୍ଲା ଯାଜପୁର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ନମସ୍କାର।
0: ନମସ୍କାର, କ'ଣ କହିବେ ଆଜିର ଟପିକ ବିଷୟରେ?
3: ଆଜିର ଯୋଉ ଟପିକ ଆପଣ ରଖିଛନ୍ତି, ନିଜ ଜିନିଷ କେମିତି ସାହାଯ୍ୟ।
0: ଆଜ୍ଞା,
3: ଯାହା ହଉ, ବହୁତ ବଢିଆ ଟପିକଟା ଆପଣ ରଖିଛନ୍ତି। ତେଣୁକରି ଆମେ ଯେତେବେଳେ ବାହାରକୁ ବାହାରିକି ଯିବା, ନିଜ ଜିନିଷ ଯଦି ନିଜେ ସାହାଯ୍ୟ ତ ଶୀଘ୍ର ପାଇବା, ଶୀଘ୍ର ନେଇକି ବାହାରକୁ ହିଁ ଯିବା। ନିଜେ ସାହାଯ୍ୟ ନ ରଖିବେ ତ ଲେଟ୍ ହବ ନା ଯିବା ପାଇଁ, ତେଣୁକରି ନିଜ ଜିନିଷ ନିଜେ ସାହାଯ୍ୟ ରଖିବାଟା ଭଲ।
0: ନିହାତି, ଆମର ସମୟ ବି ବଞ୍ଚିଯିବ, ଆମେ ତରତର ହେଇକି ବାହାରିବାନି, ସମୟ ପୂର୍ବରୁ ଅତି ସହଜରେ ଜିନିଷଟି ମିଳିଯିବ, ଆଉ ଆମେ ଆରାମରେ ବାହାରିକି ଯାଇପାରିବା।
3: ନିଶ୍ଚିନ୍ତ, ନିଶ୍ଚିନ୍ତ।
0: ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ।
3: ନମସ୍କାର।
0: ତେବେ ଆମର ଜିନିଷ ଆମେ ସଜାଡ଼ି ରଖିବା କେତେ ଜରୁରୀ, ଆମର ଶ୍ରୋତାମାନେ ଆମ ସହିତ ଧୀରେ ଧୀରେ ସେୟାର କରିଚାଲିଛନ୍ତି। ତେବେ ପ୍ରତ୍ୟେକଟି ଜିନିଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଆମ ପାଖରେ ଯାହା ବି ଜିନିଷ ରହିଛି ସେ ସବୁକୁ ସାଇତିକି ରଖିବା, ସଜାଡ଼ିକି ରଖିବା, ବା ଯୋଉ ଜିନିଷଟି ଯୋଉଠି ରହିବା ଦରକାର ସେସବୁକୁ ଆମେ ସଜାଡ଼ିକି ରଖିବା ନିହାତି ଦରକାର। ନ ରଖିଲେ ଆବଶ୍ୟକ ସମୟରେ ଆମେ ହିଁ ହଇରାଣ ହେବା। ତେବେ ଏ ବାବଦରେ ଆଉ ଜଣେ ଶ୍ରୋତା ମଧ୍ୟ ଆମ ସହିତ ଯୋଡ଼ି ହେଲେଣି। ହ୍ୟାଲୋ,
4: ହ୍ୟାଲୋ, ଶୁଭ ସନ୍ଧ୍ୟା ଜ୍ୟୋତି ମ୍ୟାମ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ମୁଁ ମୁନା ପଣ୍ଡା କୁଟେଲ କନାପୁର ଜଗତସିଂହପୁର କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ମୁନା ଭାଇନା।
4: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
4: ଦେଖନ୍ତୁ।

0: ମଣିଷ ଜୀବନରେ ସବୁକିଛି ଦରକାରୀ ଜିନିଷ ଅଛି। ଦେଖନ୍ତୁ ଆମେ ଯେକୌଣସି ଜିନିଷ ନା ଆମେ ତାକୁ ଯେ ସଜାଡି ରଖିବା, ପ୍ରଥମେ ସଜାଡି ରଖିଲେ ଆମେ ଯୋଉ ସମୟରେ ଯେକୌଣସି ଜିନିଷ କହିବା ସହଜରେ ମିଳିଯିବ। କାରଣ ଆମେ ଯଦି ଜିନିଷଟା ଏଠି ସେଠି ପକାଏ ଠିକ ସମୟରେ ଯଦି ଜିନିଷଟା ନ ପାଇବା, ଦୁଇଟା କାରଣ ଗୋଟେ ଅଛି, ଘରେ ଅଶାନ୍ତି ବଢିବ, ମନ ସବୁବେଳେ ବିଷାକ୍ତ ଲାଗିବ। କାରଣ ଆମେ ଯୋଉ ଗୋଟେ ଧରିନିଅନ୍ତୁ ହଠାତ୍ କି ଆସି ଆଧାର କାର୍ଡ କି ଯେକୌଣସି ଜିନିଷ କଲେ ଆମେ ପାଇବାନି, ଏଠି ସେଠି ଗୁଞ୍ଜି ଦେବା, ସେତେବେଳେ ଆକୁ ପଚାରେ ତାକୁ ପଚାରେ କଳର ବଢିବ, ସମୟ ବି ବର୍ବାଦ ହବ। ପ୍ରତ୍ୟେକ ଜିନିଷ ସାହିତ୍ୟ ରକ୍ଷାଟା ମୋ ମତରେ ଭଲ ଜରୁରୀ। କାରଣ ଆମେ ଯେକୌଣସି ସମୟରେ ନା କାହିଁକି ଯେକୌଣସି ଜିନିଷ ଯେତେବେଳେ ଆବଶ୍ୟକ ପଡିବ ସମୟ ଅନୁସାରେ ଖୋଜିଲା ମାନେ ସାଙ୍ଗେ ସାଙ୍ଗେ ପାଇଯାଏ। କାରଣ ଆମେ ଯୋଉଠି ରଖିଲେ ଆମେ ନିଜେ ଯିବା ସେ ସଠିକ ଇଏରେ ଆଣିପାରିବା। ତେଣୁ ମୁଁ ପ୍ରତ୍ୟେକ ଜିନିଷ ମୋର ସାହିତ୍ୟ ରକ୍ଷା ଆଧାର କାର୍ଡ ବିନା ଭତ୍ତା କାର୍ଡ ଯେକୌଣସି ମୋ କାର୍ଡ ଅଛି, କାଗଜ ପତ୍ର ଅଛି, ମୋବାଇଲ ରେଡିଓ ମୁଁ ଗୋଟାଏ ସାହିତ୍ୟ ରଖେ, ପେନ୍ ଡ୍ରାଇଭ୍ ସବୁ ରଖେ। ମୁଁ କାହାକୁ ପଚାରେନି, କାରଣ ଆମେ ବ୍ଲାଇଣ୍ଡ ହେଲେ ବି ମୁଁ କାହାକୁ କିଛି ମାଗେନି, ମୁଁ ନିଜ ଜାଗା ଯାଏ, ନିଜ ଜିନିଷଟା ମୁଁ ପାଇଯାଏ ସହଜରେ। କାରଣ ଆଜି ହଠାତ୍ ମୁଁ କୋଉଠି ଗୋଟେ କାମରେ ଅଛି, ଜିନିଷଟା ଏଠି ସେଠି ପକେଇ ଦେଇଥିବେ, ଇଆଡ଼େ ସମୟ ବର୍ବାଦ ହଉଛି, ଘରେ ଅଶାନ୍ତି ପଡିବେ, କଳିକ ସବୁ ମନ ଅଶାନ୍ତି ହଉଛି, ଜିନିଷଟା ନିଶ୍ଚିନ୍ତ।
1: ଆଉ ତାପରେ ଯୋଉ କାମଟି ପାଇଁ ଆପଣ ଲାଗିଥିବେ ସେ କାମଟି ବି ଲେଟ୍ ହେଇଯିବ
0: ନିଶ୍ଚିନ୍ତ। ପ୍ରତ୍ୟେକ ଦେଖନ୍ତୁ ବିଶେଷ କରି ଆପଣ ଯେକୌଣସି ଜିନିଷ ଟାକୁ ଯେ ପାଇବେନି, ଘରେ ଅଶାନ୍ତି ବଢି ଚାଲେ, ଆକୁ ପଚାରେ ତାକୁ ପଚାରେ,
1: ସଜାଡି
0: ରଖିବା ସବୁ ସମୟରେ ଆମେ ଯୋଉ ଜିନିଷଟା ହଟା ଯାଏ ଅନ୍ଧାର ଭିତରେ ଆମେ ଖୋଜିଲେ ପାଇବା। କାରଣ ଆମେ ଏଇ ଜାଗାରେ ମୁଁ ଜିନିଷଟା ରଖିଥିବି ସବୁବେଳ ପାଇଁ, ମୁଁ ଯିବି ଅନ୍ଧାରରେ କାମ ବ୍ଲାଇଣ୍ଡ ହେଲେ ମୁଁ ଯାଇକି ସବୁ ଜିନିଷ ଆମେ ଠିକ ସମୟରେ ପାଇଥାଏ।
1: କେବେ
0: ଆମର ପ୍ରଚଣ୍ଡ ହେଇନି, ବିଶ୍ୱାସ କରୁ ମୋ କ୍ଷେତ୍ରରେ କେବେ ପ୍ରଚଣ୍ଡ ହେଉନି। କାରଣ ଆମେ ଅନ୍ୟମାନେ କଣ କରେ, ଯୋଉଠି ପାଇବେ ସେଇଠି ମୋ ଜିନିଷ ମୁଁ ସାହିତ୍ୟ ରଖିଥାଏ ସବୁବେଳେ।
1: ବହୁତ ବହୁତ ଧନ୍ୟବାଦ, ନିଜର ଜିନିଷକୁ ଯତ୍ନର ସହକାରେ ରଖନ୍ତି ଆଉ କନଫିଡେଣ୍ଟଲି ଖୋଜି ପାଇଯାନ୍ତି ବୋଲି କହୁଛନ୍ତି, ବହୁତ ବହୁତ ଧନ୍ୟବାଦ।
0: କାରଣ ମୁଁ ସେଇ ଜାଗା ରଖିଥାଏ ଯୋଉ ଜାଗାରେ ମୋ ଚଳ ବଚଳ ମୁଁ ଜାଣିଛି, ଏଇ ଜାଗା ରଖିଲେ ମୁଁ ପାଇଯିବ ଶୀଘ୍ର, ତେଣୁ ତ ମୋ ଜାଗା ଦେଖି ରଖିବେ ଆଉ ପଚାରେନି।
1: ଆଉ ସେ ବିଷୟରେ ଅଧିକା ଭାବିବାକୁ ବି ପଡ଼େନି, ଯୋଉଠି ଯୋଉଟା
0: ରଖିଥିବେ ମୁଁ କାହାକୁ କେବେ ଡାଇରେ କହୁଛନ୍ତି, ମୋ ମୁଣ୍ଡରେ ଅଛି ତାକୁ ଖୋଜି ବାହାର କରି ଲଗେଇଦିଏ।
1: ଆଜ୍ଞା ବହୁତ ସୁନ୍ଦର
0: ହଉଛି, ମା ଗାଗେ ପ୍ରାର୍ଥନା କରୁଛି ଆପଣ ସବୁ ଜିନିଷ ଠିକ ସମୟରେ ଜାଗା ରଖନ୍ତୁ ଆଉ ପ୍ରତ୍ୟେକ ଜିନିଷ ସହଜରେ ପାଇଯାନ୍ତୁ, ଏତିକି ମା ଗାଗେ ପ୍ରାର୍ଥନା କରି ରହୁଛି, ନମସ୍କାର।
1: ବହୁତ ବହୁତ ଧନ୍ୟବାଦ, ନମସ୍କାର। ତେବେ ଦେଖନ୍ତୁ ମୁନା ଭାଇନା କହିଲେ ଯେ ପ୍ରତିଟି ଜିନିଷକୁ ଆମେ ସଜାଡିକି ରଖିବା ଦ୍ୱାରା ଆମ ପାଖରେ ସମୟ ବଞ୍ଚେ, ଘର ଭିତରେ ଯୋଉ ଯାବତୀୟ ଡିଷ୍ଟର୍ବାନ୍ସ କ୍ରିଏଟ୍ ହେଇଥାଏ ଯେ ମୋର ଏଇଟା କୋଉଠି ଅଛି ମୋତେ ଖୋଜିଦିଅ, ମୁଁ ଏଇଟା କୋଉଠି ରଖିଲି ପାଉନି ମୋତେ ଖୋଜିଦିଅ, ଏଇ ସମସ୍ୟାରୁ ବି ଆମେ ଇଜିଲି ମୁକ୍ତି ପାଇପାରିବା ଯଦି ଆମେ ନିଜେ ନିଜ ଜିନିଷକୁ ସଜାଡିକି ରଖିଥିବା। ତେବେ ନେକ୍ସଟ କଲ୍ ନେଇନବା, କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ଆଜିର ଟପିକ୍ ବିଷୟରେ? ହ୍ୟାଲୋ,
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଶୁଭ ସନ୍ଧ୍ୟା, ମା ଶାରଙ୍ଗା ସ୍ମୃତିରୁ ସହପରିବାର ଭର ଥାନ୍ତୁ ଜ୍ୟୋତିଭୂମି, ମୁଁ ଜଗତସିଂହପୁର ମେଡିକାଲ କଲେଜ ତୁମାନା କହୁଛି। ଆଜ୍ଞା
1: ନମସ୍କାର, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ?
2: ଏବଂ ଟପିକ ଉପରେ ଭଲ ଟପିକଟା ରହିଛନ୍ତି ସେଇଟା, ସେଥିପାଇଁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ। ଦେଖନ୍ତୁ ମୋର କାମ ହେଲା, ମୋର ଯେକୌଣସି ଜିନିଷ ଗୋଟେ ଗୋଟେ ଜାଗାରେ ମୁଁ ନିହାତି ରଖିଥିବି, ଏତେ ଟଙ୍କା ହବ, ପଇସା ପତ୍ର କୋଉଠି ରହିବ, ସାର୍ଟ ପ୍ୟାଣ୍ଟ କୋଉଠି ରହିବ, ପର୍ସ କୋଉଠି ରହିବ, ସବୁ ମୋର ଦାୟିତ୍ୱ ପୁରା ଅଛି। କିନ୍ତୁ ମୋର ସହଜ କୋଉଠି ଏଜି ଦେଇଥିବେ ପଇସା ପତ୍ର,
1: ପାଖରେ
2: ବସିଛନ୍ତି ଶୁଣୁଛନ୍ତି,
1: ଏଇଟା ହୁଏ ଘର ଭିତରେ ହୁଏ, ଏଇଟା ପୁରା ନର୍ମାଲ କଥା।
2: ଟଙ୍କା ଗଲୁ ତ ସେ କୋଉଠି ଥୋଇ ଦେଇଛେ ଟଙ୍କା, ସେ ଖୋଜିବୁ ତେବେ ଗୋଟେ ଦିନ ପରେ ସେ ମିଳିବ, ଏଇ ନେଇନ
1: ନାଇଁ ନାଇଁ। ନର୍ମାଲି ଏମିତି ହୁଏ ଯେ ଏତେ କାମ ଭିତରେ ଆମର ଘରଣୀ ମାନେ ଯୋଉମାନେ ଥାନ୍ତି ସେମାନେ ଅତି ଦାୟିତ୍ୱରେ କିଛି ଜିନିଷ ରଖିଥାନ୍ତି ଆଉ କୋଉଠି ରଖିଥାନ୍ତି ଭୁଲି ଯାଇଥାନ୍ତି, ଜିନିଷ ସୁରକ୍ଷିତ ଥାଏ କିନ୍ତୁ ମନେ ନଥାଏ,
2: ମନେ ପଡ଼େନି
1: ନିହାତି, ଜିନିଷଟି ଏକଦମ ସୁରକ୍ଷିତ ହେଇକି ଥିବ କିନ୍ତୁ କୋଉଠି ଅଛି ସେଇଟା ମାନେ ମନେ ପକେଇବା ବଡ କଷ୍ଟ ହେଇଯିବ।
2: ଗଲାବେଳକୁ ଗୋଟେ ପାସବୁକ୍ ପାସବୁକ୍ଟା କୋଉଠି ଥିବ କିଏ ମିଳିଲା, ଆମିଆ ଭିତରେ ଗୋଟେ ମିଳିଲା, ଦି ଦିନ ଖୋଜିଲା ଖାଲି ମିଳିଲା, ଅବସ୍ଥା ହଉଛି।
1: ନାଇଁ ନାଇଁ, ସେଇଥିପାଇଁ ମୁଁ ଗୋଟେ ଛୋଟିଆ କଥା କହିବି ଯେ ପ୍ରତିଟି ଜିନିଷ ପାଇଁ ସ୍ପେସିଫିକ ଜାଗା କରିଦିଅନ୍ତୁ, ଯଦି ଗୋଟେ ଛୋଟ ବ୍ୟାଗରେ ରଖିଦେଉଛନ୍ତି ପାସବୁକ୍ ତା ଉପରେ ଲେଖିଦିଅନ୍ତୁ ପାସବୁକ୍।
2: ଆମର ବ୍ୟାଗ ଅଛି ଏଠି, ପାସବୁକ୍ ଗୋଟେ ବ୍ୟାଗ ରହିବ।

0: పాస్బుక్ ఎటిఎం గ్యాస్ కార్డ్ చెప్పి చూసి
1: కొట్టబెడ
0: ఆధార్ కార్డు ఆధార్ కార్డు నీకు చప్పకి అని అదే పొట్ట పార్కండి అదే కట్టడానికి చదువుతుంది ఆ వచ్చి దగ్గర రక్షణ ఉంది
1: ఆమె కార్యవ్యస్త ଭିତରେ ଏମିତି ହେଇଯାଏ କିନ୍ତୁ
0: ସାଙ୍ଗସାଙ୍ଗ ଘରୁ ଫେରି ସେଇ ଜାଗାରେ ରଖି ମୋର ଏପଟ ସେପଟ ହବ
1: ବହୁତ ବଢିଆ କଥା
0: ମୋର ଛୁଆ ପଡିବି ଏବେ ନୁହଁ ଛୁଆ ପଡିବୁ ମୁଁ କାମ ମୋ ସାର୍ଟ କିଏ ହାତ ମାରିବେନି ହାତ ଆଇରନି ଛୁଆ ହେଇତ ମୁଁ ନିଜେ ସଫା କରିବି ମୋର ସବୁ ମୋର ସବୁ ଅଲଗା
1: ଯାହା ଆପଣ ସେତିକି କରିଦଉଛନ୍ତି ମାନେ ମ୍ୟାଡାମ ସେଇ ହିସାବରେ ସେତିକି ଚିନ୍ତାମୁକ୍ତ ଥିବେ ନା ଆପଣ ଦାୟିତ୍ୱ ନେଇ ନଉଛନ୍ତି
0: ଆଜ୍ଞା ସବୁ ଜାଗାରେ ସେମିତି ଗୋଟେ ଗୋଟେ ଜାଗାରେ ହୁଏ ଆଉ
1: ଆଜ୍ଞା ଯାହା ହଉ ଆପଣ ତ ବୁଝୁଛନ୍ତି ସେତିକି ବହୁତ ବଡ଼ କଥା
0: ଆମର ଝଗଡ଼ା ଅଛି ସେ ଜିନିଷ ପାଇବୁ ସେ କାମ କରୁ ପରେ ପାଇବୁ
1: ଆଜ୍ଞା ନାଇଁ ନାଇଁ ଟିକେ ଯତ୍ନବାନ ହେଇଗଲେ ଆରାମରେ ଜିନିଷ ମିଳିଯିବ କିଛି ଅସୁବିଧା ହବନି ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ ଏତେ ସୁନ୍ଦର ମଜା କଥା କହିଲେ କାର୍ଯ୍ୟକ୍ରମ ଭିତରେ ଏମିତି ଛୋଟ ମୋଟ ମଜା କଥା ବି ଆମ ପାଖରେ ଆସି ପହଞ୍ଚି ଯାଉଛି ଯେ ଜିନିଷ ଆମ ହାତ ପାହାନ୍ତାରେ ହିଁ ଥାଏ ଆମେ ଅତି ଯତ୍ନର ସହକାରେ ରଖିଥାଉ କିନ୍ତୁ ବେଳେବେଳେ କଣ ହୁଏ ନା ଆମେ ଭୁଲି ଯାଉ ଯେ କୋଉଠି ରଖିଛେ ଆଉ ଠିକ କାମ ବେଳକୁ ସେ ଜିନିଷଟି ମିଳେନି ଆମେ ଭାରି ବ୍ୟସ୍ତ ହୋଇପଡୁ ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ହ୍ୟାଲୋ
1: ହ୍ୟାଲୋ ନମସ୍କାର ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ପ୍ରଫୁଲ୍ଲ କୁମାର ମହାନ୍ତ ଗଜିଟାଙ୍ଗରେ ସାରପଡ଼ା କେନ୍ଦୁଝରରୁ କହୁଛି
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଆଜ୍ଞା ମୋ ତରଫରୁ ନମସ୍କାର
1: ନମସ୍କାର କଣ କହିବେ ଆଜିର ଟପିକ ବିଷୟରେ
2: ଆଜିର ଟପିକ ବିଷୟରେ ମୁଁ ଏତିକି ପଦେ କହିବା ପାଇଁ ଚାହୁଁଛି ନିଜ ଜିନିଷ ନିଜ ହେପାଜତରେ ରଖନ୍ତୁ କାରଣ ମୁଁ ଆସିଲି ଗୋଟେ କଦାଳୀ ଟିକି ଦାଟେ କି ଗୋଟେ ଶାବଳ ଟିକି କିଣିଛି ଯେକୌଣସି ଜିନିଷକୁ ମୁଁ ନେଇକିରି ଆଇଲି ଆସିକି ବାହାରେ ଫିଙ୍ଗି ଦେବି ତାପରେ ମୁଁ ସେ ଜିନିଷକୁ ଘର ଛୁଆମାନେ କି ମୋ ସ୍ତ୍ରୀ କୁଆଡେ ରଖିଦେବ ତାପରେ ସେଟା ମୋର ଅଦରକାରୀ ହେଇଗଲା ପୁଣି ଆଉ ଆଠ ଦିନ କି ପନ୍ଦର ଦିନ ବେଳକୁ ବାହାରିବ ମାନେ ସେ ଜିନିଷଟା ଦରକାର ସେତେବେଳକୁ ନ ପାଇଲେ ପୁଣି ଘରେ ପାଟିତୁଣ୍ଡ ପିଲାଙ୍କ ଉପରେ ଘର ଘର ଏଗୁଡା ଭଲ ଜିନିଷ
1: ନୁହଁ
2: ଇଏ ଯୋଉ ଜିନିଷ ୟୁଜ୍ କରୁଛ ଆଣିକିରି ସଠିକ ଜାଗାରେ ରଖନ୍ତୁ ଆଉ ସଠିକ ସମୟରେ ଆପଣ ମାନେ ଫଟାଫଟ ପାଇବା ଦରକାର
1: ମିଳିଯିବ ବି ଇଜିଲି ଯଦି ଆମେ ଯୋଉଠୁ ଉଠେଇଥିବା ସେଇଠି ରଖିବା ଆରାମରେ ମିଳିଯିବ ଜିନିଷଟି
2: ଆଜ୍ଞା ଆଜ୍ଞା ଆଉ ପୋଖରୀ ହୋଡ଼ାରେ ପଇସା ହଜେଇକିରି ଆଜ୍ଞା ଯାଇକିରି କମାର ସାଇଡ଼ରେ ଖୋଜିଲେ ମିଳିବ ନାହିଁ ଆଜ୍ଞା ତେଣୁ ଆମେ ନିଜ ହେପାଜତରେ ଯୋଉ ଜିନିଷଟା ରଖିଥିବା ଆମେ ସେ ଜିନିଷଟାକୁ ସାଙ୍ଗେ ସାଙ୍ଗେ ପାଇବା କାରଣ ଆମର ସମୟଟା ସେତେବେଳକୁ ଆମର ବଞ୍ଚିଯିବ
1: ବହୁତ ସୁନ୍ଦର କଥା କହିଲେ ବହୁତ ବହୁତ ଧନ୍ୟବାଦ ଯେ ସମୟ ବଞ୍ଚିପାରିବ ଘର ଭିତରେ ଛୋଟ ମୋଟ ବିଶୃଙ୍ଖଳାରୁ ବି ଆମେ ରକ୍ଷା ପାଇପାରିବା ନିହାତି ନିହାତି ବହୁତ ସୁନ୍ଦର କଥା କହିଲେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ
2: ନମସ୍କାର
1: ନମସ୍କାର ତେବେ ଦେଖନ୍ତୁ କେତେ ସୁନ୍ଦର କଥା ଆମେ ପାଇଲି ଯେ ଆମେ ଗୋଟେ ଜାଗାରେ ରଖିକି ଯଦି ଆଉ ଗୋଟେ ଜାଗାରେ ଖୋଜିବା ଆମକୁ କୋଉଠି ମିଳିବ ଜିନିଷ ତେଣୁ ଆମେ ଯୋଉଠି ଜିନିଷଟି ଉଠେଇଥିବା ଯଦି ସେଇ ଜାଗାରେ ରଖିବା ତାହେଲେ ଅତି ସୁନ୍ଦର ଭାବରେ ଆମେ ଜିନିଷଟି ପାଇବା ଆମର ସମୟ ମଧ୍ୟ ବଞ୍ଚିବ ଆଉ ଘର ଭିତରେ ନୋକ୍ ଝୋକ୍ ବି ରହିଯିବ ଏଇ ଛୋଟ ମୋଟ ଘଟଣାରେ ନେକ୍ସଟ କଲର ଲାଇନକୁ ଆସିଗଲେଣି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
3: ହ୍ୟାଲୋ
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ନମସ୍କାର ଗୋଲଗୋବିନ୍ଦ ମିଶ୍ର ସୁଲେଇ ଗାଁ କିରଙ୍ଗା ବ୍ଲକ ଯାଜପୁର ଜିଲ୍ଲାରୁ କହୁଛି
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
3: ଠିକ ଅଛି ମ୍ୟାଡମ ଧନ୍ୟବାଦ
1: କଣ କହିବେ ଆଜିର ଟପିକ ବିଷୟରେ
3: ମ୍ୟାଡମ ଟପିକ ବିଷୟରେ କହିବାର ପୂର୍ବରୁ ଗୋଟେ କମ୍ପ୍ଲେନ୍ ପହିଲା କରିଦେଉଛି ତାପରେ ଟପିକ ବିଷୟରେ କହିଦେବି
1: ଆଜ୍ଞା
3: କମ୍ପ୍ଲେନ୍
1: କୁହନ୍ତୁ
3: କାହିଁକି ନା ଆମେ ସବୁ ସକାଳୁ ସବୁ ପ୍ରୋଗ୍ରାମ ଶୁଣୁଛୁ ତ ଆଜି ସକାଳେ ଆମର ଆର୍ଜିଏ ମତେ ଲାଗୁଛି କୋଏଲ ମ୍ୟାଡମ ଟିକେ ଲେଖେ ଲାଗୁଛି ସେ ପ୍ରଥମରେ ଷ୍ଟାର୍ଟିଂରେ ମାନେ ଭୁଲ ବଶତଃ ଆଜି ସୋମବାରକୁ ଶନିବାର କହିଦେଲେ ବୋଧେ ତାଙ୍କର ନିଦ ଆଜି ଭାଙ୍ଗି ନଥିଲା ଆଜି ସୋମବାର ସୋମବାର ତାକୁ ଶନିବାର କହିକିରି ପୁଣି ତାକୁ ସୁଧାରିଲେ ନାଇଁ ନାଇଁ ସୋମବାର କହିକିରି କହିଲେ ସେମିତି

0: ଠିକ ଅଛି,
1: ସମସ୍ତଙ୍କ
0: ଦ୍ୱାରା
1: ଛୋଟ
0: ମୋଟ
1: ସକାଳୁ ସକାଳୁ ଆମେ ଶୁଣୁଛୁ, ଆମେ ସେଇଟା ଟିକେ ଠିକ ନାହିଁ ହବାର,
0: ନିହାତି ଭାବରେ ଆମେ ଚେଷ୍ଟା କରିବୁ ସେସବୁ ଭୁଲ ଆପଣଙ୍କ ପାଖକୁ ନ ଯିବା ପାଇଁ, କିନ୍ତୁ ଯେହେତୁ ଗୋଟେ ଭୁଲ ହେଇଯାଇଛି ତେବେ ସେ କଥା ଛାଡନ୍ତୁ, ଆପଣ ଶୁଣୁଛନ୍ତି ଆମର କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ, ତେବେ କୁହନ୍ତୁ ଆଜିର ଟପିକ ବିଷୟରେ।
1: ଟପିକ ଯୋଉ ଅଛି ନା, ଯୋଉ ସାଇତି ରଖବାରଟା, ଏଟା ନିହାତି ଜରୁରୀ ଅଛି। କାହିଁକି ନା କହିଲେ, ଏବେ ରିସେଣ୍ଟଲି ମୋ ପୁଅ ସହିତ, ମୋ ପୁଅ ଏଟା 2027 ମେଟ୍ରିକ ପରୀକ୍ଷା ଦେବ, ସେ ତାର ଗୋଟେ ଏମିତି ଗୋଟେ ପ୍ରଶ୍ନଟେ ତାର ଥିଲା, ସେଟା ସେ 7 କ୍ଲାସର ଖାତାରେ ସେ ଲେଖିଥିଲା ଯେ ତାକୁ ସେ ସଜେଇକି ରଖିଥିଲା ବୋଲି ସେଟା ପାଇଗଲା। ଆଉ ତାକୁ ପୁଣି ବାପା, ଏଇଟା ମୁଁ ଏଇଟା ରଖିଥିଲି, ଆଜି ଏଇଟା ଏଇଟା ବି ଏବେ ମେଟ୍ରିକ କ୍ଲାସରେ ଅଛି, ଧୀରେ ମୋତେ ଦେଖାଉଥିଲା। ତ ମାନେ ଆପଣଙ୍କର ପ୍ରୋଗ୍ରାମ ଆଜି ସମସ୍ତଙ୍କୁ, ମାନେ ଯେତିକି ବାପା ମା ଅଛନ୍ତି ସମସ୍ତଙ୍କୁ କହିବି ଯେ ନିଜର ମାନେ ପିଲାପତ୍ରରେ ଯୋଉ ବହିପତ୍ର ଅଛି ତାକୁ ଫିଙ୍ଗାଫୁଙ୍ଗି ନ କରି ତାକୁ ସାଇତିକି ରଖନ୍ତୁ।
0: ଆଉ
1: ଆଜି କଥା ହେଲେ, ଆଉ ମ୍ୟାଡମ ଆଜି କଥା ହେଲେ, ଆମେ ବର୍ଷା ଟିକେ ଆମ ସାଇଟରେ ଏବେ ହଉଛି, ତ ବର୍ଷାତି ଆମେ ତାକୁ ସବୁ ସବୁ ଜିନିଷ ଆମର ଯୋଉ ଜିନିଷ ଯୋଉ ସମୟରେ ଯୋଉ ଜିନିଷ ମାନେ ଦରକାର ହୁଏନି ତାକୁ ଆମେ ସାଇତିକି ରଖୁ, ଆମକୁ ତୁରନ୍ତ ମିଳିଗଲା। ଯଦି ସେଇଠି ନ ରଖିଥିଲେ ଆମକୁ ତୁରନ୍ତ ମିଳିବି ନଥାନ୍ତା, ଆମେ ବର୍ଷାରେ ଭିଜି ବି ଯାଇଥାନ୍ତୁ। ଆମେ ସବୁ ଜିନିଷ ଆମର ସବୁ ଜିନିଷ ଘରେ, ଶୀତ ଜିନିଷ ଶୀତ ସରିଗଲା, ଶୀତ ଜିନିଷ ଗୋଟେ ଜାଗାରେ ରହିଯିବ, ତାପରେ ବର୍ଷା ସିଜନର ବର୍ଷା ଜିନିଷ ଗୋଟେ ଜାଗାରେ ରହିଯିବ। ତ ସଜେଇକି ରଖବାରଟା ନିହାତି ଜରୁରୀ,
0: ନିହାତି ନିହାତି ସବୁ ଜିନିଷ ସଜାଡ଼ିକି ରଖିବା। ଆଉ ଯୋଉ ଗୋଟେ ସୁନ୍ଦର କଥା କହିଲେ ଯେ ପିଲାମାନଙ୍କର ବହିପତ୍ରକୁ ଆମେ ଏଣେତେଣେ ନ ଫୋପାଡ଼ି ଦେଇ ତାକୁ ଯତ୍ନର ସହକାରେ ରଖିବା ନିହାତି ଦରକାର। ବହି ତ ଆମର ଭବିଷ୍ୟତରେ କାମରେ ଆସେ, ଆଉ ତା ଭିତରେ ଯେମିତି ଆପଣଙ୍କର ଯୋଉ ପୁଅ କହିଲେ ଯେ କାଗଜଟି ପାଇଲେ ଆଉ ସେଟା ଦେଖେଇଲେ ଆପଣଙ୍କୁ, ଆପଣ ପାଇଗଲେ ଜିନିଷଟି, ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଆଉ ଆମର ପ୍ରଶ୍ନ ରହିଛି ଯେ ନିଜର ଜିନିଷ ସବୁକୁ ସାଇତି ରଖିବା ସଜାଡ଼ି ରଖିବା କେତେ ଜରୁରୀ ଆପଣଙ୍କ ପାଇଁ ଆମ ସହିତ ଜଣକ ପରେ ଜଣେ ଶ୍ରୋତା ଯୋଡ଼ି ହୋଇ ଚାଲିଛନ୍ତି ତେବେ ଆମର ନମ୍ଘରଟି ଆଉ ଥରେ କହି ରଖୁଛୁ 06712303153 ହ୍ୟାଲୋ
1: ହ୍ୟାଲୋ ଜ୍ୟୋତି ମ୍ୟାଡାମ ନମସ୍କାର ମୁଁ ରମେଶ ଚନ୍ଦ୍ର ସାହୁ କହୁକୁମା ଭାବରୁ ଢେଙ୍କାନାଳ କହୁଥିଲି
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ନମସ୍କାର
1: ବହୁତ ବହୁତ ମାନେ ଧନ୍ୟବାଦ ଆପଣଙ୍କୁ ଗୋଟେ ସୁନ୍ଦର ଟପିକ ଗୋଟେ ସାମ୍ପ୍ରତିକ ସମାଜରେ ଯେଉଁ ଘଟଣା ଘଟୁଛି ସେ ଜିନିଷଟାକୁ ଆଣିଛନ୍ତି ଉପସ୍ଥାପନାଟି ବହୁତ ଧନ୍ୟବାଦ
0: କାରଣ
1: ଆଜିକାଲି ଦୁନିଆରେ ଏଇ ଜିନିଷଟି ନହେଲେ ବହୁତ ମାନେ ଅସୁବିଧାର ସମସ୍ୟା ସମ୍ମୁଖୀନ ହୋଇପାରୁଛନ୍ତି କାରଣ ଯୋଉ ଜିନିଷ ଯୋଉଠି ରଖିଲେ ସେଟା ମାନେ ଆମେ ସାଙ୍ଗେ ସାଙ୍ଗେ ତାକୁ ଗୋଟେ ଅନ୍ଧାର ଘରେ ଏମିତି ପାଇବା ସେ ଜିନିଷଟା ମୋର ବି ଅଭ୍ୟାସ ଅଛି ମୁଁ ସାଇତିରେ ମୋର ମାନେ ମୋର ଏକ୍ସପର୍ଟ କାହିଁକି ଦୋକାନରେ ହଜାର ପ୍ରକାର ଭେରାଇଟି ଅଛି କୋଉଠି କଣ ଜିନିଷ ରଖିଛି ମାନେ ମୁଁ ସାଙ୍ଗେ ସାଙ୍ଗେ ଅନ୍ଧାର ଘରେ ପାଇବି
0: ମାନେ ଏକଦମ ଆପଣଙ୍କ ରକ୍ତରେ ଖୁନ୍ଦି ହେଇଯାଇଛି ସେ ଗୁଣଟି
1: ନିହାତି ନିହାତି ଏଇଟା ମ୍ୟାଡମ୍ ଗୋଟେ ଭଲ ତପିକ ରଖିଛନ୍ତି ସାଇତି ଗୁଣଟି ମୋର ବହୁତ ଅଛି କାରଣ ମୋ ଆଟାଚରେ ମୋର ଏଇ ଯୋଉ ଆଧାର କାର୍ଡ ହଉ କି ପାସବୁକ୍ ହଉ କି ଏଟିଏମ୍ କାର୍ଡ ହଉ କି ଆମର ଏଇ ଯୋଉ ଆମର କବଲା ପଟା ଏସବୁ ଜିନିଷ
0: ଅଲଗା ଜାଗାରେ ସାଇତିକି ରଖିଛନ୍ତି
1: ନିଶ୍ଚିନ୍ତ ଏଇଟା କରିବା ନିହାତି ଦରକାର କାରଣ ପୁଣି ଅସୁବିଧା ସମୟରେ ଗୋଟେ ତତ୍ତର କଣ ହଉଥିବ ଗୋଟେ ଜିନିଷ ପାଇବନି ଧର ଆମେ ହେଲମେଟ ରଖୁଛୁ ଗୋଟେ ଜାଗାରେ ହେଲେ ଗୋଟେ ଷ୍ଟାଣ୍ଡ ରହିଛି ହେଲମେଟ ହେଇଛି ହେଇ ଜିନିଷ ରଖିବା ହେଇଥାଇ ପର୍ଟିକୁଲାର ଜିନିଷ ଜାଗାରେ ରହିଲେ ଆମେ ଜିନିଷ ଖୋଜିକି ପାଇପାରିବା କାରଣ ଆମେ ଜାଣିଛୁ ଏଠି ଚାବି ରିଙ୍ଗ ଗାଡିର ଚାବି ରିଙ୍ଗଟା ଏଇଠି ରହିବ ବା ଏଇଠି ଜିନିଷଟା ରହିବ ପର୍ଟିକୁଲାର ଜାଗାରେ ରଖିଲେ ମାନେ ତମେ ଅନ୍ଧାର ଘରେ ପାଇବ କାରଣ କିଛି ଅସୁବିଧା ସମ୍ମୁଖୀନ ହବ
0: ସହଜରେ ମିଳିଯିବ ତ ମିଳିଯିବ ବାକି ଯୋଉ ହାବିଟ୍ ରେ ଆମେ ପଡିଥାଏ ବାହାରକୁ ବାହାରିଛେ ମାନେ ହେଲମେଟଟା ସେଇଠି ଥିବ ପିନ୍ଧିକି ଯିବାର ଅଛି କିନ୍ତୁ ଆଉ ଗୋଟେ କୋଉଠି ଥୋଇଦେଲେ ଆଜି ମନେ ଅଛି କାଲି ମନେ ନଥିବ
1: ନିଶ୍ଚିନ୍ତ ନିଶ୍ଚିନ୍ତ ମାଡ଼ ଏତ ହଉଛି ମାନେ ଏଇ ଘଟଣାଟା ହଉଛି ମାନେ ବ୍ୟସ୍ତ ବହୁଳ ଜଞ୍ଜାଳରେ କୋଉଠି କଣ ଗୋଟେ ଥୋଇଦେବା କିନ୍ତୁ ସେଟା ମୋ ମତରେ ଠିକ ନୁହେଁ ମୋର ସମସ୍ତଙ୍କୁ ରିକ୍ୱେଷ୍ଟ ଯୋଉଠି ଯୋଉ ଜିନିଷ ରଖିବା କଥା ହେଇ ଜିନିଷ ରହିଲେ ମାନେ ସହଜରେ ପାଇଯିବେ ତେଣୁ ମୋର ଏଇ ଯୋଉ ଦୋକାନ ମ୍ୟାଡମ୍ ଦେଖିବେ ବିଶ୍ୱାସ କରିବେନି ମ୍ୟାଡମ୍ ମୋର ହଜାର ହଜାର ଭେରାଇଟି ଅଛି ଜିନିଷ ଦୋକାନରେ ମୁଁ ଏଇଠି ଅନ୍ଧାର ଖୋଜିଲେ ଏଇ ଥାକରେ ଏଇଟା ପାଇବି ମୋର ଏଇ ଏଇଟା ଅଛି ଛୁଞ୍ଚି ଗୋଟେ ଖୋଜିଲେ ବି ପାଇବି କି ଗୋଟେ ପାଉଡର କି ପଣ୍ଡସ ପାଉଡର କି କଣ ଯେକୌଣସି ଜିନିଷ ଯୋଉଟା ରହିଛି ମୋର ମୁଁ ପାଇଛି ସହଜରେ
0: ବହୁତ ସୁନ୍ଦର ଆପଣ ଏତେ ସୁନ୍ଦର ଭାବରେ ସାଇତି ରଖୁଛନ୍ତି ଏତେ ସୁନ୍ଦର କଥା କହିଲେ ଆମ ଶ୍ରୋତା ମାନଙ୍କ ପାଇଁ ବହୁତ ବହୁତ ଧନ୍ୟବାଦ
1: ହଁ ମ୍ୟାଡମ୍ ଆପଣଙ୍କୁ ମୋର ବହୁତ ସରପ୍ରାଇଜ ଆପଣଙ୍କ ପ୍ରୋଗ୍ରାମ ମତେ ବହୁତ ବଢିଆ ଲାଗେ ଆପଣଙ୍କ ପ୍ରେଜେଣ୍ଟ ଷ୍ଟାଇଲ ମତେ ବହୁତ ବଢିଆ ଲାଗେ
0: ବହୁତ

0: ଦେଖନ୍ତୁ ଯଦି ଆମେ ଆମ ଜିନିଷକୁ ସାଇତିକି ରଖିଥିବା ଆଉ ପର୍ଟିକୁଲାର ଜାଗାରେ ରଖିଥିବା, ଯେମିତି ଆଜି ଏଠି ରଖିଦେଲି କାଲି ସେଠି ରଖିଦେଇଛି, ତେଣୁ ମନେ ନାହିଁ ଭୁଲି ଯାଇଛି ଜିନିଷଟି କୋଉଠି ରହିଯାଇଛି, ସମୟ ନଷ୍ଟ ହୁଏ ଜିନିଷ ଖୋଜିବାରେ। ଯଦି ଗୋଟେ ଜାଗାରୁ ଆଉ ଗୋଟେ ଜାଗାରେ ଆମେ ଜିନିଷ ବାରମ୍ବାର ଜିନିଷର ଜାଗା ବଦଳଉଛେ, ମନ ଇଚ୍ଛା ଯୋଉଠି ନେଇ ସେଠି ରଖିଦଉଛେ, ତେବେ ସୁନ୍ଦର କଥାଟି କହିଲେ ରମେଶ ଭାଇ। ତେବେ ନେକ୍ସଟ କଲ୍ ନେଇ ନେବା, କିଏ କରୁଛନ୍ତି ଆଉ କଣ କହୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସାଇ କହୁଛି ବେଲପଡାରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ, ନିଜ ଜିନିଷକୁ କଣ କେମିତି ସାଇତିକି ରଖନ୍ତି ଆଉ ସେସବୁ ରଖିବା କେତେ ଜରୁରୀ?
1: ଦିଦି ମୁଁ ତ ଛୋଟବେଳେ ମାନେ ପୁରା ଅଳିଆ ପିଲାଟା ଥିଲି, ଯୋଉଠି ନାହିଁ ସେଠି ରଖି ଦଉଥିଲି, ତାପରେ ଯେତେବେଳେ ଦରକାର ହବ ସେ ଜିନିଷଟା ଆଉ ଖୋଜିଲା ବେଳକୁ ମିଳେ ନା, ସେଇଥିପାଇଁ ଘରେ ତ ବହେ ଗାଳି ଶୁଣେ, ଯୋଉ ଜାଗାରେ ରଖିବା କଥା ସେଇ ଜାଗାରେ ଯଦି ନ ରଖିବୁ ଏମିତି ହଇରାଣ ହବୁ ଏମିତି। ତାପରେ ଟିକେ ଯେତେବେଳେ ବଡ ହେଲି ସେତେବେଳେ ମାନେ ମୋର ବୁଦ୍ଧି ପଶିଲା ଯେ ନାଇଁ ସବୁ ଜିନିଷକୁ ଠିକ ଜାଗାରେ ଯଦି ସବୁବେଳେ ଗୋଟିଏ ଜାଗାରେ ରଖିବି ତାହେଲେ ମୋର ଯେତେବେଳେ ଦରକାର ଥିବ ମନେ ପଡିବ କୋଉଠି ଅଛି, ଯଦି ଆଜି ଏଠି କାଲି ସେଠି ଏମିତି ଯଦି ରଖିବି ତାହେଲେ ହଇରାଣଟା ମୁଁ ହେବି ଆଉ ଘର ଲୋକଙ୍କ ଗାଳି ଶୁଣିବି, ତାପରେ ପୁରା ସୁଧୁରି ଯାଇଛି।
0: ନିହାତି ସୁନ୍ଦର ବୁଦ୍ଧିଟି କିନ୍ତୁ ଆସିଲା। ଆଉ ଏଇସବୁ କାମ କରିବା ଦ୍ଵାରା ଆମ ଘର ଅପରିଷ୍କାର ବି ହୁଏନି ନା?
1: ଆଜ୍ଞା
0: ନିହାତି, ଘରର ଯୋଉଠି ଯୋଉ ଜିନିଷ ରଖିବା କଥା ଯଦି ସେଇଠି ସେ ଜିନିଷ ରହିଲା ଘର ଟିକେ ଅପରିଷ୍କାର ବି କମ ହୁଏ। ବହୁତ ସୁନ୍ଦର କଥା କହିଲେ। ପିଲାବେଳେ ତ ବଦମାସି ସମସ୍ତେ କରନ୍ତି, କିନ୍ତୁ ବଡ ହେଲା ପରେ ଧୀରେ ଧୀରେ ଶିଖିଛନ୍ତି ଜାଣିଛନ୍ତି, ସେତିକି ବହୁତ ବଡ଼ କଥା।
1: ଧନ୍ୟବାଦ ଦିଦି, ରହିଲି,
0: ନମସ୍କାର। ଦେଖନ୍ତୁ ଆମେ ମାନେ ସମସ୍ତେ ଶିଖିବା ଦରକାର, ଯେତେବେଳେ ଛୋଟ ଥାଉ ଆମେ ତ ସବୁ କଥା ଜାଣିକିରି ଆସିନଥାଉ ନା, ତେବେ ଆମ ଦ୍ୱାରା ଛୋଟ ମୋଟ ଭୁଲ ତ ନିହାତି ଭାବରେ ହେଇଯାଇଥାଏ, କିନ୍ତୁ ଯେତେବେଳେ ଆମେ ବଡ଼ ହଉଛେ ଧୀରେ ଧୀରେ ଆମର ବୁଦ୍ଧି ବଢୁଛି, ଆମେ ଦୁନିଆକୁ ଅଧିକ ମାତ୍ରାରେ ଦେଖୁଛେ, ଆମେ ସଂସାରକୁ ଭଲ ଭାବରେ ଚିହ୍ନୁଛେ, ସେତେବେଳେ ଆମେ ତ ଶିଖିବା ଜରୁରୀ। ଯଦି ଶିଖିକିରି ଆମେ କାମ କରିଦଉଛେ ତାହେଲେ ଆଉ କଣ ଅସୁବିଧା ଅଛି, ସେମିତି କିଛି ଅସୁବିଧା ନାହିଁ ନା? ତେବେ ନେକ୍ସଟ କଲ୍ ନେଇ ନବା। ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ସୁରେନ୍ଦ୍ର ପାତ୍ର କହୁଥିଲି, ଯାଜପୁର ବୈତରଣୀ ରୋଡ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା ଧନ୍ୟବାଦ। ଆପଣ
0: କେମିତି ଅଛନ୍ତି?
2: ହଁ ସେମିତି ଭଲ ତ ଅଛି।
0: ଆଗରୁ କଲ୍ କରିଥିଲେ ନା ଆଜି ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି?
2: ନାଇଁ ମୁଁ ଆଗରୁ କଲ୍ କରିଥିଲି କିନ୍ତୁ ଗ୍ୟାପ୍ ପରେ ଆଜି କଲ୍ କରିଛି।
0: ଆଚ୍ଛା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଆଉ ଥରେ ଜଣାଉଛି। ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ସାଇତି ରଖିବାଟା ଦେଖନ୍ତୁ ସେଟା ହଉଛି ଆମର ଗୋଟେ କର୍ତ୍ତବ୍ୟଟା ପରିବାର ପ୍ରତି। ଆମେ ଘରେ ରହିଥାଉ ମାନେ ଆମର ଯଦି ଘରେ ଯଦି କୌଣସି ଜିନିଷଟେ ସାଇତି ସଜାଡି ନ ରହିବ ତାହେଲେ ସେଟା ଘର ନୁହଁ। ତାପରେ ଯଦି ସଜଡ଼ା ହେଇଥିବା ଜିନିଷଟା ଯଦି ଘରେ ଭିତରେ ନଥିବ, ଯୁଆଡେ ଯାଇଥିବ ବି ମାନେ ଗୋଟେ ପରିଶ୍ରମ କରିକି ଆସ ଘରକୁ କିମ୍ବା ଯେକୌଣସି ଗୋଟେ କାମରେ ଯାଇଥିବ, ଘରେ ଗୋଟେ ସୁନ୍ଦର ଭାବେ ସାଇତି କରି ନିଜ ଜିନିଷଟା ରଖା ହେଇଥିବ, ଦେଖିଦେଲେ ମନଟା ଗୋଟେ କ୍ଲାନ୍ତ ମାନେ ଦୂର ହେଇଯାଇଥିବ।
0: ମାନେ କୁଆଡୁ ବି ଆସିକି ଯଦି ଘରେ ପହଞ୍ଚି ଗଲା ପରେ ଘର ଯଦି ସୁନ୍ଦର ଥିବ ଗଲା ସବୁ କଷ୍ଟ ଚାଲିଗଲା।
2: ଆଜ୍ଞା ଆଜ୍ଞା, ବହୁତ ଗୋଟେ ଶାନ୍ତି ଲାଗିବ, ମନଟା ଏତେ ରିଲାକ୍ସ ଲାଗୁଛି ଯେ ମାନେ ଲାଗିବ ଦେଖିଦେଲା ପରେ। ତାପରେ ଆମେ ଯୋଉ ଜିନିଷଟାକୁ ସାଇତି କରି ରଖିଥିବା ରଖିବା ଦ୍ଵାରା ଆମର ଏହା ଲାଭ ହୁଏ ଯେ ଆମେ ମାନେ ପରବର୍ତ୍ତୀ ଷ୍ଟେପ୍ରେ ସେ ଜିନିଷଟା ଆମ ହାତ ପାଖରେ ଯେତେବେଳେ ଖୋଜନ୍ତି ମିଳିଯାଏ, ସମୟ ବହୁତ ବଞ୍ଚିଯାଏ। ସଡନ୍ଲି ଆମେ ଏଠି ରଖିଛନ୍ତି, ଆମେ କୁଆଡେ ଖୋଜିବାକୁ ନାହିଁ, ଯିବା ସେ ଗୋଟେ ଜାଗା ହଉ ଯେ ଜିନିଷ ଉଠିକି ଆଣି କାମରେ ଲଗେଇବା, ପୁଣି ସରିଲା ପରେ ଏଠି ରଖିଦେବା। ଆଉ ଦ୍ୱିତୀୟ ରହୁଛି ମାନେ ଗୋଟେ ସଫା ସୁତୁରା ସଜାଡ଼ି ଯୋଉ ଜିନିଷଟା ଥିବ, ଗୋଟେ ପଜିଟିଭ ଏନର୍ଜି ଭଳିଆ ଗୋଟେ ରହିଥାଏ ଘରେ, ଶାନ୍ତି ସବୁବେଳେ ଲାଗିଥାଏ, ଘରଟା ପୁରା ଶାନ୍ତିମୟ ସବୁବେଳେ ଲାଗେ। ଆଉ ଭବିଷ୍ୟତରେ ଯଦି ଆମର ସେଇ ଜିନିଷଟା ବ୍ୟବହାର ପରେ ଯଦି ଆଉ ଦରକାର ପଡ଼େନି, ଆମେ ସେ ଜିନିଷଟି ବହୁତ ସୁରକ୍ଷିତ ମାନେ ସୁନ୍ଦର ଭାବରେ ଥିବ, ଆମେ କାହାକୁ ଗୋଟେ ଆଉ ଦାନ କରିଦେଇ ପାରିବା, କାହାର ଅନ୍ୟ କାମରେ ଲାଗିପାରିବ,
0: ନହେଲେ ଆଉ ଯଦି ବେଶୀ ଜରୁରୀ ହେଇଥିବ ଭବିଷ୍ୟତରେ ଆମ ପିଲାମାନେ ସେ ଜିନିଷ ଦେଖିବି ପାରିବେ।
2: ଆଜ୍ଞା, ପିଲାମାନେ ଦେଖିକି ସିଏ ବି ଶିଖିବେ ଯେ ଆମ ବାପା କି ଭାଇମାନେ ଏମିତି ଜିନିଷ ସଜେଇ ରଖୁଛନ୍ତି, ଆମେ ବି ସେଗୁଡ଼ା ସଜାଡ଼ିକି ରଖିବା। ଏଠି ଅଳିଆ ନ ପଡ଼ିଲେ ଗୋଡ଼ ଫୋଡ଼ ଖସିବନି କିମ୍ବା କିଛି ଗୋଟେ ମାଡ଼ିବେନି, ଗୋଡ଼ ଫୋଡ଼ରେ କୋଡ଼ିରେ ପଡି ଯାଇଥିବ ଭୁଲ ବସତ। ସଜାଡ଼ି ରଖିବା ଦ୍ଵାରା କିନ୍ତୁ ବହୁତ କିଛି ଗୋଟେ ମାନେ
0: ଲାଗେ,
2: ଜୀବନଟା ବହୁତ ଖୁସି ବି ଲାଗିବ ପୁରା। ସାଇତି ନ ରଖିଲେ ଜୀବନଟା ଗୋଟେ ମାନେ ଗୋଟେ ନେଗେଟିଭ
0: ଠିକ ନେଗେଟିଭିଟି ନିହାତି, ଘର ଯଦି ଅପରିଷ୍କାର ହେଇଥିବ, ଅସନା ମସନା ଯୋଉ ଜିନିଷ ଯୋଉଠି ରହିବା କଥା ନଥିବ ଆଡେ ସାଡେ ପଡିଥିବ, ନିହାତି ଘର ଭିତରକୁ ପଶିଗଲେ ଗୋଟେ ଚିଡ଼ଚିଡ଼ାପଣ ମନ ଭିତରକୁ ଆସିଯାଏ, କିନ୍ତୁ ଯଦି ସବୁ ନିଟ୍ ଆଣ୍ଡ କ୍ଲିନ୍ ଥିବ ଆଉ ସବୁ ସବୁ ଯୋଉଟା ଯୋଉ ଜାଗାରେ ରହିବା କଥା ଥିବ ତାହେଲେ ଖୁସି ଲାଗେ ଭାରି,
2: ଆଉ ଗୋଟେ ଆତ୍ମବିଶ୍ୱାସ ବଢିବ
0: ନିହାତି ଭାବରେ, ସେଲ୍ଫ କନଫିଡେନ୍ସ ବଢିଯାଏ।
2: ଗୋଟେ କନଫିଡେନ୍ସ ବଢିବ।

0: ଯେ ମୁଁ ମାନେ କିଛି ଗୋଟେ କାମ କରିପାରିବି।
1: ହଁ, ମୁଁ ଗୋଟେ
0: ରାଖି ସାମ୍ନାରେ ଗୋଟେ ଜିନିଷ ଦେଖିଲେ ବହୁତ ଖୁସି ଲାଗେ।
1: ନିହାତି, ବହୁତ ସୁନ୍ଦର କଥା କହିଲେ, ୟୁନିକ୍ କଥା କହିଲେ ଆପଣ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
0: ନମସ୍କାର।
1: ନମସ୍କାର। ତେବେ ଆମର କଥାବାର୍ତ୍ତାର ସିଲସିଲା ତ ଏମିତି ଆଗକୁ ଚାଲିଥିବ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ, ସେହି ଦେଲ ତକ ପହଞ୍ଚୁଛି ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ। ଏ ପର୍ଯ୍ୟନ୍ତ କୌଣସି ବି ଗୀତ ଆପଣଙ୍କ ପାଖକୁ ପହଞ୍ଚିନି, ତେବେ ପହଞ୍ଚୁଛି ଗୋଟେ ସୁନ୍ଦର ଗୀତ ବାବୁଶାନଙ୍କ କଣ୍ଠରେ।

0: ତାପରେ ମୁଁ ଗୋଟେ କଲ୍ କଲା ଯେ ଗୋଟେ ଗଭର୍ଣ୍ଣମେଣ୍ଟ କାମରେ ଆମର ମୋତେ ନିହାତି ଦରକାର। ସେଠୁ କଣ କରିବୁ, ଆସିବୁ ଆସିବୁନି ଏମିତି ହେଇକିନି। ସେଠୁ କହି କଲ୍ ଆଉ ଜଣେ ଭଉଣୀ କଲ୍ କଲେ ଯେ କହିଲେ ନାହିଁ ଯାହା ହଉ ତମେ ଯେମିତି ହଉ ଆସିକିନି ପହଞ୍ଚ, ଆଉ ଏଇଟା ନିହାତି ଦରକାର। ସେଇଠୁ କଣ କଲୁ ଦିଦି, ଆମେ ବାହାରିଲୁ, ପୋଖରୀରୁ ବାହାରିଲୁ, ଯୋଉ ଟାଇମଟା ଲାଗେ 50 ମିନିଟ ମାନେ ଘଣ୍ଟେ ପାଖାପାଖି, ତ ଆମେ ଦିଦି ସେଇଟା ଆସିକିନି 40-30 ମିନିଟ ଭିତରେ ଆସିକି ମୁଁ ମାନେ କଟକରେ ଶିଖରପୁରରେ ପହଞ୍ଚିଲି। ପହଞ୍ଚିକି ଭଉଣୀଙ୍କୁ ଛାଡିକି ସେ ଜାଗା ଉପରେ ଘରକୁ ଆସିଲି, ମାନେ 2 ମିନିଟ ଭିତରେ ମୁଁ ସେ କାଗଜ ପତ୍ର ମାନେ ରଖିଥିଲି ସେମିତି ସାଇଡ଼କି ବେଲିକିନି, ମାନେ 2 ମିନିଟ ଭିତରେ ଯାଇକିନି ସେଠି ମୁଁ ହାଜର ହେଲି ସବୁ କାଗଜ ପତ୍ର ଧରିକିନି। ତ ଆମର ସେ ସାହି ଲୋକ ଦେଖିକି ମାନେ ଏମିତି କାଭ ଅଛନ୍ତି, ଆରେ ତମେ ବା ନଥିଲ ଯାଇଥିଲ ଭାରି, ତମେ ଏତେ ଶୀଘ୍ର ମାନେ ଆମେ ଆମ ଘରୁ ଆସିକିନି ଏତେ ଜିନିଷ ନେଇ ପହଞ୍ଚିଲୁ, ତମେ ସେଠୁ ଆସି ଏଠୁ ପହଞ୍ଚି ସବୁ ନେଇକି ଆସି ତମେ ପହଞ୍ଚି ପାରିଲ। ମାନେ ସେଇଦିନ ଦିଦି ମୋର ମାନେ ଗୋଟେ ଯେମିତି ଅନୁଭୂତି, ଯେମିତି ଗୋଟେ ଜିନିଷ ସାଇତିକି ରଖିଲେ ଯୋଉଟା କି ତମେ ଅସୁବିଧାରେ ପଡିବନି, ମୁଁ ସେଇଦିନ ମାନେ ବହୁତ ବଡ ଶିକ୍ଷା ଦିଦି ମୁଁ ପାଇଲି।
1: ଗୋଟେ ଚୁଟକିରେ ପ୍ରୋବ୍ଲେମ କିନ୍ତୁ ସଲ୍ଭ ହେଇଗଲା ଯେ ଜିନିଷଟା ଯେହେତୁ ରେଡି ହେଇକି ରଖିଥିଲେ,
0: ଯଦି ଆମେ ସାଙ୍ଗେ ସାଙ୍ଗେ ଆସି ନ ପହଞ୍ଚିଥାନ୍ତୁ ତ ଆଉ ଗୋଟେ ସେଦିନ ସେ କାମ ପାଇଁ 3 ଥର ସେ ଜାଗାକୁ ଦୌଡ଼ିବାକୁ ପଡିଥାନ୍ତା।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣ ଜିନିଷ ନିହାତି ସୁନ୍ଦର କଥାଟେ କହିଲେ,
0: ବହୁତ ବଢିଆ ଟପିକଟା ଦିଦି ରଖିଛନ୍ତି,
1: ବହୁତ ବହୁତ ଧନ୍ୟବାଦ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆଜି ଆମ ସହିତ ଯୋଡି ହେଇଛନ୍ତି, ଆଉ ଏତେ ବଢିଆ କଥାଟେ କହିଲେ ଯେ ଜିନିଷଟି ସଜାଡିକି ରଖିଥିଲେ ବୋଲି ଆପଣ ଇଜିଲି ପାଇଗଲେ। କିନ୍ତୁ ଆଉ ଗୋଟିଏ ଛୋଟିଆ ଅନୁରୋଧ ଆମ ମୋ ତରଫରୁ ସ୍ପେଶାଲି ରହିବ ଯେ ଯୋଉ 50 ମିନିଟର ବାଟକୁ 30 ମିନିଟରେ ଆସିଛନ୍ତି ସେଇ କାମ ଆଉ କରିବେନି। ବହୁତ ବହୁତ ଧନ୍ୟବାଦ। କେବଳ ସେ ଗୋଟିଏ ଅନୁରୋଧ ଯେ ସମୟ ଯେହେତୁ ହଠାତ୍ ଆପଣଙ୍କୁ କଲ୍ ଯାଇଥିଲା, ଆପଣ ବ୍ୟସ୍ତ ଭିତରେ ଆସିଛନ୍ତି, ମୁଁ ବୁଝୁଛି ଯେ ବ୍ୟସ୍ତତା ଭିତରେ ହେଇଛି ସେମିତି, କିନ୍ତୁ ସମୟ ଆମେ ଚାହିଁଲେ ଫୋନ୍ କଲେ କି ଆଉ 10-15 ମିନିଟ ବା ଅଧଘଣ୍ଟା ସମୟ ମାଗିପାରିବା, କିନ୍ତୁ ଏତେ ସ୍ପିଡ୍ରେ ଆସିବାନି। ଏଇଟା ଗୋଟେ ଛୋଟ ରିକ୍ୱେଷ୍ଟ। ଆଉ ଯୋଉ ସୁନ୍ଦର କଥା କହିଲେ, ଜିନିଷ ରଖିଥିଲେ ବୋଲି କାମଟି କରିଦେଲେ ଆଉ ଅନ୍ୟମାନେ ଆଶ୍ଚର୍ଯ୍ୟ ହେଇଛନ୍ତି, ନିହାତି ଶିଖିଥିବେ ଆପଣଙ୍କ ଠାରୁ, ସେଇଟା ବହୁତ ଭଲ କଥା। ବହୁତ ବହୁତ ଧନ୍ୟବାଦ ଆପଣ ଯୋଡ଼ିଥିବା। ୱେଲକମ୍ ୱେଲକମ୍, ନମସ୍କାର। ତେବେ ଦେଖନ୍ତୁ, ବ୍ୟସ୍ତ ଭିତରେ ଥିଲେ ମମତା ମ୍ୟାଡମ୍, କିନ୍ତୁ ତାପରେ ବି ଆସିକି ଜିନିଷପତ୍ର ରେଡି ରଖିଥିଲେ ବୋଲି ଫଟାଫଟ ଯାଇକି ପହଞ୍ଚାଇଥିଲେ, ଯାହାକୁ ଦେଖି ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହେଇଛନ୍ତି ଯେ ଏତେ ଶୀଘ୍ର କେମିତି ହେଇଗଲା। କିନ୍ତୁ ଗୋଟିଏ, ଯେହେତୁ ବ୍ୟସ୍ତତା ଭିତରେ ଆମେମାନେ ଏମିତି ହେଇଯାଏ ବେଳେବେଳେ, ସଡନ୍ଲି କିଛି କଥା ଆସେ ଆଉ ଆମେ ହଠାତ୍ ବହୁତ ସ୍ପିଡ୍ରେ ଆସୁ। ସମସ୍ତଙ୍କୁ ରିକ୍ୱେଷ୍ଟ ରହିବ, ଓଭର ସ୍ପିଡ୍ କେବେ ଡ୍ରାଇଭିଂ କରିକି ବା ସ୍ପିଡ୍ରେ ଆସିବା ପାଇଁ ଚେଷ୍ଟା କରନ୍ତୁନି। ଦରକାର ପଡ଼ିଲେ ଆମେ କିଛି ସମୟ କାହାକୁ ମାଗିପାରିବା ଫୋନ୍ କରିକି, କିନ୍ତୁ ସ୍ପିଡ୍ରେ ଆସିକି ନିଜର ଜୀବନ ଅନ୍ୟମାନଙ୍କର ଜୀବନକୁ ଆମେ କେବେ ବି ଅବହେଳା କରିବାନି, ଅସୁରକ୍ଷିତରେ ପକେଇବାନି। ବହୁତ ସୁନ୍ଦର କଥା କହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ତେବେ ନେକ୍ସଟ କଲ୍ ନେଇନେବା। ହ୍ୟାଲୋ
2: ହ୍ୟାଲୋ, ନମସ୍କାର
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର ଟପିକ ବିଷୟରେ ମୋର ତ ସବୁ ଜିନିଷ ମୁଁ ସାଇତିକି ମୋର ସାଇଜ କରିକି ରଖେ, ଏପଟେ ପଟେ ହେଇଗଲେ ମୁଁ ବିଜୁଡ଼େ ଛୁଆଙ୍କ ପୁରୁ, ତଥାପି ଛୁଆମାନେ ଶିଖିକି ମୋ ପାଖରୁ ତାଙ୍କର ତାଙ୍କ ଜିନିଷ ଯୋଉଠି ଯାହା ରଖିବା କଥା ରଖନ୍ତି।
1: ମାନେ ମାମାଙ୍କଠୁ ଶିଖିଛନ୍ତି ନା ମାମାଙ୍କ ପାଟିରେ ଡରିକି ଶିଖି ଯାଇଛନ୍ତି?
2: ମୋଠୁ ଶିଖିଛନ୍ତି, ତାପରେ ମୁଁ ପାଟି କରେ ବୋଲି ସେ ଡରିକି ବି ତାଙ୍କର ସବୁ ସାଇତିକି ରଖେ।
1: ମା ମାନଙ୍କ ଆକଟରେ ହିଁ ପିଲାମାନେ ବଢିଯାନ୍ତି ଆଉ ଗଢି ହେଇଯାନ୍ତି। ବହୁତ ସୁନ୍ଦର କାମଟେ କରିଛନ୍ତି।
2: ଆମର ଯାଇଥିଲା ପରୀକ୍ଷା ଦେବାକୁ କଟକ, ଆଉ ଆଧାର କାର୍ଡ ଟା ନେଇନଥିଲା, କିନ୍ତୁ ସେଇଥିପାଇଁ ସବୁ ଜିନିଷ ସାଇତ କରିକି ସେ ତାର ଗୋଟେ ଫାଇଲ କରିକି ରଖିଛି, ଆମର ସବୁ ଜିନିଷ କାଗଜ ପତ୍ର ଗୋଟେ ଫାଇଲରେ ରହେ ରଖିଥିଲା। ତେଣୁ ମତେ ଫୋନ କରି କହିଲା, ବୋଉ ଆଉ ଫଟୋ ଉଠେଇକି ପଠା ମୋବାଇଲରେ ଆଧାର କାର୍ଡଟା, ଆଉ ମୁଁ ସେ ସାଙ୍ଗେ ସାଙ୍ଗେ ଖୋଜିକି ପାଇଲି ଆଧାର କାର୍ଡଟା, ଫୋନ କରି ଫଟୋ ଉଠେଇ ପଠେଇଲା ଠୁ ତାକୁ ପରୀକ୍ଷା ଦେବାକୁ ଏଣ୍ଟ୍ରି କରେଇଲେ ଆଉ।
1: ଆଚ୍ଛା, ବହୁତ ସୁନ୍ଦର କାମ କରିଛନ୍ତି ଆପଣଙ୍କର ଝିଅ, ଯେ ଭୁଲ ବଶତଃ ହୁଏତ ନେଇପାରିନାହାନ୍ତି କିନ୍ତୁ ଫଟୋ ଉଠେଇକି ଆଉ ପଠେଇଲେ, ଯେହେତୁ ଠିକ ଜାଗାରେ ରଖିଥିଲେ ଆପଣଙ୍କୁ ଜଣେଇଲେ, ଆପଣ ବାହାର କରିକି ଦେଇଛନ୍ତି। ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର ଶିକ୍ଷା ପିଲାମାନଙ୍କୁ ଦେଇଛନ୍ତି, ପିଲାମାନେ ଆପଣଙ୍କଠାରୁ ଏତେ ଭଲ କଥା ଶିଖିଛନ୍ତି, ଏମିତି ଭଲ କଥା ଶିଖାନ୍ତୁ, ସେମାନେ ସବୁବେଳେ ଏମିତି ଆଗକୁ ବଢ଼ନ୍ତୁ। ବହୁତ ବହୁତ ଧନ୍ୟବାଦ, ନମସ୍କାର। ତେବେ ଆମ ପିଲାମାନେ ଆମକୁ ଦେଖିକି ଶିଖନ୍ତି, ହଁ।

0: ବାପା ମା ମାନେ ବେଳେ ବେଳେ ଆକଟ କରିବା ବି ଜରୁରୀ, କାହିଁକି ନା ଯେତେ ଶିଖିଲେ ବି ବେଳେ ବେଳେ ପିଲାମାନେ ବଦମାସି ତ କରନ୍ତି, କିନ୍ତୁ ଏଇ ଯୋଉ ସୁନ୍ଦର କଥାଟି ଜଣାପଡିଲା ଯେ ଠିକ ଜାଗାରେ ଥିଲା ବୋଲି ଗୋଟେ ଫୋନ କଲ୍ ମାଧ୍ୟମରେ ଆମର ଆଧାର କାର୍ଡ ଯାଇ ପହଞ୍ଚିଗଲା ଆଉ ଇଜିଲି ପରୀକ୍ଷା ଦେଇପାରିଲେ, ବହୁତ ସୁନ୍ଦର କଥାଟେ ମିଳିଲା। ତେବେ ନେକ୍ସଟ କଲ୍ ନେଇ ନବା, କିଏ କରିଛନ୍ତି ଆଉ କ'ଣ କହୁଛନ୍ତି? ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆଜ୍ଞା, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆଉ ଆପଣ ମତେ ସ୍ୱାଗତ କରିଥିବାରୁ।
0: ତେବେ କଣ କହିବେ ଆଜିର ଟପିକ ବିଷୟରେ?
1: ଆଜି ଟପିକ ବିଷୟରେ କହିବି ଯେ ଘର ଯଦି ଆମେ ସଜାଡି ଜାଣିବା ତାହେଲେ ସେ ଘର ସୁନ୍ଦର ଦିଶିବ। ସେମିତି ଯଦି ଆମେ ଯେକୌଣସି ଜିନିଷ ଆମେ ଯଦି ସଜାଡି ରଖିବା ତାହେଲେ ଆମକୁ ଆଉ ଖୋଜିବାକୁ ଏତେ ପଡ଼ିବନି। ସେମିତି ମୁଁ ଥରେ ବି ଭୁଲ କରିଦେଇଥିଲି, ମୋର ବ୍ୟାଙ୍କ ପାସବୁକ୍ ମୁଁ ସବୁବେଳେ ରଖେ, ମୋର ଆଟାଚ ଭିତରେ ରଖେ, କିନ୍ତୁ ସେଦିନ ମୁଁ ପଇସା ଡିପୋଜିଟ କରିକି ଆସିଲା ପରେ ମୋ ବ୍ୟାଙ୍କ ପାସବୁକ୍ଟାକୁ ମୁଁ ଗୋଟେ କଣ କହନି ଆମର ଟିଭି ଗୋଟେ ଥିଲା, ଟିଭିର ଗୋଟେ ଥିଲା, ଟିଭି ଯୋଉ ଥୁଆ ହୁଏ ଯୋଉ ଥାକ ଇଏରେ, ସେ ଟିଭି ଡ୍ରରେ ମୁଁ ରଖିଦେଇଥିଲି, କିନ୍ତୁ ତାପରେ ଆମର ମନ ନାହିଁ, ପୁଣି ଯେତେ ପଛରେ ନେକ୍ସଟ ମୋତେ ଡିପୋଜିଟ କରିବାକୁ ପଇସା ପଡ଼ିଲା, ମୁଁ ସେତେବେଳକୁ ଖୋଜିଲି ମୁଁ ଆଟାଚ ଧରି ପାଇଲିନି। ମୁଁ କହିଲି କୁଆଡେ ଗଲା କୁଆଡେ ଗଲା, ଖୋଜି ଖୋଜି ଗୋଟେ ପାଇଲିନି, ଲାଷ୍ଟକୁ ବାଧ୍ୟ ହେଇକି ଆଉ ଗୋଟେ ପାସବୁକ୍ ମୋତେ ଖୋଲିବାକୁ ପଡ଼ିଲା। କିଛି ଦିନ ପରେ ମୁଁ ଖୋଲିଲା ପରେ ମୋର ପୁଣି ଯେତେବେଳେ କଣ କାମ ପଡ଼ିଲା ଟିଭି ଡ୍ରକୁ ଉଣ୍ଡାଳି ଦେଖିଲେ ମୋର ଯେ ପୁରୁଣା ପାସବୁକ୍ଟା ମିଳିଲା, କିନ୍ତୁ ସେତେବେଳକୁ ମୁଁ ପଇସା ଖର୍ଚ୍ଚ କରିକି ଆଉ ଗୋଟେ ପାସବୁକ୍ ଡୁପ୍ଲିକେଟ୍ ପାସବୁକ୍ ବାହାର କରିଯାଇଥିଲି, କାହିଁକିନା ମୋର ଇମର୍ଜେନ୍ସି ଥିଲା ପଇସା ପୁଣି ମାନେ ଡିପୋକୁ ମାନେ ବାହାର କରିବା ମାନେ ଇଏ କରିବା ପାଇଁ ଉଦ୍ଧାର କରିବା ପାଇଁ, ସେଥିପାଇଁ ପୁଣି ନୂଆ ଖୋଲିଥିଲି, କିନ୍ତୁ ଦେଖିଲାକୁ ପୁଣି ପଛରେ ଯୋଉ ପାସବୁକ୍ଟା ପାଇଲି ସେଟା ଆଉ କିଛି ଲାଭ ହେଲାନି, କାରଣ ସେଟା ବେକାର ହେଇଗଲା।
0: ଆଚ୍ଛା, ତାମାନେ ସେଥିପାଇଁ ଅର୍ଥହାନି ବି ଆପଣଙ୍କୁ ସହିବାକୁ ପଡିଛି?
1: ଅର୍ଥହାନି ବି ସହିବାକୁ ପଡିଲା, ଆଉ ମୁଁ ନିଜକୁ ବି ନିଜ ଦୋଷ ଦେଲି, ମୁଁ କାହିଁକି ସେ ଟିଭି ଡ୍ରରେ ମୁଁ ରଖିଦେଲି ମୋ ପାସବୁକ୍ଟା, ମୁଁ ଆଟାଚରେ ନ ରଖିଲି, ସେଇଟା ମୋର ବଡ ଭୁଲ, ମଧ୍ୟ ମୁଁ ନିଜକୁ ପଶ୍ଚାତାପ ଅନୁତାପ କଲି।
0: ଆଉ ପରବର୍ତ୍ତୀ ସମୟରେ ବି ଏ କାମ ଆଉ କେବେ ବି କରିନଥିବେ?
1: ନା, ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ ପାସବୁକ୍ ନଉଛି ବ୍ୟାଙ୍କ ଡିପୋଜିଟ୍ କରିବା ପାଇଁ, ଫଟାଫଟ ଆଣିକି ସେଇ ମୋର ଆଟାଚରେ ରଖିଦେଉଛି, ମୋ ଆଟାଚରେ ସବୁ LIC କାଗଜପତ୍ର, ମୋ ବ୍ୟାଙ୍କ କାଗଜପତ୍ର, ଆକାଶବାଣୀର ଯେତିକ ସବୁ ସୃଜନୀ ଗପ ହରିକା ପଡ଼ିବାକୁ ଯାଇଥିଲି, କଣ୍ଟ୍ରାକ୍ଟର ଲେଟର ଆଉ ଚେକ୍ ସବୁ ସବୁ ଆଟାଚରେ ରଖିଛି।
0: ନିହାତି ଭାବରେ, ଯେ ଗୋଟେ ଭୁଲରୁ ଆପଣ ଶିଖି ଯାଇଛନ୍ତି, ଏତେ ସୁନ୍ଦର କଥା, ଭୁଲ କଲେ ହିଁ ସମସ୍ତେ ଶିଖନ୍ତି, ବହୁତ ବହୁତ ଧନ୍ୟବାଦ।
1: ପ୍ରାଇଭେଟ ଏଫ୍ଏମ୍ ରେ ସବୁ ପ୍ରାଇଜ ପାଇଛି, ରେଡିଓ ଚକୋଲେଟ, ରେଡ୍ ଏଫ୍ଏମ୍, ବିଗ୍ ଏଫ୍ଏମ୍ ରୁ ସବୁ ପ୍ରାଇଜ ମଧ୍ୟ ଆଟାଚରେ ମୁଁ ରଖିଛି, ସାଇତିକି ଆଉ ଆକାଶବାଣୀ ଯେତିକ ସବୁ ପ୍ରାଇଜ ପାଇଥିଲି ତାକୁ ମଧ୍ୟ ଆଟାଚରେ ରଖିଛି।
0: ବହୁତ ସୁନ୍ଦର କଥା, ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର। ତେବେ ଏମିତି ଆମର ଛୋଟ ମୋଟ ଅସାବଧାନତା ପାଇଁ ବେଳେବେଳେ ଆମେ ବଡ଼ ବଡ଼ କ୍ଷତି ବି ସହିଯାଇଥାଉ ନିଜକୁ ଦୋଷ ଦେଇ। ହ୍ୟାଲୋ,
2: ହ୍ୟାଲୋ ଜ୍ୟୋତିପା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଠଗଡ଼ରୁ କହୁଥିଲି, ସରତା ସାହୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଥ୍ୟାଙ୍କ ୟୁ ଦିଦି।
0: କଣ କହିବେ ଆଜିର ଟପିକ ବିଷୟରେ?
2: ଟପିକ ତ ମୋ ଭଲ ବଢିଆ ଟପିକ ରଖିଛନ୍ତି ନା,
0: ବହୁତ ବହୁତ ଧନ୍ୟବାଦ, ବଢିଆ ଟପିକ ଆପଣ ବୁଝିଛନ୍ତି, ତେବେ କୁହନ୍ତୁ କଣ କହିବେ।
2: ମୁଁ ମୋ ଡ୍ରେସ ପତ୍ର ସହ ଆଜି କୋଉଠି ମାନେ ଯୋଉ ଦିନ ଯୋଉଟା ପିନ୍ଧିବି ସେଇଟା ମୁଁ ସାଇତିକି ରଖିଦେବି, ସାଙ୍ଗେ ସାଙ୍ଗେ ଧରିବି, ସାଙ୍ଗେ ସାଙ୍ଗେ ପିନ୍ଧିବି।
0: ଆଚ୍ଛା,
2: ଆଉ ବାସନ କୁସନ ଠୁ ଧରିକି ଯେକୌଣସି ଜିନିଷ ହେଲା ସାବୁନ ତେଲ ସବୁ
0: ନାଇଁ ନାଇଁ ସେସବୁ ବି ସାଇତି ରଖିବା ଦରକାର ନା, ସେସବୁ ତ ଏଣେ ତେଣେ ପକେଇବା କଥା ନୁହଁ, ସୁନ୍ଦର କଥା କହୁଛନ୍ତି। ଯୋଉଠି ଯାହା ରଖିବା କଥା ସେଇଠି ସେଇଟାକୁ ସଜାଡିକି ରଖନ୍ତି,
2: ବୋଉର ମେଡିସିନ ବି ସାଙ୍ଗେ ସାଙ୍ଗେ ଧରିବି ମାନେ ଏଇଟା ଖାଇବ ମାନେ ଏଇଟା ସାଙ୍ଗେ ସାଙ୍ଗେ ଦେବି।
0: ଯା ହଉ, ବହୁତ ସୁନ୍ଦର, ଏତେ ସୁନ୍ଦର ଯତ୍ନ ନଉଛନ୍ତି,
2: ସବୁ ମୁଁ ସଜାଡିକି ରଖେ, ଝାଟୁଆ ଯୋଉଠି ପକେଇବା କଥା ପକେଇବି, ଖୋଜିବାକୁ ପଡିବନି।
0: ଆଚ୍ଛା, ବହୁତ ସୁନ୍ଦର, ବହୁତ ବହୁତ ଧନ୍ୟବାଦ, ନିଜର ଜିନିଷ ଏତେ ସୁନ୍ଦର ଭାବରେ ସାଇତିକି ରଖୁଛନ୍ତି ଆଉ ଫଟାଫଟ କାମ ସବୁ କରୁଛନ୍ତି, ମାଙ୍କର ଯତ୍ନ ନେଉଛନ୍ତି ସେଇ ଦାୟିତ୍ୱବୋଧ ଭିତରେ, ବହୁତ ବହୁତ ଧନ୍ୟବାଦ।
2: ଆଜ୍ଞା।
0: ରହୁଛି ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ଆପଣ ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ ଥରେ କଣ କରୁଛି ମୋବାଇଲଟାକୁ ମାନେ କେତେବେଳେ ମୁଁ ସବୁବେଳେ ଗୋଟେ ଜାଗାରେ ରଖେ କଣ କରୁଛି ମୋବାଇଲଟାକୁ କେତେବେଳେ ଛୁଇଁଛି ଗଡ୍ରେଜରେ ଗଡ୍ରେଜରେ ରଖୁଛି ଆଉ ଏମିତି ମୋର ଟିକେ ଭୁଲ ମନ ଅଛି ମାନେ ଆଗରୁ ଯୋଗୁଁ ସବୁ ଜିନିଷ ମୁଁ ସାଇଟିକି ରଖେ କିନ୍ତୁ ସେଦିନ କଣ ହେଇଛି ମାନେ ମୋବାଇଲଟାକୁ ରଖିଦେଇଛି ଗଡ୍ରେଜ ସାଇଟ୍ ରଖିଦେଇଛି ତାପରେ ଖୋଜିର ଜମା ପାଉନି ଏମିତି ରଖିଦେଲି ଆଉ ଟେବୁଲ ଡ୍ର ଭିତରେ ଟେବୁଲ ଆମର ରଖିବେ ଟେବୁଲ ଡ୍ରରେ ମୁଁ ରଖେ ତମେ ଖୋଜିଲି ଖୋଜିଲି କୋଉଠି ପାଇଲିନି ଯଦି କଣ ହଜିଯିବ ବି ବହୁତ ଖରାପ କାହିଁକିନା ଆକାଉଣ୍ଟ ବାଲା ଯେତେବେଳେ ଫୋନ କରିବେ କି ମେସେଜ ମେସେଜ ଆଉ ଛାଡି ପାରିବନି ଯଦି କିଏ ନେଇଯାଇଛି ତ ମୁଁ ମନେ ମନେ ଏଇଆ ଭାବିକି ଅନ୍ୟ ମୋବାଇଲ କି ଲଗେଇଦେଲି ଆଉ ଦେଖିଲା ମୋବାଇଲ ମୋର ଘରେ ଅଛି ପୁରୀ ସେଇ ଲକେଟ ଭିତରେ ଅଛି
0: ଆଚ୍ଛା ତାହେଲେ ଟିକେ ଅସାବଧାନତା ଯୋଗୁଁ ଏମିତି ହେଇଯାଇଛି ଆଉ
1: ଆପଣଙ୍କୁ ବି ଧନ୍ୟବାଦ ସୁନ୍ଦର ସୁନ୍ଦର ଟ୍ରାଫିକ ରଖିଥିବାରୁ
0: ବହୁତ ବହୁତ ଧନ୍ୟବାଦ ବେଳେବେଳେ ଛୋଟ ମୋଟ ଅସାବଧାନତା ଯୋଗୁଁ ବି ଆମେ ଏମିତି ଅସୁବିଧାରେ ପଡ଼ିଯାଉ ଆଉ ଭାରି ବ୍ୟସ୍ତ ବିବ୍ରତ ହେଇଯାଉ ତେଣୁ ଏଥିପାଇଁ ନିଜେ ଟିକେ ଧୈର୍ଯ୍ୟ ଧରିବା ଦରକାର ଯେମିତି ଧୈର୍ଯ୍ୟ ଧରି ଆମର ସୁନିତା ଭଉଣୀ କଲ୍ କଲେ ଅନ୍ୟ ଗୋଟିଏ ନମ୍ବରରୁ ଏବଂ ନିଜ ଫୋନ୍କୁ ନିଜ ଗଡ୍ରେଜ୍ ଭିତରୁ ହିଁ ଉଦ୍ଧାର କଲେ ତେବେ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କଥା ପାଇଁ ନେକ୍ସଟ କଲ୍ ନେଇନବା ହ୍ୟାଲୋ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଧନ୍ୟବାଦ
0: କଣ କହିବେ ଆଜିର ଟପିକ ବିଷୟରେ
2: ମୁଁ ମୋର ନିଜ ଜିନିଷ ଦରକାରୀ ଜିନିଷ ସବୁ ସାଇତିକି ରଖେ ନିଜର ବ୍ୟାଙ୍କ ପାସବୁକ୍ କୋଉଠି ଆଧାର କାର୍ଡ କୋଉଠି ଏଟିଏମ୍ କାର୍ଡ କୋଉଠି ସବୁ ଜିନିଷ ମୁଁ ମୋର ସାଇତିକି ରଖେ ମୁଁ ଅବ୍ୟବସ୍ଥା ଅବସ୍ଥାରେ କୌଣସି ଜିନିଷ ଅସଜଣା ଭାବରେ ରଖେ ନାହିଁ ଆଉ ମୁଁ ଯେତେବେଳେ ଯାହା ଚାହେଁ ମୋର ମିଳିଯାଏ ଆଉ
0: ବହୁତ ସୁନ୍ଦର ଯେହେତୁ ସଜାଡ଼ି ରଖନ୍ତି ସହଜରେ ପାଇଯାନ୍ତି ଅବ୍ୟବସ୍ଥା ଭିତରେ ଆମେ ବିଲକୁଲ ବି କିଛି ଜିନିଷ ରଖିବା ଉଚିତ ନୁହେଁ ବହୁତ ସୁନ୍ଦର କଥା କହିଲେ ବହୁତ ବହୁତ ଧନ୍ୟବାଦ
2: ଧନ୍ୟବାଦ
0: ତେବେ ସବୁ ଜିନିଷକୁ ଆମେ ବ୍ୟବସ୍ଥିତ ଭାବରେ ରଖିବା ନିହାତି ଦରକାର ଘର ଭିତରେ ପ୍ରତିଟି ଜିନିଷ ଯଦି ଯେଉଁ ଜାଗାରେ ରହିବା ଦରକାର ଯଦି ସେହିସବୁ ଜାଗାରେ ଥିବ ଘର ତ ସୁନ୍ଦର ଦେଖାଯିବ ଆମେମାନେ ବି ସୁବିଧାରେ ସବୁ କାମ କରିପାରିବା ହ୍ୟାଲୋ
3: ହ୍ୟାଲୋ ମୁଁ ପ୍ରକାଶ ଚନ୍ଦ୍ର ସାହୁ ଭୁବନେଶ୍ୱର ସାଲିଆସରୁ କହୁଛି ଦିଦି ନମସ୍କାର ଦିଦି
0: ନମସ୍କାର କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
3: ବହୁତ ନମସ୍କାର ଦିଦି ଆପଣ ପ୍ରୋଗ୍ରାମ କରୁଛନ୍ତି ବହୁତ ଭଲ ଲାଗୁଛି
0: ବହୁତ ବହୁତ ଧନ୍ୟବାଦ ଆପଣ କାର୍ଯ୍ୟକ୍ରମ ସବୁ ଶୁଣନ୍ତି
3: ଆଜ୍ଞା ସବୁବେଳେ ଦୋକାନ ମୁଁ ବସିକି ଶୁଣେ ଦିଦି
0: ଆଚ୍ଛା ଆପଣଙ୍କର କୋଉ ଦୋକାନ
3: ଆମର ଦେଖ ଦରକାର କାଗଜ ପତ୍ର ହେଲା ଦଣ୍ଡିର ରିନ୍ୟୁ କରାହଉଛି ତା କାଗଜ ପତ୍ର ତାପରେ ବିଏମ୍ସି ତରଫରୁ ବର୍ଷକୁ ଟ୍ୟାକ୍ସ ଦିଆହଉଛି ତା କାଗଜ ପତ୍ର ମୋ କାଗଜ ପତ୍ର ସବୁ ଗୋଟେ ଜାଗାରେ ରଖାହଉଛି ମିସେସ ର କାଗଜ ପତ୍ର ଗୋଟେ ଜାଗାରେ ରଖାହଉଛି ଆଉ ପିଲା ଦିଟା କଲେଜ ପଢୁଛନ୍ତି ଜେଜା ଜେଜା କାଗଜ ପତ୍ର ମୁଁ କହିଦେଇଛି ଗୋଟେ ପ୍ଲାଷ୍ଟିକ ର ବହି ପୁଣି ଆଣିବ ନିଜ ନିଜ ଜିନିଷ ନିଜ ପାଖରେ ରଖିବ କାହିଁକି ନା ମୁଁ ଦୋକାନଦାରୀ ହାଉଳାରେ ସବୁବେଳେ ରହୁଛି ଆଉ ତମେ ଜିନିଷ ପତ୍ର ଟିକେ ଯତ୍ନ କରିକି ରଖିବ ଯେତେବେଳେ ଯାହା ଦରକାର ପଡିବ ମୁଁ ଯାହା କହିମି ତମେ ବାହାର କରିକି ଦବ
0: ଆଚ୍ଛା ଜେଜା ଫାଇଲରେ ଜେଜାର ଜିନିଷ ଯତ୍ନର ସହକାରେ ରଖିଛନ୍ତି
3: ରଖିବେ ସଜାଡ଼ିକି ଆଜ୍ଞା
0: ବହୁତ ସୁନ୍ଦର କଥା ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି ପିଲାମାନଙ୍କୁ ବି ଶିଖେଇଛନ୍ତି ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ
3: ନମସ୍କାର ଦିଦି
0: ନମସ୍କାର

0: ଦେଖନ୍ତୁ ଆମ ପିଲାମାନଙ୍କୁ ଆମେ ଶିଖେଇବା ତ ଜରୁରୀ, ଆଉ ସେଥିପାଇଁ ଆଗକୁ ପଦକ୍ଷେପ ନେବା, ଆମେ ସେମାନଙ୍କୁ ହେଲ୍ପ ବି କରିବା ନିହାତି ଦରକାର, ଯେ ସେମାନେ କେମିତି ନିଜ ଜିନିଷକୁ ନିଜ ଦାୟିତ୍ୱରେ ରଖିପାରିବେ ଆଉ ଆବଶ୍ୟକ ସମୟରେ ସେସବୁକୁ ଉଚିତ କାମରେ ବି ଲଗେଇ ପାରିବେ। ତେବେ ନେକ୍ସଟ କଲ୍ କିଏ କରିଛନ୍ତି, କଥା ହେବା। ହ୍ୟାଲୋ,
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାଡାମ, ଆମର ଯୋଉ ନିତ୍ୟ ବ୍ୟବହାର୍ଯ୍ୟ ଅତି ଜରୁରୀ ଜିନିଷ ଗୁଡିକ ନିହାତି ଆମେ ସଜେଇକି ଲକ୍ କରି ରଖିବା ନିହାତି ଦରକାର, ଯେପରିକି ଆମର ବ୍ୟାଙ୍କ ର ପାସବୁକ୍ ହଉ ବା ଏଟିଏମ୍ କାର୍ଡ, ଆମର ଯୋଉ ସର୍ଭିସ କରୁଛେ ଯୋଉ ଆମର ସାର୍ଟିଫିକେଟ, ସର୍ଭିସ ବୁକ୍ ଆଉ ଅନ୍ୟାନ୍ୟ ଯାହା ସବୁ ବଣ୍ଡ ଅଛି, LIC ବଣ୍ଡ ହଉ କି PLI ବଣ୍ଡ, ଏଗୁଡିକ ସବୁ ଆମେ ଜାଗ୍ରତ ରଖିଥିଲେ ଯେତେବେଳେ ଦରକାର ପଡିବ ଆମକୁ ଆଉ କିଛି ଅସୁବିଧା ହବନି।
0: ନିହାତି ଭାବରେ ଆମେ ସବୁଠି ପ୍ରତ୍ୟେକଟି ଡକ୍ୟୁମେଣ୍ଟସ ଯାହା ଆମର ରହିଛି, ଯାହା ସବୁ ଦରକାରୀ ଜିନିଷ, ସେ ସବୁକୁ ସଜାଡ଼ିକି ରଖିବା ନିହାତି ଦରକାର, ଯେମିତି ଆବଶ୍ୟକ ସମୟରେ ଆମକୁ ସେଥିପାଇଁ ଅଲଗା ପଇସା ଖର୍ଚ୍ଚ କରିବାକୁ ନ ପଡୁ ବା ଆମେ ସମୟ ନଷ୍ଟ ନ କରୁ ଆଉ ସହଜରେ ପାଇଯାଉ ସବୁ ଜିନିଷ। ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ। ନମସ୍କାର। ଦେଖନ୍ତୁ, ଆଜିକାଲି ଆମ ସମସ୍ତଙ୍କ ପାଖରେ କିଛି ନା କିଛି ଡକ୍ୟୁମେଣ୍ଟସ ରହିଛି। ତେବେ ସେ କିଛି ସେଭିଂସର ଡକ୍ୟୁମେଣ୍ଟସ ହେଇଥାଉ ବା କିଛି ବ୍ୟାଙ୍କର ପାସବୁକ୍ ହେଇଥାଉ, ନହେଲେ ନିଜର ଆଇଡେଣ୍ଟିଟି କାର୍ଡସ୍ କିଛି ହେଇଥାଉ, ନିଜର କ୍ୱାଲିଫିକେସନ ସର୍ଟିଫିକେଟ୍ ହେଇଥାଉ, ଏସବୁକୁ ବି ଆମେମାନେ ଯତ୍ନର ସହକାରେ ରଖିଥାଉ ନିହାତି ଭାବରେ। କିନ୍ତୁ ଘରର ଆଉ ଯାହା ବି ଜିନିଷ ରହିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ତାକୁ ବି ଆମେ ସଜାଡ଼ିକି ରଖିବା ନିହାତି ଦରକାର, ଯେମିତିକି ଆମର ପ୍ରତିଦିନର ଜୀବନଚର୍ଯ୍ୟା ଯାହା ରହିଛି ସେଥିରେ ବି କିଛି ଅସୁବିଧା ନ ଆସିଲେ ବହୁତ ଭଲ। ହ୍ୟାଲୋ,
2: ହ୍ୟାଲୋ, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର, ଜଗତସିଂହପୁର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା,
0: କଣ କହିବେ ଆଜିର ଟପିକ ବିଷୟରେ?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଏମିତି ତ ମୁଁ ତ ଆକ୍ଚୁଆଲି କଥା, ମୁଁ ହଉଛି ଭୁଲା ଲୋକ, ଭୁଲା ମନ। ମୁଁ ଯାଇଥିବି ଯୋଉଠି ଗାଡିରେ ଚାବି ଲାଗିଥିବ ଲାଗିଥିବ, ମୁଁ ତ ବହୁତ ମୋବାଇଲ ଯୋଉଠି ବସିଛି ମୋବାଇଲ ଛାଡ଼ି ଦେଇ ପଳେଇ ଆସେ, ବର୍ଷା ଦିନେ ଛତା ଛାଡ଼ି ଦେଇ ପଳେଇ ଆସେ। ଥରେ ଭାଣିଜୀକି ନେଇକି ଯାଇଥିଲି ମକର ଯାତ୍ରା ବୁଲିବାକୁ, ତାକୁ ଛାଡ଼ି ଦେଇକି ମୁଁ ଆସି ଘରେ ମାରିଲେଣି।
0: ଆଜ୍ଞା,
2: ପୁରା ଭୁଲା ଲୋକ ଆଉ।
0: ହେ ଭଗବାନ, ଭାଣିଜୀ କାନ୍ଦି ନାହାନ୍ତି?
2: ହଁ, ଛୋଟ ଝିଅ, ପୁଣି ସେଉଠୁ ଗଲି, ସେଠି ଆଉଟପୋଷ୍ଟ ହେଇଥିଲା, ଥାନାବାଲା ଫୋନ କଲେ, ସେ ତ କାନ୍ଦି ତାକୁ ରଖିଥିଲେ, ମତେ ପଛରେ ଦେଲେ, ମୁଁ ଭାରି ଘରେ ମତେ ଗାଳି ଦିଅନି, ମୋ ସାଙ୍ଗରେ କେହି କାହାକୁ ପଠାନ୍ତିନି।
0: ଭଗବାନ, ଆପଣ ଯଦି ଏମିତି ମେଳା ଯାତ୍ରାରେ ପିଲାଙ୍କୁ ଛାଡି ଦେଇ ଆସିବେ, ଆପଣଙ୍କ ସହିତ କେମିତି ଛାଡିବେ?
2: ଆଉ ଗୋଟେ କଥା ହଉଛି କଣ, ଆପଣ ଯୋଉ କହିଲେ କଣ ରଖିବେ, ମୁଁ ବହୁତ ଜିନିଷ ହଜେଇ ଦିଏ, କାରଣ ମୁଁ ଦେଖୁଛି ଆକ୍ଚୁଆଲି ମୁଁ ବହୁତ ବହି ସବୁ ବୁକ୍ ଫେୟାରୁ ଆଣେ, ଆଉ ସାଇତିକି ରଖିଥିଲି ଆଜ୍ଞା, ଚରା ହୋଇ ଖାଇଗଲେ, ଶହେ ଖଣ୍ଡ ବହି ସଫା କରିଦେଲେ, ଆଉ ସାର୍ଟ ପ୍ୟାଣ୍ଟ ରଖିଲା ତାକୁ ଅସରପା ଖାଇ କଣା କରିଦଉଛନ୍ତି, ପଇସା ରଖିଲା ତ ଚୋରି ହେଇଯାଉଛି, ଆଉ କଣ କରିବି?
0: ନାଇଁ ନାଇଁ, ଯତ୍ନରେ ରଖିଲେ ଏତେ ଆପଣ ଏତେ ଭୁଲି ଯାଉଛନ୍ତି ତ ସବୁ କଥା କହୁଛନ୍ତି?
2: ନାଇଁ ନାଇଁ, ପଇସା ଦରକାର ହେଲା କାର ସାନ ଭାଇର କି କାର ସେ ନେଇଗଲା ପକେଟ ଖର୍ଚ୍ଚ କରିବାକୁ, ଆଉ ମୁଁ କଣ କରିବି, ନିଜ ଭାଇଟା ତ ଆଉ।
0: ନାଇଁ, ସେଇଟା କିଛି ବଡ କଥା ନୁହେଁ, ଆପଣ ସେ ସବୁ କଥା ଭୁଲି ଯାଉଛନ୍ତି, ଆଉ ସେଥିପାଇଁ ଯେମିତି ଭାଣିଜୀକୁ
2: ଭୁଲି ଯାଉଥିଲି ଭଉଣୀ ବହୁତ ଦିନ ହେଲାଣି। ଆଉ ଆକ୍ଚୁଆଲି କଥା ହଉଛି ଆମେ ତ ଅନମ୍ୟାରେଡ୍ ଅଛୁ ନା, ବିହା ତ ନାହିଁ, କିଏ ଗୋଟେ ବିଶେଷ ଅଛି ଯେ ସଜାଡ଼ି ଦବ କି କରିଦବ, କଣ କରିବା, ଏମିତି ଭୁଲା ମନ ଧୀରେ ଧୀରେ ପରିବର୍ତ୍ତନ ଆଡୁ ଗତି କରୁଛି।
0: ନାଇଁ ନାଇଁ, ନିହାତି ଭାବରେ ନିଜେ ଟିକେ କନସେନ୍ଟ୍ରେଟ କରନ୍ତୁ, ଯେ ପ୍ରତିଟି ଜିନିଷକୁ ଟିକେ ଯତ୍ନ ନିଅନ୍ତୁ, ଆଉ ବାକି ଏମିତି ଆଉ ଭାଣିଜୀକୁ ଛାଡିକି ଆସିବେନି,
2: ଏଟା ଭୁଲ ଥରେ ହେଇଯାଇଛି। ଏବେକାର ନୁହଁ, 8-10 ବର୍ଷ ତଳ କଥା,
0: ଯାହା ବି ସେ ସମୟଟା
2: ମନେ ପଡିଗଲା,
0: ସେ ସମୟଟା କେତେ ଭୟ ଲାଗିଥିବ ଭାବିଲେ ଛାଡି ଦେଇକି ପଳେଇ ଆସୁଛନ୍ତି।
2: ମୋର ମନେ ନାହିଁ, ମୁଁ ସାଙ୍ଗରେ ନେଇଯାଇଛି, ରାବଣ ପୋଡି ହଉଛି, ଆଉ ସେଇ ଯୋଉ ଆପଣଙ୍କର ଯୋଉ ଦୁର୍ଗା ପୂଜା ସମୟଟା ପାଣ ପାଣ ଫୁଟିଲା, ଚାଟ ଫାଟ ଖାଇଲି, ମୁଁ ସିଧା ଅନ୍ୟ ଜଣେ ଭାଇ ସାଙ୍ଗ ଡାକିଲା, ମୁଁ ତାକୁ ସାଙ୍ଗ ଗାଡିରେ ଧରି ପଳେଇ ଆଇଲି ଘରକୁ ଆଉ।
0: ହେ ଭଗବାନ, ହଉ ଯାହା ବି ହଉ, କିନ୍ତୁ ଆଉ ଆଗକୁ ଏମିତି କାମ କରିବେନି, ନିଜର ଜିନିଷ ପ୍ରତି ନିଜେ ଟିକେ ଯତ୍ନବାନ ହେବେ।
2: ଆଜ୍ଞା ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ,
2: ରହିଲି ଭଉଣୀ, ଜୟ ଜଗନ୍ନାଥ,
0: ଜୟ ଶ୍ରୀ ଜଗନ୍ନାଥ। କଣ ଆଉ କହିବା, ବେଳେବେଳେ ତ ଏମିତି ଅସୁବିଧା।

ହେଇଯାଏ, ଆଉ ସମସ୍ତଙ୍କର ଯେହେତୁ ସମାନ ମନୋବୃତ୍ତି ସବୁବେଳେ ସମାନ ନଥାଏ, ବେଳେବେଳେ ଆମେମାନେ ସମସ୍ତଙ୍କର ପ୍ରକୃତି ବି ସମାନ ନଥାଏ, ଯେମିତି ଆମର ରାଜେଶ ଭାଇନା କହିଲେ ଯେ ସେ ବହୁତ ଜିନିଷ ଭୁଲି ଯାଆନ୍ତି, ଆଉ ଏବେ ଧୀରେ ଧୀରେ ସେଥିପ୍ରତି ସେ ଯତ୍ନବାନ ହେଲେଣି, ଆଉ ଏସବୁ କାମ ଧୀରେ ଧୀରେ ତାଙ୍କର କମିଗଲାଣି। ତେବେ ବହୁତ ବହୁତ ଧନ୍ୟବାଦ, ଆପଣ ନିଜର ଜିନିଷ ପ୍ରତି ଧୀରେ ଧୀରେ ଯତ୍ନ ନେବା ଶିଖୁଛନ୍ତି। ତେବେ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି, କଥା ହେଇଯିବା।

0: हेलो हेलो मन
1: कम बचन ध्यान जला वे सोई अमित जीवन फल पावे। नमस्कार आज्ञा
0: शुभ संध्या। नमस्कार किए कहते कौट कहते
1: प्रशांत कहते राजंश कटक रु
0: कार्यक्रम को बहुत बहुत स्वागत।
1: धन्यवाद मैम।
0: कौन कहिबे आज टॉपिक विषय रे
1: मैम गोटे छोटिया उदाहरण अच्छे आप टॉपिक उपरे
0: आज्ञा।
1: गोटे बजार रे गोटे पर हाट रे 200 लोक था आ गोटे आर्मी कैंप रे 2000 लोक था कोलाहल कौट अधिका हुए
0: हाट बजार रे
1: सबुठ मूल जिनस अनुशासन आमे जदि आम बापा मां को देखिथिबा त आमे सेई गोटा सेई माध्यम रे ही देई गति करिबा
0: निहाति निहाति आमे मूलर त
1: ना देखिथिबा त आम भीतर त नाही त आम पिला माने आमन कोन सिखिबे
0: कोन सिखिबे
1: एटा अछि वास्तवता
0: निहाति निहाति आमर मूलर भी सेई कथा चलले ना बापा मां माने
1: देखि जे एमिति लोकन को संस्पर्श रे आसी छी खाली टिके गोटे करेक्शन कर देबा पई तांको पेन ता सेउट उठै कि पुनी सेटा करेक्शन करि पुनी सेंटी थोइ देबे से लोक आसिला परे ସେ ସାଙ୍ଗେ ସାଙ୍ଗେ ଧରିନିଅନ୍ତି ମୋ ପେନ୍ କାଇଁ ଛୁଇଁଥିଲ ତମ ବାବୁଙ୍କୁ କହୁନ ତମକୁ ପେନ୍ ପ୍ୟାକେଟ କିଣିକି ଦେବେ ଯଦି ଛୁଇଁଲ ଯେମିତି ଥିଲା ସେମିତି ରଖିଲନି।
0: ଆଚ୍ଛା ମାନେ ଓଭର ପ୍ରୋଟେକ୍ଟିଭ ନିଜର ଜିନିଷକୁ ନେଇ।
1: ହ୍ୟାଲୋ
0: ହଁ କୁହନ୍ତୁ।
1: ଆଉ ମ୍ୟାମ ମୁଁ ଦେଖିଛି ଯେ ମାନେ ମୁଁ ଆମ ଘରେ ବି ଦେଖିଛି ଯେ ଚପଲ ଯୋଉ ଦୁଆରରେ ଦୁଆର ଓହ୍ଲେଇ ଦିଅନ୍ତି ଏମିତି ଫୋପାଡି ଫୁଟି ଓଲଟା ମଲଟା ଏମିତି ସବୁ ହିସାବରେ ପଡିଥାଏ ମୁଁ ସବୁକୁ ଉଠେଇକି ସାଇଜ କରି ଏବଂ ମୁଁ ସବୁ ସାଇଜ କରିଦେଲା ଇଏ କରିଦେଲା ପରେ ଗୋଟେ ସୁନ୍ଦର ପରିବେଶ ସୃଷ୍ଟି ଏବଂ ଦେଖିବାକୁ ବି ଭଲ ଲାଗେ ଏବଂ ଗୋଟେ ମନରେ ଗୋଟେ ଗୋଟେ ଶାନ୍ତି ଆସେ।
0: ନିହାତି ଭାବରେ ସୁନ୍ଦର କଥା କହିଲେ
1: କଣ ହବ ପରିବେଶ ତ ବର୍ତ୍ତମାନ ତ ମାନେ ଆମେ ନିଜେ ଠିକ ହେଲେ କଣ ହବ ଅନ୍ୟମାନଙ୍କ ତ ଆମେ ସେ ରାସ୍ତାରେ କହିଲେ ତାଙ୍କୁ ଟିକେ ନାକୁ ମାନେ ଖରାପ ଲାଗୁଛି ତେଣୁ ଆମେ ନିଜେ କରିଦେବା ଯେତିକି ଦିନ ଅଛେ ଆମେ ନିଜେ ସେମିତି କରିକି ହିଁ ଆମେ ତା ଦେହରେ ସନ୍ତୁଷ୍ଟି ପାଇବା
0: ନିହାତି ନିଜେ ବି କରିନବାଟା ବହୁତ ଭଲ କଥା ବହୁତ ସୁନ୍ଦର କଥା କହିଲେ ବହୁତ ବହୁତ ଧନ୍ୟବାଦ। ତେବେ ଆମର ଶ୍ରୋତାମାନେ ବହୁ ସଂଖ୍ୟାରେ ଯୋଡ଼ି ହେଲେ ଆମ ସହିତ ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଯେ ନିଜର ଜିନିଷକୁ ସବୁବେଳେ ସଜାଡ଼ିକି ରଖିବା ଦରକାର ସାଇତିକି ରଖିବା ଦରକାର। ବେଳେବେଳେ ଆମେ ବହୁ ଯତ୍ନରେ ବହୁ ଜିନିଷ ରଖିଦେଇଥାଉ କିନ୍ତୁ ଆବଶ୍ୟକ ସମୟରେ ସେସବୁ ଜିନିଷ ମିଳେନି ତେଣୁ ଆମେ ସାବଧାନ ରହିବା ଯେଉଁ ଜିନିଷଟି ଯେଉଁଠି ରଖିବା ଦରକାର ବା ଯେଉଁ ଜିନିଷ ପାଇଁ ଆମେ ଯେଉଁ ଜାଗା ସ୍ପେସିଫିକ୍ ଆମେ ତିଆରି କରିଛେ ବା ମନସ୍ଥ କରିଛେ ଯେ ମୁଁ ବହିପତ୍ର ଏଇଠି ରଖିବି ମୋର ଡକ୍ୟୁମେଣ୍ଟ ସେଇଠି ରଖିବି ମୋର ଘରର ରୋଷେଇ ଜିନିଷ ରୋଷେଇ ଘରେ ରଖିବି ସେହି ହିସାବରେ ଆମେ ସବୁ ଜିନିଷ ଯଦି ସଜାଡ଼ିକି ରଖିବା ତାହେଲେ ନିହାତି ଭାବରେ ଆମେ ଅସୁବିଧାରେ ପଡ଼ିବାନି। ବେଳେବେଳେ ଏମିତି ଯିବା ଆସିବା ସମୟରେ ଟ୍ରେନ୍ ଟିକେଟ୍ ହେଲା ବା ଅନ୍ୟ କୌଣସି ଦରକାରୀ ଜିନିଷ ହେଲା ଆମ ପାଖରେ ହିଁ ଥାଏ କିନ୍ତୁ କୋଉଠି ରଖିଥାଉ ତାକୁ ଭୁଲିଯାଉ ଆଉ ବହୁ ଅସୁବିଧାରେ ବି ପଡ଼ିଯାଉ। ତେବେ ଏମିତି ଅସୁବିଧା ଆମମାନଙ୍କ ଭିତରେ ନ ଆସୁ ନିଜର ପ୍ରତ୍ୟେକଟି ଜିନିଷକୁ ସଜାଡ଼ିକି ରଖନ୍ତୁ ସାଇତିକି ରଖନ୍ତୁ ସବୁବେଳେ ବିନ୍ଦାସ ରୁହନ୍ତୁ ସମୟର ସଦୁପଯୋଗ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯେଉଁମାନେ ଯୋଡ଼ି ହେଲେ ସୁନ୍ଦର କଥା କହିଲେ ଯେଉଁମାନେ ଆମ ସହିତ ଯୋଡ଼ି ହୋଇଛନ୍ତି ଶୁଣିଛନ୍ତି ଆମକୁ ଶୁଣୁଛନ୍ତି ଏବଂ ନିଜର ମତ ସେୟାର କରିବାକୁ ଚେଷ୍ଟା କରିଛନ୍ତି ଆଉ ଲାଇନ୍ ବିଜି ରହିଛି। ତେବେ ନେକ୍ସଟ ଟାଇମ୍ ନିହାତି ଭାବରେ ଆପଣଙ୍କର କଲ୍ ଲାଗିବ ବୋଲି ଆମେ ପ୍ରାର୍ଥନା କରୁଛୁ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଆମ ସହିତ ଯୋଡ଼ି ହୋଇଥିବାରୁ। ତେବେ ଏଇଠି ଶେଷ କରିବା ଶୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବକାଟେକ୍ ଦିଲ୍ ସି ଦିଲ୍ ତକ୍।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର 13 ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ବିଭିନ୍ନ ରୋଗରେ ପୀଡ଼ିତ 13 ଜଣ ଲୋକଙ୍କୁ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ 360,000 ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ମିଳିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ 96% ଅଭିଯୋଗଗୁଡ଼ିକର ସମାଧାନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି। ରାୟଗଡ଼ାଠାରେ ନୂଆ ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଏବଂ କଟକ ଜିଲ୍ଲା ବାରଙ୍ଗ ଥାନାରେ ଘଟିଥିବା ଅପମୃତ୍ୟୁ ମାମଲାର ତଦନ୍ତ ପାଇଁ ଜାତୀୟ ମାନବାଧିକାର ଆୟୋଗକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ। ଜୈବିକ କୃଷିକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଜେଇଇ ଆଡ଼ଭାନ୍ସ 2026ର ଫଳାଫଳ ପ୍ରକାଶ ପାଇଛି। କୃତି ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।

0: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିପାରିବେ ସନ୍ଧ୍ୟାସର ଗୀତରେ ମିତରେ ଶୁଣିପାରିବେ ରାତି 8:02। ରାତି 9:15 ପ୍ରଚାର କରିବୁ ଅଭୁଲା ସ୍କୃତି। ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଫିଟ୍ ରହିବାର ମନ୍ତ୍ର ଯୋଗ। ଆଲୋଚନା କରିବେ ସମୀର କୁମାର ସମାଦାର। ସକାଳ 7:25 ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ଦିନ 10:00। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 11:30। ମଧ୍ୟାହ୍ନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍। ଅପରାହ୍ନ 4:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସନ୍ଧ୍ୟା 5:00। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ କଲ୍ ମାଧ୍ୟମରେ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 36ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ସନ୍ଧ୍ୟାସର ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ।
1: ଏପିସୋଡ୍ 35 3-5

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 35ତମ ଭାଗ। ବର୍ତ୍ତମାନ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶୂୟନ୍ତ ପ୍ରବାଚକ ପୁରୁଷୋତ୍ତମ ଶର୍ମା। आदौ मुख्याः वार्ताः। प्रधानमंत्री नरेन्द्र मोदी म्यांमाया राष्ट्रपति ऊ मिन आउ लाइन च नवदिल्ल्यां

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଧରଣୀରେ ସନ୍ଧ୍ୟା ଉପନୀତ ଚତୁର୍ଦ୍ଦିଗରେ ବିଭୁ କୃପା ବିଚ୍ଛୁରିତ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ।

0: ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ ସକାଳ 7:00 ରୁ 9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ 13 ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ବିଭିନ୍ନ ରୋଗରେ ପୀଡ଼ିତ 13 ଜଣ ଲୋକଙ୍କୁ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ 360,000 ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ମିଳିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ 96% ଅଭିଯୋଗଗୁଡ଼ିକର ସମାଧାନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ରାୟଗଡ଼ାଠାରେ ନୂଆ ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସୁରକ୍ଷା ଏବଂ ଯୋଗାଯୋଗ ସହ ବାଣିଜ୍ୟ, ପୁଞ୍ଜି ଲଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ନେତା ସହମତ ପ୍ରକାଶ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରସ୍ତରରେ କାର୍ଯ୍ୟରତ ବୁଥସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ଜେଇ ଆଡ଼ଭାନ୍ସ 2026ର ଫଳାଫଳ ପ୍ରକାଶ ପାଇଛି। କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଆଜି ଜ୍ୟୋତି ଅଛି ଆପଣଙ୍କ ସହିତ ଆଉ ସମସ୍ତଙ୍କୁ ଜଣାଉଛି ଶୁଭ ସନ୍ଧ୍ୟା। ଆଚ୍ଛା, ଆମେ ସମସ୍ତେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ, କିନ୍ତୁ ଆମକୁ ପିଲାବେଳେ ଆମେ ପଢ଼ିଛେ ଯେ ସୁଷମ ଖାଦ୍ୟ, ହଁ କ୍ଷୀର, କ୍ଷୀର ଗୋଟିଏ ସୁଷମ ଖାଦ୍ୟ। କିନ୍ତୁ ଆଜିକାଲି ବହୁମାତ୍ରାରେ ଆମେ ଦେଖିବାକୁ ମିଳୁଛି ଯେ ଆମର କେମିକାଲ ମିଶିକିରି କ୍ଷୀର ଆସୁଛି, ତେଣୁ ସେହି କ୍ଷୀରଟା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ତେବେ ଆମେ ଚେଷ୍ଟା କରିବା ଭଲ କ୍ଷୀର ମାନେ ଦେଶୀ କ୍ଷୀର ଖାଇବା ପାଇଁ। ଆଉ ବାକି ସୁଷମ ଖାଦ୍ୟ ଭିତରେ ଯେହେତୁ କ୍ଷୀରଟି ଯାଉଛି, ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ଖାଇବାଟା ଭଲ।

ସମସ୍ତେ ଆମେ ସମସ୍ତେ ତ ଅଳ୍ପ ବହୁତେ ଚାହାରେ ହଉ, ନହେଲେ ରୁଟି କ୍ଷୀର ହଉ, ନହେଲେ କ୍ଷୀରରେ ତିଆରି ମିଠା ହଉ, ବିଭିନ୍ନ ପ୍ରକାର ବିଭିନ୍ନ ମାଧ୍ୟମରେ ଆମେ କ୍ଷୀର କିଛି ନା କିଛି ମାତ୍ରାରେ ଇନଟେକ୍ କରୁ ଡେଲି, ନହେଲେ ଦହି ଘିଅ ହିସାବରେ ହଉ ପଛକି। ଆଉ ଏବେ ତ କ୍ଷୀର ମାନେ ଆମର ଖରାଦିନ ଯୋଉ ଚାଲିଛି, କ୍ଷୀରରୁ ଯୋଉ ଦହି ବାହାରିବା ପରେ ଯୋଉ ଘୋଳ ଦହିଟା ତିଆରି ହୁଏ ତାକୁ ତ ଅତି ଆନନ୍ଦରେ ଆମେ ମାନେ ପିଉ। ତେବେ ଏଇ ଯୋଉ ବିଶ୍ୱ ଦୁଗ୍ଧ ଦିବସ, ସମସ୍ତଙ୍କ ପାଇଁ ସୁସ୍ଥମୟ ଜୀବନଯାପନର ବାର୍ତ୍ତା ଆଣୁ, ଏହା ହିଁ ରହିବ ଆମ ତରଫରୁ ସମସ୍ତଙ୍କ ପାଇଁ ୱିଶେସ। ବାକି ଆଜି ଗ୍ଲୋବାଲ ଡେ ଅଫ୍ ପ୍ୟାରେଣ୍ଟସ୍ ମଧ୍ୟ, ମାନେ ଆମର ଅଭିଭାବକ ଅଭିଭାବିକା ମାନେ ଆମର ବାପା ମା, ସେମାନଙ୍କ ପାଇଁ ମଧ୍ୟ ଆଜି ଗୋଟିଏ ଦିନ, ସମ୍ମାନର ଦିନ। ସେମିତି ଦେଖିବାକୁ ଗଲେ ସେମାନଙ୍କ ପାଇଁ ସବୁଦିନ ଭଲ ଦିନ ହେବା ଦରକାର, ସବୁଦିନ ସେମାନଙ୍କ ପାଇଁ ଆମ ମନରେ ସମ୍ମାନ ରହିବା ଦରକାର। ନିଜର ନିଃସ୍ୱାର୍ଥପର ଭଲ ପାଇବା, ତ୍ୟାଗ, ଏସବୁ ସେମାନେ ଆମ ପ୍ରତି ଅଜାଡ଼ି ଦେଇଥାନ୍ତି ଏବଂ ଜୀବନବ୍ୟାପୀ ଆମକୁ ସପୋର୍ଟ କରିଥାନ୍ତି। ଆମର ନର୍ଚରିଂରେ ସବୁବେଳେ ତାଙ୍କର ଭୂମିକା ଥାଏ, ସବୁବେଳେ ତାଙ୍କର ହାତ ଥାଏ, ଆଉ ସମାଜକୁ ଗୋଟେ ସୁନ୍ଦର ପିଢ଼ି ପ୍ରଦାନ କରନ୍ତି ଆମର ବାପା ମାମାନେ। ତେଣୁ ଆଜି ଦିନଟି ସେମାନଙ୍କ ପାଇଁ ମଧ୍ୟ ଉତ୍ସର୍ଗୀକୃତ। ତେବେ ସବୁଦିନ ସେମାନେ ଆମ ପାଇଁ ସ୍ପେଶାଲ, କିନ୍ତୁ ସ୍ପେସିଫିକ୍ ସେମାନଙ୍କୁ ଆଜି ଦିନଟି ଦିଆଯାଇଛି ଗ୍ଲୋବାଲ ଡେ ଅଫ୍ ପ୍ୟାରେଣ୍ଟସ୍ ଭାବରେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସି ଦିଲ୍ ଦାଗ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। କିଛି କ୍ଷଣ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି। ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା

ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷକରି ବାଣିଜ୍ୟ ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରୀ କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନ୍ରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବିଶେଷକରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ଲାଇଙ୍ଗ୍ଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି, 6 ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା
एमएसएमई तथा बयनशिल्प क्रीड़ा पोशाक कृषिजात उत्पाद औषध और मेडिकल जंत्रपाति चमड़ा ऑटोमोबाइल एवं सामुद्रिक उत्पाद को प्रोत्साहन मिलिबो। एही संतुलित मुक्त वाणिज्य राजीनामा माध्यमरे जीविका को सुरक्षित रखिबा सहित भारतरु ओमान को रप्तानी प्रक्रिया अधिक सुगम होई परिबो बोली

0: ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋହାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ମାସେବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇଇ ଆଡଭାନ୍ସ 2026ର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କୀ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କୀ କହିଛି, ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360ରୁ 330 ନମ୍ଘର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ତିନିଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000ରୁ ଊର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
1: डोमेस्टिक एलपीजी घरेलू कुकिंग गैस के संबंध में पिछले तीन दिनों में 1,21,00,000 बुकिंग्स रिसीव हुई हैं, उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई है।
0: मुख्य ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷାଫଳ ପ୍ରକାଶ ପାଇଲା ଆଜି।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତାକ୍। ଦିଲ୍ ସେ ଦିଲ୍ ତାକ୍ରେ ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ। ଆଉ ଅଲରେଡି ଷ୍ଟାର୍ଟ ହେଇଯାଇଛି ଶୋ ସନ୍ଧ୍ୟା ଆସର।

ସନ୍ଧ୍ୟା ସ୍ତରରେ ଆପଣ ଜାଣିପାରିବେ ନିଜର ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ। ଯଦି କାହାର ଜନ୍ମଦିନ ରହିଛି ବା ବିବାହ ବାର୍ଷିକୀ ରହିଛି, ତେବେ ତାଙ୍କର ନାଁ ମେନ୍ସନ୍ କରି, ଆପଣଙ୍କର ନାଁ ମେନ୍ସନ୍ କରି ନିଜର ଗୁଡ୍ ୱିଶେସ୍ ଲେଖି ପଠାଇପାରିବେ ଅନ୍ ଦ ନମ୍ବର 0994956321 ରେ। ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ଲେଖିଛନ୍ତି ଜ୍ୟୋତିପା, ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ, ଜୟ ଶ୍ରୀ ଜଗନ୍ନାଥ। ଟାଟା ଷ୍ଟିଲ୍ ପ୍ଲାଣ୍ଟ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଏବଂ ଅପା ଆଜି ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି ବୋଲି ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଆପ୍ରିସିଏସନ ପାଇଁ। ଏବଂ ଲେଖିଛନ୍ତି ଆଜି ଆମର ଷ୍ଟାଫ୍ ଦୀପକ କୁମାର ସାମନ୍ତରାୟଙ୍କର ହାପି ବେଲଫ୍ ବର୍ଥଡେ, ସେଥିପାଇଁ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇବେ। ତେବେ ଦୀପକ ଭାଇ, ଦୀପକ କୁମାର ସାମନ୍ତରାୟ ଯଦି ଆମକୁ ଶୁଣୁଛନ୍ତି, ଆମ ସମସ୍ତଙ୍କ ତରଫରୁ ଆପଣଙ୍କୁ ହାପି ବେଲଫ୍ ବର୍ଥଡେ, ମେନି ମେନି ହାପି ରିଟର୍ଣ୍ଣ ଅଫ୍ ଦ ଡେ। ଆପଣଙ୍କର ଜୀବନ ସବୁବେଳେ ସୁନ୍ଦର ରହୁ, ଭଗବାନ ସବୁବେଳେ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏବଂ ତା ପରେ ପରେ ଲେଖିଛନ୍ତି ଦୁନିଆ ପାଇଁ ପଦେ, ଛୋଟି ଛୋଟି ବାତୋଁ ପର ନାରାଜ ମତ ହୁଆ କରୋ, ଗଲତି ହୋ ଜାନି ପର ମାଫ କର ଦିଆ କରୋ, ନାରାଜ ତବ ହୋନା ଜବ ହମ ରିଶ୍ତା ତୋଡ଼ ଦେ, ଔର ଏସା ତବ ହୋଗା ଜବ ହମ ଦୁନିଆ ଛୋଡ଼ ଦେ। ବହୁତ ସୁନ୍ଦର ସୁନ୍ଦର ଶାୟରୀ ଆପଣ ଲେଖିକି ପଠାନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଏବଂ ଲେଖିଛନ୍ତି ସମସ୍ତଙ୍କୁ, ସମସ୍ତ ଶ୍ରୋତାମାନଙ୍କୁ, ସମସ୍ତ କର୍ମକର୍ତ୍ତାମାନଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ସମଗ୍ର ଓଡ଼ିଶା

ସିଂଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି। ତା ସହିତ ଟୁନା ଭାଇ, ରମେଶ ଭାଇ, ଉର୍ମିଳା ଭାଇ, ମୁନା ଭାଇ, ବିଜୟ ଭାଇଙ୍କୁ ମଧ୍ୟ ଜଣାଇଛନ୍ତି ଗୁଡ୍ ଇଭିନିଂ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଏବଂ ଲେଖିଛନ୍ତି, ପ୍ରଭୁ ସଦାଶିବଙ୍କ କୃପାରୁ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତଙ୍କୁ ଶୁଭଦୃଷ୍ଟିରେ ଦେଖନ୍ତୁ ପ୍ରଭୁ, ଏବଂ ସମସ୍ତ ଶ୍ରୋତାମାନଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜଣାଇଛନ୍ତି। ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା ନୂଆଗାଁରୁ ଏସ୍ଏମ୍ଏସ୍ କରିଥିଲେ। ଆଉ ତ ଅଳ୍ପ ସମୟ ବାକି ରହିଲା, ଆପଣ ଚାହିଁଲେ ମଧ୍ୟ ରେନ୍ବୋରେ ଜଣାଇପାରିବେ ସନ୍ଧ୍ୟା ଆସର କାର୍ଯ୍ୟକ୍ରମରେ ନିଜ ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ। ତେବେ ନମ୍ଘରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ 13 ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ବିଭିନ୍ନ ରୋଗରେ

ବିଭିନ୍ନ ରୋଗରେ ପୀଡ଼ିତ 13 ଜଣ ଲୋକଙ୍କୁ ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ 360,000 ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ମିଳିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ 96% ଅଭିଯୋଗଗୁଡ଼ିକର ସମାଧାନ କରାଯାଇଥିବା ଜଣାପଡ଼ିଛି। ରାୟଗଡ଼ାଠାରେ ନୂଆ ରେଳ

ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ୱତନ୍ତ୍ର ଭୋଟର ସଂଶୋଧନ ପାଇଁ କ୍ଷେତ୍ରସ୍ତରରେ କାର୍ଯ୍ୟରତ ବୁଥସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋହାହନ ଦେବା ପାଇଁ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ ଏବଂ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ କୁଳପତି ସମ୍ମିଳନୀର ଦ୍ୱିତୀୟ ଦିନରେ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଏବଂ ଗବେଷଣା ଓ ନବସୃଜନକୁ ପ୍ରୋହାହନ ଦେବା ନେଇ ଆଲୋଚନା ହୋଇଛି। ରାତି 10:00

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମ୍ୟୁଜିକାଲି ୟର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍।

ଆତ୍ମାକୁ ଶାନ୍ତି ଦିଏ। ନିହାତି ଭାବରେ ଆପଣ ଫିଲ୍ କରିଥିବେ ଏହି ସୁନ୍ଦର ମୁହୂର୍ତ୍ତକୁ। ଏବେ ତ କାଁ ଭାଁ ଏପଟ ସେପଟ ହୋଇ ବର୍ଷା ବି ହେଉଛି, ତେବେ ଫିଲ୍ କରିବା ବି ବହୁତ ସହଜ। ହଁ, ସହଜ ସେତେବେଳେ ଯେତେବେଳେ ସେହି ନେଚର ସହିତ, ସେହି ପ୍ରକୃତି ସହିତ ଆମେ ନିଜକୁ କିଛି ସମୟ ଯୋଡ଼ି ରଖିବା। ପହଞ୍ଚୁଛି କିଛି ବ୍ୟୁଟିଫୁଲ୍ ମ୍ୟୁଜିକାଲ ଟ୍ରାକ୍ ଓନ୍ଲି 100.4 ଆକାଶବାଣୀ FM ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍ରେ।

ନୂଆ ନୂଆ ଯେତେବେଳେ ଆମେ ଯୌବନରେ ପାଦ ଦେଇଥିଲେ, ସେତେବେଳେ ଯେତେବେଳେ ଏଇ ମେଘ ଆସୁଥିଲା, ମନେ ମନେ ଇଚ୍ଛା ହଉଥିଲା ଏଇ ମେଘ ଆଉ ନ ରହୁ। ଏମିତି ବଢି ବଢି ଚାଲୁ, ଆଉ ସେଇ ମେଘରେ ଆମେ ଏମିତି ଓଦା ହେଇ ଚାଲିବା। ପାଖରେ ଛତା ଥିଲେ ବି ଛତା ନଥିବାର ବାହାନା ବନିଯାଉଥିଲା। ସତରେ ପହିଲି ବର୍ଷା ଛିଟା ମନକୁ ସୁନ୍ଦର ଭାବରେ ଭିଜେଇ ଦେଇଯାଉଥିଲା। ଏବେ ବି ଯଦି ସେଇ ସମୟ ଆମର ମନେ ପଡ଼ିଯାଏ, ଆଉ ସେଇ ସମୟରେ ବର୍ଷା ଯଦି ଚାଲିଥାଏ, ତାହେଲେ ମନ ନିହାତି ଭାବରେ ଖୁସି ହୋଇଯାଏ, ଆଉ ଓଠ କୋଣରେ ଛୋଟିଆ ହସଟେ ଉଙ୍କି ମାରେ।

ମୋହରି ଉପରେ ଅଜାଡ଼ି ଦେଇଯାଏ। ଆଉ ଯଦି ମନ ନାହିଁ ଫୁଲେଇ ହେଇ ବାଟ ଭାଙ୍ଗି ଆଉଠାଏ ଚାଲିଯାଏ। ହଁ, ତମ ମନ ଭଳି ଯେମିତି ମନ ଥିଲେ ତୁମର ସବୁ ଭଲ ପାଇବା ତୁମେ ମୋ ଉପରେ ହିଁ ଅଜାଡ଼ି ଦିଅ। ଆଉ ଯଦି ମନ ନଥାଏ ମୁହଁକୁ ଫୁଲେଇ ଗୁମାନ କରି ସେମିତି ବସିଥାଅ। ଆଉ ତୁମର ସେ ଗୁମାନ ଅଭିମାନ ଭାଙ୍ଗିବାକୁ ମୁଁ ସବୁବେଳେ ରେଡ଼ି।

ଏଇ ଧୋ ଧୋ ଖରା ପରେ ଯେତେବେଳେ ପ୍ରଥମ ବର୍ଷା ଆସେ, ସାଙ୍ଗରେ ଖାଲି ପାଣି ନେଇ ଆସେନି, ନେଇ ଆସେ ସ୍ମୃତି, ନେଇ ଆସେ କିଛି ଅଧୁରା କାହାଣୀ, ଆଉ କିଛି ଅକୁହା କଥା।

ଧୋ ଧୋ ଖରା ପରେ ଯେତେବେଳେ ପ୍ରଥମ ବର୍ଷା ମାଟିକୁ ଛୁଏଁ, ସେତେବେଳେ ମାଟିର ଭୁରୁ ଭୁରୁ ଗନ୍ଧରେ ମନ କ'ଣ ହୋଇଯାଏ। ଆଉ ସେହି ଗନ୍ଧର କୌଣସି ଭାଷା ନାହିଁ, କୌଣସି ସଂଜ୍ଞା ବି ନାହିଁ। ସେହି ଗନ୍ଧ ଆମକୁ କେବେ ନେଇଯାଏ ସ୍କୁଲ ଦିନକୁ, ପୁଣି କେତେବେଳେ ନେଇଯାଏ କାଗଜ ଡଙ୍ଗା ଭସାଇବାକୁ, ପୁଣି କେତେବେଳେ ଛାତ ଉପରେ ଭିଜିବାକୁ, ଆଉ କେବେ କାହାର ହସକୁ ବି ମନେ ପକାଇ ଦିଏ ସେଇ ପହିଲି ବର୍ଷାର ଛିଟା। ନିହାତି ଆପଣଙ୍କ ସହିତ ବି ଏମିତି ହେଇଥିବ। ପ୍ରଥମ ବର୍ଷା ଆଉ ପ୍ରେମ, ଏହି ଦୁଇଟିର ସମ୍ପର୍କ ବହୁତ ପୁରୁଣା। କଲେଜର ସେହି ଦିନଟା ନିହାତି ଭାବରେ ମନେଥିବ। ବର୍ଷା ହଠାତ୍ ଆରମ୍ଭ ହୋଇଥିଲା, ଆଉ ମୋ ପାଖରେ ଥିଲା ମାତ୍ର ଗୋଟିଏ ଛତା। ଆମ ଦୁଇ ଜଣଙ୍କ ପାଇଁ ଛତାଟା ଖୁବ୍ ଛୋଟ ଥିଲା, କିନ୍ତୁ କଥାବାର୍ତ୍ତା ପାଇଁ, ତୁମ ସହିତ ସମୟ ବିତେଇବା ପାଇଁ ସେହି ସମୟଟା ବହୁତ ବଡ଼ ଥିଲା। କିଛି ପ୍ରେମ କାହାଣୀ ମୁଁ ତୁମକୁ ଭଲ ପାଇରୁ ଆରମ୍ଭ ହୁଏନି, ଆରମ୍ଭ ହୁଏ ଛତାଟା ଅଳ୍ପ ଏପଟେ କର। ହଁ, ଛତାଟା ଟିକେ ଏପଟେ କର। ଟିକେ ମନେ ପକାନ୍ତୁ, ଯେତେବେଳେ ପ୍ରଥମ ବର୍ଷା ଆସେ ପ୍ରଥମେ କାହା କଥା ମନେ ପଡ଼େ? ଜଣେ ବନ୍ଧୁ, ଜଣେ ପ୍ରେମିକ, ଜଣେ ପ୍ରେମିକା, ନା ଘରର ସେଇ ଯୋଉ ଗରମା ଗରମ ଚା ସହିତ ପକୁଡ଼ି?

ପ୍ରଥମ ବର୍ଷର ପ୍ରଥମ ବୁନ୍ଦା ଜଣେ ପୁରୁଣା ସାଙ୍ଗ ପରି ଆସିଲା। ଝରକା କାଚରେ ଟପ୍ ଟପ୍ ଲେଖିଗଲା, ମୋତେ ଭୁଲି ନା ତ। ଆକାଶ ଆଜି ଖୋଲିଦେଲା ତା ମନର ସବୁ କଥା, ମେଘ କହିଦେଲା ସବୁ କଥା, କିନ୍ତୁ ଆମେ ମଣିଷ ଏତେ ବର୍ଷ ପରେ ମଧ୍ୟ କିଛି କଥା କହିପାରିଲୁନି।

ପ୍ରଥମ ବର୍ଷ ଆସିବ, ମାଟି ପୁଣି ହସିବ, ପୁରୁଣା ସ୍ମୃତି ପୁଣି ତାର ଦୁଆର ଖୋଲିବ, ଆଉ ଏଇ ମନ ଚୁପଚାପ ଭିଜିବ ଯଦି ଏଇ ବର୍ଷାରେ କେବେ ଏକା ଲାଗେ। ଝରକା ପାଖରେ ବସି ଟିକେ ବର୍ଷାକୁ ଦେଖନ୍ତୁ, କାରଣ କିଛି କଥା କିଛି ଗପ ବହିରେ ନଥାଏ, ଲେଖା ଥାଏ ବର୍ଷା ବୁନ୍ଦାରେ।

ଅନେକ ଫିଲ୍ମରେ ଅଭିନୟ କରିଥିଲେ ନାର୍ଗିସ୍ ଦତ୍ତ, କିନ୍ତୁ ମଦର ଇଣ୍ଡିଆରେ ସବୁଠାରୁ ବେଶି ପ୍ରସିଦ୍ଧି ଲାଭ କରିଥିଲେ ସେ। ସେ ଏହି ଫିଲ୍ମରେ ରାଧା ନାମକ ଜଣେ ସାହସୀ ମା'ର ଭୂମିକା କରିଥିଲେ ଏବଂ ଏହି ଫିଲ୍ମ ଭାରତୀୟ ସିନେମାର ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନି। ଏହି ମଦର ଇଣ୍ଡିଆ ଫିଲ୍ମର ସୁଟିଂ ସମୟରେ ଗୋଟିଏ ଅଗ୍ନିକାଣ୍ଡରେ ସୁନୀଲ ଦତ୍ତ ନର୍ଗିସ୍କୁ ବଞ୍ଚାଇଥିଲେ ଏବଂ ଏହା ପରେ ଦୁହେଁ ପ୍ରେମରେ ପଡ଼ିଥିଲେ ଏବଂ ତାପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଶୁଣିନେବା ମଦର ଇଣ୍ଡିଆ ଫିଲ୍ମରୁ ଆଉ ଗୋଟିଏ ସୁନ୍ଦର ଗୀତ ଗାଇଛନ୍ତି ଶମଶାଦ ବେଗମ।

ମଦର ଇଣ୍ଡିଆ ଫିଲ୍ମ ଥିଲା ନର୍ଗିସ୍ ଦାସଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଚଳଚ୍ଚିତ୍ର। ସଂଘର୍ଷଶୀଳ ମାଙ୍କର ଭୂମିକାରେ ତାଙ୍କର ଯେଉଁ ଅଭିନୟ ଦର୍ଶକମାନଙ୍କୁ ଚକିତ କରିଥିଲା ସେଥିରେ କେବଳ ତାଙ୍କର ଅଭିନୟ କଳା ନଥିଲା, ସେଥିରେ ଥିଲା ଭାରତୀୟ ନାରୀର ସାହସ, ତ୍ୟାଗ, ସଂକଳ୍ପର ପ୍ରତୀକ। ଏହି ଚଳଚ୍ଚିତ୍ର ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତୀୟ ସିନେମାକୁ ନୂଆ ପରିଚୟ ଦେଇଥିଲା।

ଖୁବ୍ ଛୋଟ ବୟସରୁ ସେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ଥିଲେ ଏବଂ ତାଙ୍କର ମା ଜଦନ ବାଇ ଜଣେ ଜଣାଶୁଣା ଶାସ୍ତ୍ରୀୟ ଗାୟିକା ଥିଲେ ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଥିଲେ। ଉଣେଇଶଶହ ଚାଳିଶ ଓ ପଚାଶ ଦଶକରେ ନର୍ଗିସ୍ ହିନ୍ଦୀ ସିନେମାର ଏକ ଉଜ୍ଜଳ ତାରକା ଭାବରେ ପରିଚିତ ହୋଇଥିଲେ। ତାଙ୍କର ଅଭିନୟ କେବଳ ଦର୍ଶକଙ୍କୁ ମନୋରଞ୍ଜନ ଦେଇନଥିଲା, ବରଂ ହୃଦୟକୁ ଛୁଇଁଥିଲା।

କେବଳ ଯେ ଅଭିନୟ କ୍ଷେତ୍ରରେ ନର୍ଗିସ୍ ନାଁ କରିଥିଲେ ସେମିତି ନୁହେଁ, ଅଭିନୟ ସହିତ ସମାଜସେବା ପ୍ରତି ମଧ୍ୟ ତାଙ୍କର ବହୁତ ବେଶୀ ଆଗ୍ରହ ରହିଥିଲା। ସେ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବରେ ଭାଗ ନେଇଥିଲେ ଏବଂ ଜନସେବା ପାଇଁ ବହୁ ସ୍ଥାନରୁ ସେ ସମ୍ମାନିତ ହୋଇଛନ୍ତି।

କଳାକ୍ଷେତ୍ରରେ ନର୍ଗିସ୍ ଦତ୍ତଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ମଦର ଇଣ୍ଡିଆ ଫିଲ୍ମ ପାଇଁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ହାସଲ କରିଥିଲେ ନର୍ଗିସ୍ ଦତ୍ତ। ଏବଂ ରାତ ଅର୍ ଦିନ ଚଳଚ୍ଚିତ୍ର ପାଇଁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଥିଲେ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ 13 ଜଣ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ପୂର୍ବରୁ ମିଳିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ପ୍ରାୟ 96% ଅଭିଯୋଗ ସମାଧାନ କରାଯାଇଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ରାୟଗଡ଼ାଠାରେ ନୂଆ ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହାଫଳରେ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଚାଲିଥିବା କୁଳପତି ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ଗୁଡ଼ିକରେ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ପାଇଁ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋହାହନ ଦେବା ପାଇଁ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ ଏବଂ ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ଅର୍ଥନୀତିରେ ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତି। ଆମ ରାଜ୍ୟର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଏବେ ସମୟ ହେଇଛି ଆରମ୍ଭ କରିବା ସେଇ ଶୋ ଯାହାକୁ ଆପଣ ଲମ୍ବା ସମୟ ଧରି ଅପେକ୍ଷା କରିଛନ୍ତି, ମାନେ ଦିନ 10ଟାରୁ

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି କିଶୋର, ଚିକି, ସୂର୍ଯ୍ୟାଂଶ, ନୀଳାଦ୍ରି ବିହାରରୁ ଏବଂ ତାଙ୍କ ପରେ ଏସ୍ଏମ୍ଏସ୍ କରିଛନ୍ତି ଅଭିଜିତ ଭୁବନେଶ୍ୱରରୁ। ପହଞ୍ଚୁଛି ଆପଣଙ୍କ ଫର୍ମାଇଶର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜୈଲୋ କଟକରୁ, ଏବଂ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ଲକ୍ଷ୍ମୀ, ସରସ୍ୱତୀ, ଶିବାନୀ, ଚିଦାନନ୍ଦ, ମାଣିଆବନ୍ଧ, ସନ୍ତରାବାଲି, ବଡମ୍ବା କଟକରୁ, ଟୁକୁ, ମିକି, ଟିକି, ଶିବାନୀ ମଧ୍ୟ କରିଛନ୍ତି ମାଣିଆବନ୍ଧ, ବଡମ୍ବା କଟକରୁ। ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଳ ଆଠଗଡ଼ରୁ ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି କଳ୍ପନା ମହାନ୍ତି ସୋମପ୍ରକାଶ ଭରଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ପହଞ୍ଚୁଛି ଆପଣଙ୍କର ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ରଞ୍ଜିତା ନାୟକ ଭୁବନ ଢେଙ୍କାନାଳରୁ, ତାଙ୍କ ପରେ ଏସଏମଏସଟି କରିଛନ୍ତି କେଦାର ସାହୁ କକରୁଦ୍ରପୁର ବାଲିପାଟଣାରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ରମେଶ ଚନ୍ଦ୍ର ଦାସ, ଚିନୁ, ରାନୁ, ପପୁନ, ଡୁଗୁ, ସୁନାବେଡ଼ା, କୋରାପୁଟରୁ। ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ହୀରାମଣି ବର୍ମା, ପରେଶମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖେଲାଲ ବର୍ମା, ଦତ୍ରିଙ୍ଗି, ଭାଟାପାରା, ଛତିଶଗଡ଼ରୁ।

ରିନ୍ପୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ଜମସେଦପୁର ଝାଡ଼ଖଣ୍ଡରୁ ସୁବାଇ ସାହି ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ, ଦେବେନ୍ଜୀ ଏବଂ ହରୁଡି ଗାଁ ଚଣ୍ଡିଲ ଝାଡ଼ଖଣ୍ଡରୁ ତୁଳସୀଦାସ ମହତୋ, କଳ୍ପନା ମହତୋ, ମନୋରମା ମହତୋ, ମନମୋହିନୀ ମହତୋ, ଦୀନବନ୍ଧୁ ମହତୋ।

ରିଙ୍ଗ ଭଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ, ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିରିଏ କଟକରୁ, ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବତିଲକା ନଗର ସେକ୍ଟର 12 ସିଟିଏ କଟକରୁ।

ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ରିକୁ ଚିକୁ ଗୁଗୁଲି ରଞ୍ଜନ ପିଙ୍କି ଭୁବନେଶ୍ୱରରୁ ଇନ୍ଦ୍ରମଣି ବେହେରା ବସ୍ତପଡ଼ା କଟକରୁ ଏବଂ ରେନ୍ବୋ ଏସ୍ଏମ୍ଏସ୍ରେ ଏମାନଙ୍କ ସହିତ ଆମ ସହିତ ଯୋଡ଼ି ହୋଇଥିଲେ ଆଭା ସେନ୍ ରୋହିତ ସେନ୍ ଦୀପକ କୁମାର ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଅଲିଶା ଅପା ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ

ଯୋଡ଼ି ହୋଇଥିଲେ ବିଜୟ କୁମାର ଦାସ, ଅସ୍ମିତା ଦାସ, ମାମୁନି, ପୂଜା, ମା ସିଂହପୁର, ବହୁଗ୍ରାମ, କଟକରୁ। ଏବଂ ହାଲୁ ଭାଇ ଯୋଡ଼ି ହୋଇଥିଲେ ସୟା ଆଠଗଡ଼ରୁ, ସୋମନାଥ ସାହୁ, ଜିଗରନ ପଟାମୁଣ୍ଡେଇ, କେନ୍ଦ୍ରାପଡ଼ାରୁ ମଧ୍ୟ ଯୋଡ଼ି ହୋଇଥିଲେ।

ନେକ୍ସଟ ଏସଏମଏସ ଟି କରିଛନ୍ତି ଗୌରୀଶଙ୍କର କଟକ ଏବଂ କଟକରୁ ଏବଂ ଗୀତଟିକୁ ସେ ଡେଡିକେଟ୍ କରିଛନ୍ତି ତାଙ୍କର ଫ୍ରେଣ୍ଡ ଏଲ୍ସାଙ୍କୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାରେ ସମୟ ରାତି 11:08 ଅତିକ୍ରମ କରିସାରିଛି। ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ ଶୁଣିପାରିବେ 6:40।

ମିନିଟ୍ରେ ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଫିଟ୍ ରହିବାର ମନ୍ତ୍ର ଯୋଗ। ଆଲୋଚନା କରିବେ ସମୀର କୁମାର ସମାଦାର। ସକାଳ 7:25 ଶୁଣିପାରିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି। ସକାଳ 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ସକାଳ 10:00। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଏପର୍ଯ୍ୟନ୍ତ ଜ୍ୟୋତି ଥିଲା ଆପଣଙ୍କ ସହିତ, କିନ୍ତୁ ଏବେ ସମୟ ଇସାରା ଦେଲାଣି ଆମକୁ ଦିଅନ୍ତୁ ବିଦାୟ। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ତେବେ ସେତେବେଳେ ଯାଏଁ ରହୁଛୁ, ନମସ୍କାର, ଶୁଭରାତ୍ରୀ।

ସେ ଆମ ସମସ୍ତଙ୍କର ଅତି ପ୍ରିୟର ଠାକୁର, ଅତି ପ୍ରିୟର ଦେବତା ଜଗା କାଳିଆ। ସେ ହେଉଛନ୍ତି ଭକ୍ତଙ୍କର ଭଗବାନ। ସେ କେବଳ ଜଣେ ଦେବତା ନୁହନ୍ତି, ବରଂ କୋଟି କୋଟି ଭକ୍ତଙ୍କର ଆଶା, ବିଶ୍ୱାସ ଏବଂ ଭରସାର ପ୍ରତୀକ। ତାଙ୍କ ପାଖରେ ଆମେ ସମସ୍ତେ ସମାନ, ତାଙ୍କର ସବୁ ଭକ୍ତ ତାଙ୍କ ପାଇଁ ସମାନ। ସେଇଥିପାଇଁ ତ ତାଙ୍କରି ପାଖରେ ନା ଧନୀ ନା ଦରିଦ୍ର, ନା ଉଚ୍ଚ ନା ନୀଚ, ନା ଜାତି ଧର୍ମର କୌଣସି ଭେଦଭାବ ରହିଛି। ତାଙ୍କର ଅପାର କରୁଣା ଆଉ ଦୟା, ତାଙ୍କର ଆଶିଷ ସବୁ ଭକ୍ତଙ୍କ ପାଇଁ ସମାନ ରହିଛି। ଭାବର ଠାକୁର ସେ ଭକ୍ତର ଭାବ ସାଥିରେ ତାଙ୍କ ଭାବକୁ ସେ ଯୋଡ଼ି ଦିଅନ୍ତି। ସେଇଥିପାଇଁ ତ ଭକ୍ତର ଡାକକୁ ସେ ଶୁଣିପାରନ୍ତି, ଭକ୍ତର ମନ କଥାକୁ ସେ ବୁଝିପାରନ୍ତି।

ଭକ୍ତର ଦୂରିତ ନିବାରକ। ସବୁ ଦୁଃଖକୁ ସେ ନିଜର କରି ନିଅନ୍ତି। ଭକ୍ତଙ୍କର ସବୁବେଳେ ସେ ସାହାଯ୍ୟ କରନ୍ତି। ଭକ୍ତଙ୍କ ଉପରେ ତାଙ୍କର ଦୟା ସବୁବେଳେ ଥାଏ। ସେଇଥିପାଇଁ ତ ଜୀବନରେ ଯେତେବେଳେ ବି ଦୁଃଖ କଷ୍ଟ କି ବିପଦ ଆସେ, ଭକ୍ତମାନେ ତାଙ୍କ ନାମ ସ୍ମରଣ କରି ଶାନ୍ତି ପ୍ରାପ୍ତ କରିଥାନ୍ତି, ଶାନ୍ତି ଲାଭ କରିଥାନ୍ତି। ସେଇଥିପାଇଁ ଗୋଟିଏ ଭକ୍ତର ମନରେ ବିଶ୍ୱାସ ରହିଛି, ନିଷ୍ଠାପୂର୍ଣ୍ଣ ଡାକକୁ ପ୍ରଭୁ ଜଗନ୍ନାଥ, ପ୍ରଭୁ କାଳିଆ ଠାକୁର ସବୁବେଳେ ଶୁଣନ୍ତି ଆଉ ଭକ୍ତକୁ ସଠିକ୍ ରାସ୍ତା ପାନ୍ଥ୍ୟ ଦେଖାନ୍ତି। କାହିଁକି ନା ଜଗା କାଳିଆ ହେଉଛନ୍ତି ଭକ୍ତଙ୍କ ଭଗବାନ। ଭକ୍ତିରେ ବନ୍ଧା, ପ୍ରେମ ସ୍ନେହରେ ଛନ୍ଦା ସିଏ।

କେବଳ ପୂଜାର ଦେବତା ନୁହେଁ, ସେ ହେଉଛନ୍ତି ଜୀବନର ସାଥୀ, ସେ ହେଉଛନ୍ତି ଆମର ମାର୍ଗଦର୍ଶକ। ତାଙ୍କ ଶ୍ରୀଚରଣରେ ଅତୁଟ ବିଶ୍ୱାସ ରଖି ଆମର ଏ ଜୀବନର ସମସ୍ତ ବାଧାକୁ ଆମେ ଅତିକ୍ରମ କରିପାରନ୍ତି। ସେଇଥିପାଇଁ ତ କୁହାଯାଏ ଜଗା କାଳିଆ ହେଉଛନ୍ତି ଭକ୍ତଙ୍କର ଭଗବାନ, କରୁଣା ଆଉ ପ୍ରେମର ଅନନ୍ତ ସାଗର।

ଭାବ ଭକ୍ତିରେ ବନ୍ଧା ଚେତନାର ଦେବତା କାଳିଆ ଠାକୁର ତାଙ୍କରି ଚରଣରେ ନିଜର ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରି ଆଜିର ଏହି ସକାଳର ଆରମ୍ଭ କରିଛେ ଆମେ। ତାଙ୍କରି ଚରଣରେ ନିଜକୁ ସମର୍ପଣ କରି ପ୍ରାର୍ଥନା କରିବା ଆଜିର ଦିନଟି ସମସ୍ତଙ୍କ ପାଇଁ ଶୁଭମୟ ଆଉ ମଙ୍ଗଳମୟ ହେଉ। ହେ କାଳିଆ ଠାକୁର।

ନର ଓ ନାରାୟଣ ଋଷି ରୂପରେ ବଦ୍ରିକାଶ୍ରମରେ କଠୋର ତପସ୍ୟା କଲେ। ତପ ଭାଙ୍ଗିବାକୁ ଇନ୍ଦ୍ର ଉର୍ବଶୀଙ୍କୁ ପଠାଇ ବିଫଳ ହେଲେ। ଧ୍ରୁବର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାକୁ ଧ୍ରୁବ ପଦ ଦେଲେ। ପୃଥୁ ରୂପରେ ଲୋକଙ୍କୁ ଅନ୍ନ ସଙ୍କଟରୁ ରଖିଲେ। ନାଭି ଓ ସୁଦେବୀଙ୍କଠାରୁ ଋଷଭ, ଯଜ୍ଞରୁ ହୟଗ୍ରୀବ ଏବଂ ମତ୍ସ୍ୟ ରୂପେ ପ୍ରଳୟ ଜଳରୁ ବେଦ ଉଦ୍ଧାର କଲେ। ସମୁଦ୍ର ମନ୍ଥନ ବେଳେ କୁର୍ମ ଓ ଦାନବ ହିରଣ୍ୟକଶିପକୁ ମାରିବାକୁ ନରସିଂହ ରୂପ ଧାରଣ କଲେ। ଗଜକୁ କୁମ୍ଭୀର କବଳରୁ ରଖିଲେ। ବାମନ ରୂପରେ ତିନି ପାଦ ଭୂମି ନେବା ଆଳରେ ତ୍ରିପୁର ଜିଣିଲେ। ନାରଦ ମଧ୍ୟ ତାଙ୍କରି ଅଂଶରେ ଜାତ ବୋଲି

ଶୁଣୁଥିଲେ ଆପଣମାନେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଅଧ୍ୟାୟ। ଏହି ଅଧ୍ୟାୟରେ ପିତାର ସମ୍ପାଦନ କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାସ ରଚନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

0: ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି, ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ୍, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35% ଲୋକ ହୃଦ୍ଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50% ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25% ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟବସ୍ତୁ ରହିଥିଲା ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆଲୋଚନା କରିଲେ ଡାକ୍ତର ନିରଞ୍ଜନ ରାଉତ।

ସକାଳର ପ୍ରଥମ ହସ ହେଉଛି ସାରା ଦିନର ସୁନ୍ଦର ଆରମ୍ଭ। ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଏଇ ନୂଆ ସକାଳର ଆପଣମାନଙ୍କୁ। ଗୋଟେ ନୂଆ ଦିନ ଆସିଛି, କିଛି ନୂଆ ଆଶା ଆଣିଛି, କିଛି ନୂଆ ସମ୍ଭାବନା ସହିତ ମଧ୍ୟ ଆରମ୍ଭ ହୋଇଛି। ତେବେ ଆଜିର ଆପଣଙ୍କର ଏଇ ଦିନ ପୁରା ଖୁସିରେ ଭରିଯାଉ, ଆଉ ବହୁତ ଉତ୍ସାହରେ ଭରିଯାଉ। ସପ୍ତାହର ଆଜିର ଏହି ଦିନଟି ବିଶେଷ ହୋଇଯାଉ ଆପଣମାନଙ୍କ ପାଇଁ। ତେବେ ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ, ଦିଲ୍ ସେ ଦିଲ୍ ତକ୍। ଚାଲନ୍ତୁ ନା ସଙ୍ଗୀତ, ହସ ଆଉ କିଛି ସକାରାତ୍ମକ ଚିନ୍ତାଧାରାରେ ଭରିଦେବା, କିଛି ମିଠା ମିଠା ଗୀତ ଯାହା ଆପଣଙ୍କୁ ଏନର୍ଜି ବି ଦେବ ଆଉ ଆପଣଙ୍କ ସକାଳରେ ସତେଜତା ମଧ୍ୟ ଭରିଦେବ। ସେମିତି କିଛି ସୁନ୍ଦର ସୁନ୍ଦର ଗୀତ ଆଉ ଗରମା ଗରମ ଚାଏ କପ୍ ସହିତ ଆଜିର ଏହି ସକାଳକୁ ଆରମ୍ଭ କରିବା। ଏବଂ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଆପଣଙ୍କୁ ଗୋଟେ ନୂଆ ସୁଯୋଗ ଯେହେତୁ ଏହି ସକାଳ ଦେଉଛି, ତାକୁ ମଧ୍ୟ ଆପଣ ଗ୍ରହଣ କରନ୍ତୁ। ଉର୍ଜା ଭରା ଏହି ସକାଳକୁ ସ୍ୱାଗତ କରୁଛି ଆପଣମାନଙ୍କୁ ଏହି ସୁନ୍ଦର ଗୀତଟି ସହିତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କହିଲା ଆପଣମାନଙ୍କ ସାଥିରେ ଅଛି ଆଜିର ଏ ଲଭ୍ଲି ବ୍ୟୁଟିଫୁଲ୍ ନୂଆ ଦିନରେ ଯେମିତି ହାତ ଠାରି ସ୍ୱାଗତ କରୁଛି ଆମେ ସେମିତି ଏଇ ନୂଆ ସକାଳକୁ ସ୍ୱାଗତ କରିବା ଏଇ ନୂଆ ସକାଳରେ ଯେତେ ଭଲ ପାଇବା

ଯେତେ ଫ୍ରେଶନେସ୍ ଅଛି ନା ତାକୁ ସ୍ୱାଗତ କରିବା, କାହିଁକି ନା ଗୋଟେ ନୂଆ ସକାଳ ହିଁ ଆମକୁ ସେତିକି ଉର୍ଜା ଦେଇପାରେ କି ଆମେ ପୁରା ଦିନ ସାରା ସେଇ ଉର୍ଜାର ସହିତ ନିଜ କାମକୁ ବଢିଆସେ କରିପାରିବା। ପ୍ରଥମରୁ କହିଦେଉଛି, ଯଦି ଆଜି ଆପଣଙ୍କର ଜନ୍ମଦିନ ଥିବ, ଆପଣ ବହୁତ ଖୁସିର ସହିତ ବହୁତ ସ୍ପେଶିଆଲ ୱେରେ ସେଲିବ୍ରେଟ କରିବା ପାଇଁ ଭାବିଥିବେ, ତେଣୁ ଆପଣଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ। ଯେଉଁମାନଙ୍କର ଅଛି ହାପି ୱାଲା ଆନିଭର୍ସରୀ, ସେମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା। ସେମିତି ଯଦି ଆଜି ଆମେ ଦେଖିବାକୁ ଯିବା, ତାହେଲେ 1819ରେ ଆଜିର ଦିନରେ ପ୍ରସିଦ୍ଧ ଆମେରିକୀୟ କବି ଯିଏକି ଲିଭ୍ସ ଅଫ୍ ଗ୍ରାସ୍ର ରଚୟିତା ୱାଲ୍ଟ ୱିଥ୍ ମ୍ୟାନ୍ଙ୍କର ହେଉଛି ଜନ୍ମଦିନ। ତା ସହିତ 1930ରେ ଆଜିର ଦିନରେ ହଲିଉଡ୍ର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ କ୍ଲିଣ୍ଟ ଇଷ୍ଟୱୁଡ୍ ଜନ୍ମ ହୋଇଥିଲେ, ତେଣୁ ଆଜି ତାଙ୍କର ମଧ୍ୟ ଜନ୍ମଦିନ। 1943ରେ ଆଜିର ଦିନରେ ଆମେରିକୀୟ ଫୁଟବଲ ଜଗତର ଜଣେ ଦିଗ୍ଗଜ ଖେଳାଳି ଜୋ ନାମଥଙ୍କର ଜନ୍ମ ହୋଇଥିଲା, ତେଣୁ ଆଜି ହେଉଛି ତାଙ୍କର ଜନ୍ମଦିନ। ତା ସହିତ 1976ରେ ଆଜିର ଦିନରେ ଜନ୍ମ ହୋଇଥିଲେ ଆଇରିସ୍ ଅଭିନେତା ଏବଂ ଅନେକ ଲୋକ ପ୍ରିୟ ଚଳଚ୍ଚିତ୍ରର ନାୟକ କୋଲିନ୍ ଫାରେଲ୍। ତେବେ ଏଇ ସମସ୍ତଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ତା ସହିତ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଗୋଟିଏ ନୂଆ ଦିନର, ଗୋଟିଏ ନୂଆ ସ୍ୱପ୍ନର, ଗୋଟିଏ ନୂଆ ସମ୍ଭାବନାର।

ଜାଣିଲୁ ଆପଣ ମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ ରେ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। ଆଜିର ଏଇ ନୂଆ ସକାଳକୁ ଆମେ ସମସ୍ତେ ମିଶି ସ୍ୱାଗତ କରୁଛୁ। ଆଗକୁ ରଜ ପର୍ବ ଆସୁଛି, ସେଥିପାଇଁ ଆପଣମାନେ ବହୁତ ପ୍ଲାନିଂ କରିଥିବେ ମୁଁ ଜାଣିଛି। ସପିଂ କୁ ଯିବା, ବାହାରକୁ ବୁଲାବୁଲି କରିବାକୁ ଯିବା, ଏମିତି ବହୁତ ଗୁଡ଼ିଏ ପ୍ଲାନ। ଯୁଆଡେ ଯାଉଛନ୍ତି ଯାଆନ୍ତୁ, ଟିକେ ନିଜ ପାଖରେ ନା ପାଣି ବୋଟଲ ଏବଂ ଛତା କ୍ୟାପ୍ ଆଉ ସୁଜ୍ ପିନ୍ଧିକି ଯିବେ ଯୁଆଡେ ଯିବେ। ଏସବୁ ଛୋଟ ଛୋଟ କଥାରେ ଧ୍ୟାନ ତ ଆପଣ ରଖିପାରିବେ। ପୁରା ଏନ୍ଜୟ କରନ୍ତୁ ଫୁଲ୍ ଡେ କୁ ଆପଣଙ୍କ ଫ୍ୟାମିଲି ସହିତ। ଯାହା ବି ପ୍ଲାନିଂ ଅଛି ସବୁ ପ୍ଲାନିଂ କରନ୍ତୁ। ତେବେ ଆଜି IPL ର ଗ୍ରାଣ୍ଡ ଫିନାଲେ ଅଛି, ଆଉ 72 ଦିନର 23 ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ପରେ ଆଜି IPL ର 19ତମ ସଂସ୍କରଣର ଅନ୍ତିମ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛି IPL ମ୍ୟାଚ୍।

ଶ୍ରୋତା ବନ୍ଧୁ ଆପଣ ମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକଟେକ୍ ଦିଲ୍ ସେ ଦିଲ୍ ତକ୍ ଆଉ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ ସାଥି ଅଛି ମୁଁ ଆପଣଙ୍କ କୋୟଲ ଆଜିର ଏଇ ରବିବାରର ସକାଳକୁ ଆମେ ସମସ୍ତେ ବେଶି ଏନ୍ଜୟ କରୁଛନ୍ତି ବହି ଆମ ପାଇଁ ଗୋଟିଏ ଜ୍ଞାନର ଭଣ୍ଡାର ବହି ଆମର ସବୁଠାରୁ ଅମୂଲ୍ୟ ଉପହାର ବହି ହେଉଛି ଆମମାନଙ୍କର ସବୁଠାରୁ ଭଲ ବନ୍ଧୁ କହିଲେ କିଛି ବି ଭୁଲ ହେବନି କାହିଁକି ନା ଆମେ ଯେତେବେଳେ ବି ଶିକ୍ଷା ଆରମ୍ଭ କରିଥାଉ ପିଲାଟି ଦିନରୁ ହିଁ ବହିରୁ ହିଁ ଆରମ୍ଭ କରିଥାଉ ନା ବହି ହିଁ ଆମକୁ ଜ୍ଞାନ ଦିଏ ବୁଦ୍ଧି ଦିଏ ଆଉ ଜୀବନର ସଠିକ୍ ମାର୍ଗ ବି ଦେଖାଇଥାଏ ଆମକୁ ବହୁତ କିଛି ଶିଖାଇଥାଏ ବହି ବହି ପଢ଼ିବା ଦ୍ୱାରା ଆମେ ନୂଆ ନୂଆ କଥା ବି ଜାଣିପାରୁ ଆଉ ନିଜର ଚିନ୍ତାଧାରାକୁ ବିକଶିତ ମଧ୍ୟ କରିପାରୁ ଆଉ ବହି ପଢ଼ିବାର ସବୁଠୁ ଭଲ ଯୋଉ ବେନିଫିଟ୍ସ କୁହନ୍ତି ନା ସେଇଟା ହେଉଛି ଆମର ଶବ୍ଦର ଉଚ୍ଚାରଣ ଆମ ଶବ୍ଦର ଯୋଉ ଡିକ୍ସନାରୀ ଆହୁରି ଅଧିକ ବଢ଼ିବ ଆମ ଶବ୍ଦର ଉଚ୍ଚାରଣ ଆହୁରି ସୁନ୍ଦର ହେବ ତେବେ ବହି କାହିଁକି ଆମ ପାଇଁ ଜ୍ଞାନର ଭଣ୍ଡାର ଆଉ କାହିଁକି ଆମ ପାଇଁ ସବୁଠାରୁ ଅମୂଲ୍ୟ ଉପହାର ସେ ବିଷୟରେ ଆଗକୁ କଥା ହେବା ତା ପୂର୍ବରୁ ଏ ଲଭ୍ଲି ଗୀତଟି ଆପଣମାନେ ଶୁଣି ନିଅନ୍ତୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆପଣଙ୍କ କୋୟାର ଶ୍ରୋତବନ୍ଧୁ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣମାନଙ୍କ ସାଥିରେ ଆପଣଙ୍କ କୋୟାର ଅଛି ଦିନଟି ଆପଣମାନଙ୍କ ପାଇଁ ବହୁତ ଖାସ୍ ସକାଳୁ ସକାଳୁ କ'ଣ କରୁଛନ୍ତି ପୁରା ପ୍ଲାନିଂ ନା କି ଦିନ ସାରା କେମିତି କ'ଣ କରିବେ ସପିଂ କରିବାକୁ ଯିବେ ବୁଲିବାକୁ ଯିବେ କ'ଣ ଆଜି ଖାଇବା ଘରେ ରୋଷେଇ ହବ ଏମିତି ବହୁତ କିଛି ପ୍ଲାନିଂ ଚାଲିଥିବ ଆପଣଙ୍କର ତା ଭିତରେ ମୁଁ ଗୋଟେ କଥା ଆପଣଙ୍କର ମନେ ପକେଇଦେବା ପାଇଁ

ଚାହୁଁଛି, କିଛି ସମୟ ଆପଣଙ୍କ ଠାରୁ ମାଗିବାକୁ ଚାହୁଁଛି। କାହିଁକି ନା ମୋ ପାଖରେ ଯେଉଁ କଥାଟି ଅଛି ନା, ସେଇ କଥାଟି ଶୁଣିଲା ପରେ ଆପଣ ମତେ କଲ୍ ନ କରି ରହିପାରିବେ ନାହିଁ। କାହିଁକି ନା ଏମିତି ଗୋଟିଏ କଥା ଯାହା ଆମ ସମସ୍ତଙ୍କର ଅତି ପସନ୍ଦର, ଆମ ନିଜ ମନର କଥା, ଆମ ସ୍ମୃତିର କଥା। ଆଜି ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ପ୍ରୋଗ୍ରାମ ଆରମ୍ଭ ହେଇସାରିଛି, ଆଉ ଆଜି ଆମେ କଥା ହେବା ଆପଣଙ୍କ ଛୋଟବେଳର କୌଣସି ଏମିତି ଦୁଷ୍ଟାମୀ ଯାହା ଆଜି ବି ମନେ ପଡ଼ିଲେ ଆପଣ ବହୁତ ହସନ୍ତି, ଅନ୍ୟମାନଙ୍କୁ ବି ହସେଇ ଦିଅନ୍ତି। ପିଲାଦିନେ ଆମେ ସମସ୍ତେ କିଛି ନା କିଛି ଦୁଷ୍ଟାମୀ କରିଥାନ୍ତି, ଆଉ କିଛି କିଛି ଦୁଷ୍ଟାମୀ ଆମର ସବୁଦିନ ପାଇଁ ମନେ ରହିଯାଇଥାଏ, ଯାହା ବହୁତ ହି ଫନି ଥାଏ ବେଳେବେଳେ, ଯାହାକୁ ମନେ ପକାଇଲେ ଆଜି ବି ଆମକୁ ହସ ଲାଗେ। ଆମେ ଆମର ସାଙ୍ଗମାନଙ୍କ ସହିତ, ଆମ ନିଜ ଲୋକମାନଙ୍କ ସହିତ, ବନ୍ଧୁ ପରିଜନମାନଙ୍କ ସହିତ ତାକୁ ସେୟାର କଲେ ବି ଆମକୁ ବହୁତ ହସ ଲାଗେ, ସମସ୍ତେ ବହୁତ ହସନ୍ତି, ଆଉ ସେଇ ସ୍ମୃତି ଗୋଟେ ହସର ଜରିଆ ପାଲଟିଯାଏ ସମସ୍ତଙ୍କ ପାଇଁ। ସେମିତି କିଛି ସ୍ମୃତି ଯଦି ଅଛି ଆପଣଙ୍କ ସାଥିରେ, ଆପଣଙ୍କ ପାଖରେ, ମୋ ସହିତ ସେୟାର କରନ୍ତୁ 0671230315 ନମ୍ବରରେ କଲ୍ କରି। ଜଲ୍ଦି ଜଲ୍ଦି କଲ୍ କରନ୍ତୁ, ତା ଭିତରେ ଗୋଟେ ଲଭ୍ଲି ଟ୍ରାକ୍ ଆପଣମାନଙ୍କ ପାଇଁ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମୁକୁୟାଲ ଆପଣମାନଙ୍କ ସାଥିରେ ଶ୍ରୋତା ବନ୍ଧୁ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ ଆରମ୍ଭ ହୋଇଯାଇଛି ଆଉ ମୁଁ ଜାଣିଛି ମାନଙ୍କ ପାଖରେ ବହୁତ ସମୟ ଅଛି ଆପଣମାନେ ବହୁତ ସାରା କଥା ମୋ ସହିତ ସେୟାର କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ପିଲାଦିନର ଏମିତି କିଛି ଦୁଷ୍ଟାମୀ ଯାହା ଆଜି ବି ମନେ ପଡ଼ିଲେ ଆପଣ ବହୁତ ହସନ୍ତି ସେଇ ଦୁଷ୍ଟାମୀ ସେଇ ସ୍ମୃତି ଆଜି ମୋ ସହିତ ବାଣ୍ଟିବେ ନମ୍ବରଟି ଆଉଥରେ କହିଦେଉଛି 06712303153 ବର୍ତ୍ତମାନ ଆଜି ସୋର ଫର୍ଷ୍ଟ କଲ୍ ଆସିଯାଇଛି କଲ୍ଟି ନେଇଯିବା ଏବେ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ଜନ ରାଇଜରେ ତୁମରି ସାଥିରେ ରହିବାକୁ ମନ ହୁଏ ଶ୍ରାବଣ ରାତିରେ ତୁମରି ସାଥିରେ ଭିଜିବାକୁ ମନ ହୁଏ ସାଗର ବେଳାରେ ବାଲିର ସେଜରେ ତୁମ ଛବି ଆଙ୍କିବାକୁ ମନ ହୁଏ ଆଉ ସ୍ୱପ୍ନ ରାଇଜରେ ତୁମ ପ୍ରତିଛବି ଦେଖିବାକୁ ମନ ହୁଏ ଆଉ ସୁନେଲି ସକାଳେ ତୁମରି ସାଥିରେ କପିବାକୁ ମନ ହୁଏ କହିବାକୁ ମନ ହୁଏ କହିଲା ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
0: ଆଚ୍ଛା ତ ଚନ୍ଦ୍ରକାନ୍ତ କଣ ରହିଛି ପିଲାଦିନର ଏମିତି କିଛି ଦୁଷ୍ଟାମୀ ଯୋଉଟା ମନେ ଅଛି ଆଜି ବି ମନେ ପଡିଲୁ ବହୁତ ହସ ଲାଗେ ସେମିତି କିଛି ଅଛି ସ୍ମୃତି
1: ନିଶ୍ଚିନ୍ତ ପିଲାଦିନେ ବହୁତ ମୁଁ ଦୋଷ୍ଟେମୀ ଏମିତି ଆମେ କରୁନା ଆମେ ମୁଁ ସ୍କୁଲକୁ ଯେତେବେଳେ ମାନେ ମାନେ ସ୍କୁଲ ଟାଇମ୍ ହେଇଯାଏ ତ ମୁଁ ସେତେବେଳେ ସ୍କୁଲକୁ ନ ଯାଇକି କଣ କରେ ନା ଆମ ସାଙ୍ଗର ଗୋଟେ ବାରି ଥିଲା ଆଉ ସେଠି ମଧ୍ୟ ପିଜୁଳି ଗଛ ଥିଲା ମୁଁ କଣ କରେ ନା ସକାଳୁ ପଳେଇଯିବି ଘରେ ସାର୍ଟ ପ୍ୟାଣ୍ଟ ପିନ୍ଧିକି କିନ୍ତୁ ଦେଖିଲାକୁ ଆଉ ସ୍କୁଲ ନ ଯାଇକି ସେ ବ୍ୟାଗ୍ଟାକୁ ନେଇକି ପିଜୁଳି ଗଛ ଡଙ୍ଗେଇ ଦେବି ମୋ ସାଙ୍ଗର ଯୋଉ ପିଜୁଳି ଗଛ ସେ ଡଙ୍ଗେଇ ଦେବି ପିଜୁଳି ମନ ଶାନ୍ତି କରି ଖାଇବି ଆଉ ସେ ଗଛରେ ବସିବି ସେଟା ଗଛଟା ଖାଇ ଜାଗାଟା ପୁରା ବଢିଆ ଲାଗେ ତାପରେ ଯେମିତି ପୁଣି ଗୋଟାଏ ବାଜିବ ସେ ଘରକୁ ଆସିବି ଖାଇବାକୁ ଖାଇଦେଇକି ପୁଣି ପଳେଇବି ପୁଣି ସେ ପିଜୁଳି ଗଛରେ ବସିବି ପିଜୁଳି ଖାଇବି ଚାରିଟା ବେଳେ ପୁଣି ଘରକୁ ପଳେଇ ଆସେ
0: ଆଚ୍ଛା ତାମାନେ ସ୍କୁଲ ବନ୍ଦ କରାଯାଉଥିଲା ପିଜୁଳି ଖାଇବା ପାଇଁ
1: ଆଜ୍ଞା ପିଜୁଳି ବନ୍ଦ ସ୍କୁଲରେ ମାଡ଼ ହଉଥିଲା ସେତେବେଳେ ତ ମାଡ଼ ଯେମିତି ଆଜି ଅଛି ଇଂଲିଶ ଅଛି ପଚାରିବେ ସାର୍ ସବୁ କହିବେ ଆସିକି କଳାପଟାରେ ବ୍ଲାକବୋର୍ଡରେ ଆସିକି ନିଜେ କର କଷିବାକୁ ପଡିବ ଅଙ୍କ ତ ମତେ ତ ଆସିବନି ତ ମୁଁ ସେଥିପାଇଁ ମୁଁ ଯାଏ ନା ମାଡ଼ ସତ ଡରରେ ଭୟରେ ମୁଁ ଯାଏ ନା ଆଉ
0: ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଲେ ଆଉ ଆପଣଙ୍କ ସ୍ମୃତି ଆମ ସହିତ ବାଣ୍ଟିଲେ ବହୁତ ବହୁତ ଧନ୍ୟବାଦ ରହିଲି ବାଇ ଗୁଡ୍ ନାଇଟ୍ ଗୁଡ୍ ନାଇଟ୍ ଏବେଠୁ କହିଦେଲିଣି ନାଇଁ ନାଇଁ ଆଉ ତ ଆମେ କଥା ହବାନି ନା ସେଇଥିପାଇଁ କହିଦେଲି କିଛି କଥା ନାହିଁ ବାଏ ରହିଲି
1: ବାଏ
0: ଶ୍ରୋତା ବନ୍ଧୁ ଆପଣମାନେ ବି କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ଆପଣଙ୍କର ସେଇ ମିଠା ମିଠା ସ୍ମୃତି ପିଲାଦିନର କଥା ଯେତେବେଳେ ବି ପଡ଼େ ନା ସେତେବେଳେ ବହୁତ କିଛି ସ୍ମୃତି ଆମ ମନ ଭିତରେ ଆଙ୍କି ହେଇଯାଏ ତା ଭିତରେ ଗୋଟେ ଏଇ ଗୋଟେ ହେଉଛି ସ୍ମୃତି ମାନେ ଆମେ ପିଲାବେଳେ ବହୁତ ଦୁଷ୍ଟାମୀ କରନ୍ତି ଆଉ ସେଇ ଦୁଷ୍ଟାମୀ ଭିତରୁ ଏମିତି କିଛି ଦୁଷ୍ଟାମୀ ଯୋଉଟା ଆମକୁ ବହୁତ ହସାଏ ଅନ୍ୟମାନଙ୍କୁ ବି ହସାଏ ଆଉ ଗୋଟେ କଲ୍ ଆସିଯାଇଛି ବର୍ତ୍ତମାନ କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ
2: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
2: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଚପ୍ତିକା ବଜାର ଜଗତସିଂହପୁର
0: କେମିତି ଅଛନ୍ତି ରବିବାର ସକାଳରେ କଣ କରୁଛନ୍ତି
2: ସକାଳ କଣ କରିବି ନିତ୍ୟକର୍ମ ସାରିକି ବସିକିରି
0: ରେଡିଓ ଶୁଣୁଛନ୍ତି
2: ବୃହସ୍ପତି ଚଳନ ହଉଥିଲା ଜ୍ୟୋତିଷଙ୍କ ସହିତ ଟିକେ କଣ୍ଟାକ୍ଟ କରୁଥିଲି ନ୍ୟୁଜ ଦେଖୁଥିଲି ଅନ୍ୟାନ୍ୟ ପ୍ରୋଗ୍ରାମ ଶୁଣୁଥିଲି ଏବେ ଆପଣଙ୍କର ଶୁଣିଲି
0: ବହୁତ ହି ବଢିଆ କଥା ମାନେ ଆଜି ବୃହସ୍ପତିଙ୍କର ଯୋଉ ଚଳନ ହେଇଛି ସେଟା ଆପଣଙ୍କ ପାଇଁ ବହୁତ ଭଲ ଅଛି ବୋଧେ
2: ମୋର ମେଷ ରାଶି ମୀନ ଲଗ୍ନ ତ ମୋର ଟିକେ ଲେଟ୍ ମ୍ୟାରେଜ୍ ଲେଟ୍ ଇନକମ୍ ହଉଛି ସେଥିପାଇଁ ମୁଁ ଜ୍ୟୋତିଷଙ୍କୁ କ୍ୱେଶ୍ଚିନ୍ ପଚାରୁଥିଲି ଆଉ
0: ଆଚ୍ଛା ତ ଆପଣଙ୍କ ପିଲାଦିନର କିଛି ସ୍ମୃତି ଯୋଉ ଦୁଷ୍ଟାମୀର ସ୍ମୃତି ଅଛି
2: ମୁଁ ଗୋଟେ ଯୋଡ଼ାଏ କହୁଛି ଥରେ ଆମେ ଯେତେବେଳେ ଏମ୍ଇ ସ୍କୁଲରେ ପଢୁଥିଲୁ ଆମର ଜଣେ ସାର୍ ଥିଲେ ତାଙ୍କୁ ଆମେ ତାକୁ ବୋକଡ୍ ସାର୍
0: ଆଉ
2: ଗୋଟେ ଖୋଇ ଅଛି ସେ ଖାଲି ମାନେ ପିଲାମାନଙ୍କୁ କହିବେ ଆଉ ତମେ ପାଣି ମାର ଆମେ ଟ୍ୟୁବୱେଲ ମାରି ମାରି ନୟାନ୍ତ ହବ ସେ ଗୋଡ ଦେହ ହାତ ଧୋଉଥିବେ ଧୋଉଥିବେ ଅଧଘଣ୍ଟା ଘଣ୍ଟାଏ ଯାଏ ଆଉ ସେ କଣ କରନ୍ତି ପାଠ ନ ପଢିବେ ଯିଏ ଯିଏ ଟିକେ ଦୁଷ୍ଟାମୀ ହବ ତାକୁ ଡଷ୍ଟର ଫୋପାଡିବେ ନହେଲେ ମନ୍ଦାର ଛାଟ ନହେଲେ ଏ ଯୋଉ ଜାଉଁଳି ବ୍ୟସ୍ତ ଏଥିରେ ପିଟିବେ ଯେ ନଳା ପଠେଇ ଦେବେ ମୁଁ କଣ କରେ ମୁଁ ସାରଙ୍କୁ ଥରେ ନାମ ଦବା ଆଉ ସାରଙ୍କର କଣ କହିବି ନା ଭଲପିନ ଖୋଲିକିରି ଫୋପାଡ଼ି ଦେବି ସେଠି ଗୋଟେ ବଡ ପୋଖରୀ ଥିଲା ଡିଗି ପୋଖରୀ ତା ଭିତରୁ ଫୋପାଡ଼ି ଦିଏ ନହେଲେ ଲମ୍ବା ଛୁଞ୍ଚି ନେଇକିରି ସାରଙ୍କର ମାତ୍ର ସାତ ଆଠଟି କଣା କରେ ସନ୍ଧ୍ୟାବେଳେ ବାହାରି

0: ସ୍କୁଲ ସାରିକି ଘରକୁ ବାହାରିଲା ବେଳକୁ ଚକାରେ ପମ୍ପ ନଥିବ ଆଉ
1: କେବେ ଧରା ପଡିଛନ୍ତି କେବେ ଧରା ପଡିଛନ୍ତି
0: ନାଇଁ ମୁଁ ପିଲାମାନଙ୍କୁ କହିଦେଇଥାଏ ଯିଏ ମୋ ନାଁ କହିବ ତା ଉପରେ ବି ମାଡ ହୁଏ
1: ସମସ୍ତଙ୍କୁ ଧମକେଇକି ରଖିଥିଲେ
0: ଏମିତି କ୍ରିକେଟ ଖେଳୁଥିଲୁ ଆମେ ସବୁ ପିଲାମାନେ ମିଶିକିରି କାରଣ ଆମେ ସେତେବେଳେ ତ ମାନେ ଗରିବ ସଂସ୍ଥା ଆପଣଙ୍କର ନଡିଆରେ ହେଇଥିବ ନଡିଆ ବାଙ୍ଗାରେ ବ୍ୟାଟ ତାଳ ଗୋଟମାରେ ବଲ ତେଣୁ ଖେଳ ଚାଲେ ଖେଳ ଚାଲିଲା ଭିତରେ ଥରେ ଏମିତି ଝଗଡା ହେଇଗଲା ଆମ ଭିତରେ ମୁଁ କହୁଛି ମୁଁ ରନ୍ ଆଉଟ୍ ହେଇନି ସେ ଆଉ ଜଣେ କହିଲା କିପର କହିଲା ରନ୍ ଆଉଟ୍ ହେଇଛି ତେଣୁ ଆମ ଭିତରେ ଯୁକ୍ତି ତର୍କ ଚାଲିଲା ସିଏ କଣ କହିଲା ନା ମୋ କହଣି କି କାମୁଡି ଦେଲା ଯେମିତି କାମୁଡି ଦେଲା ମୁଁ ସିଧା ଷ୍ଟମ୍ପ ଉଠେଇଲି ପିଟିଦେଲି ତା ମୁଣ୍ଡକୁ ମାତ୍ର ସାତଟା ସ୍ଟିଚ୍ ହେଇଥିଲା ବେଳା ଭଲ ବଞ୍ଚିଗଲା ଆଉ
1: ହେ ଭଗବାନ ଏମିତି ମହାନ ମହାନ ଦୁଷ୍ଟାମୀ ଆପଣ ତ କରିଛନ୍ତି ପିଲାଦିନେ
0: ତୁ ଜେଲରେ ଥାନ୍ତି ଏମିତି ବହୁତ ଦୁଷ୍ଟାମୀ ଅଛି ଆଉ ଅନ୍ୟ ଶ୍ରୋତା ମାନେ କହିବେ ଆଉ
1: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ବହୁତ ମଜା ଲାଗିଲା ଆପଣଙ୍କର ଦୁଷ୍ଟାମୀ ସବୁ ଶୁଣିକି ରହିଲି ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ ଚାଲିଛି କୋୟଲ ଆପଣଙ୍କ ସାଥିରେ ହିଁ ଅଛି ବର୍ତ୍ତମାନ ଆଉ ଗୋଟିଏ କଲ୍ ବି ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ
1: ନମସ୍କାର ଜୟ ଜଗନ୍ନାଥ ମାଇ ମୋଷ୍ଟ ବ୍ୟୁଟିଫୁଲ୍

0: जय मल्टीटैलेंट राज्य कोयल मैम।
1: नमस्कार जय जगन्नाथ। की कहते
0: मो सोमनाथ साहू कहते मंटू सार जी
1: नाम शुणा गलानी आपणकर
0: मो सोमनाथ साहू कहते
1: अच्छा कहते कौट कहते
0: जिगरण पटामुंडा केन्द्रापड़ा
1: अच्छा केमती अच्छा
0: ଭଗବାନଙ୍କ କୃପା ଆଉ ଆପଣଙ୍କର ମାନେ ଭଲ ପାଇବାର ବହୁତ ଭଲ ଅଛି।
1: କାଇଁ କେତେ ଦିନ ହେଲାଣି ଆପଣଙ୍କର ମେସେଜ ଫେସେଜ କିଛି ଆସୁନି ମୋ ଶୋରେ, କଥା କଣ ଡାକିଛନ୍ତି?
0: ମ୍ୟାଡ଼ାମ ମୁଁ କେବେ ରାଗି ନା, ରାଗିଲେ ତ ମୋ ଶୋର ମାନେ ନେଗେଟିଭ ଭାଇବ୍ସ ଆସିବ ବ୍ରେନରେ, କିନ୍ତୁ ମୁଁ ଏତିକି ସାଇଲେନ୍ସ ଯେ କିଛି ନୂଆ ନୂଆ ଲିସନର ମାନେ ସ୍ଥାନ ପାଆନ୍ତୁ।
1: ହଉ ଠିକ ଅଛି, ବଢିଆ କଥା କହିଲେ। ସକାଳୁ ସକାଳୁ ରବିବାର ଅଛି, ଆଜି ଆପଣଙ୍କର କିଛି ସ୍ମୃତି ସାଉଣ୍ଟିବା, ଆମେ କିଛି ସ୍ମୃତି ଆମ ସହିତ ସେୟାର କରନ୍ତୁ, ପିଲାଦିନେ କଣ ସବୁ ଦୁଷ୍ଟାମି କରିଥିଲେ।
0: ଗୋଟେ ଲାଇନ ଲାଗେ ଗାଇବି ଫାଷ୍ଟ।
1: ହଁ ଗାଇ ଦିଅନ୍ତୁ।
0: ରେ ସମୟ ଫେରିଆ ଫେରିଆ ମୋ ପିଲା ଦିନ। ମ୍ୟାଡାମ ଶୁଣନ୍ତୁ, ମୁଁ ମାନେ କହିବି କଣ, ଛୋଟବେଳେ ମାନେ ମୁଁ ବହୁତ ଦୁଷ୍ଟ ଥିଲି, ମାନେ କୋଉ ଟାଇପ୍ ର ଦୁଷ୍ଟ କହିଲେ ମାନେ ଖାଇବାରେ ବହୁତ ଦୁଷ୍ଟ ଥିଲି। ମୁଁ ପଢିବାକୁ ବେଶୀ ଭଲ
1: ପାଏ।
0: ସପୋଜ ମତେ ମାମା କହିବେ, କହିବେ ତୁ ମ୍ୟାଥ କରିଦେ ଦଶ ଖଣ୍ଡ, ତତେ ଧର ଏଇଟା ଦିଆହବ ପୁରୀ ଆଉ ତରକାରୀ ରସଲା ତରକାରୀ ହେଇଥିବ, ମୁଁ ଖାଇବାକୁ ଭଲ ପାଏ। ଯଦି ମୁଁ କଣ ଦେଇଥିବି, ଯଦି ମୋ ଆଉ ଗୋଟେ ଭାଇ ଖାଇଦେଇଥିବ, ମୁଁ ତା ସହିତ ପାଟିମୁଣ୍ଡ କରିବି। ଗୋଟେ ମାମା ରାଗିଯିବି, ଫେର ଏମିତି କରି କରି ଦଶଟା ଦଶଟା ଖଣ୍ଡ ରାତିରେ ବି ମାମା ଫେର ମତେ ପୁରୀ ବେଲିକି ଦେବେ ଖାଇବା ପାଇଁ।
1: ବୁଝିଛନ୍ତି,
0: ତାପରେ ପଢୁଥିବେ ପଢୁଥିବେ ଧର ଚାରିଟା ଚୋଟି ପଢେ, ଫେର ମୋର ଇଚ୍ଛା ହଉଥିବ ମତେ ପଢିଲା ମାନେ ଟିକେ ଭୋକ ଲାଗିବ, ରାତି ଏଠି ସେ ଶୋଳ ଆଣିଥିବ, ତେଣୁ ମୁଁ ମାମା ମତେ ସକାଳେ ଛତୁଆ ଦରକାର ଖାଇବା ପାଇଁ। ଯେକୌଣସି ଛତୁଆ ଯଦି ନଥିବ, ବାଧ୍ୟ ହେଇକି ଚୁଡା ବିସ୍କୁଟ ପକେଇକି ତାକୁ ଛତୁଆ କରାଯିବ,
1: ତାହେଲେ ଖାଇବା ପିଇବାରେ ବହୁତ ଦୁଷ୍ଟାମି ଆପଣ କରିଛନ୍ତି।
0: ବହୁତ ଦୁଷ୍ଟାମି, ବହୁତ ଦୁର୍ବଳତା। ଆଉ ଆପଣ ଏତେ ସୁନ୍ଦର ଟପିକ ରଖୁଛନ୍ତି, ମାନେ ପିଲାଦିନ କଥା କଣ, ଚାଇଲ୍ଡ ଲାଇଫ ତ ମିଳିବ ନା, ମାନେ ସମସ୍ତଙ୍କର ଚାଇଲ୍ଡ ଲାଇଫ ଇଜ୍ ବେଷ୍ଟ। ଆଉ ଆପଣଙ୍କର ଏତେ ଏତେ ମାନେ ବଢିଆ ମାନେ ମାନେ ଶବ୍ଦ ଆଉ ସଂଯୋଜନାରେ ଆଉ ଏତେ ବଢିଆ ବିଷୟ ପାଇଁ
1: ଆପଣ ଟିକେ ଅଧିକା ମତେ ପ୍ରଶଂସା କରିଦଉଛନ୍ତି, ଟିକେ ଅଧିକା ଭଲ ପାଆନ୍ତି ତ ସେଇଥିପାଇଁ ଟିକେ ଅଧିକା, ହଁ ସେଇଥିପାଇଁ ଆପଣ ଟିକେ ଅଧିକା ପ୍ରଶଂସା କରିଦଉଛନ୍ତି। ବହୁତ ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ, ଏତେ ସୁନ୍ଦର କଥା କହିଲେ, ଏତିକି ହିଁ ମୋ ପାଇଁ ବହୁତ ବଡ଼। ଏତେ ବର୍ଷ ହେଲାଣି ଏଇ କାମ କରୁଛି, ଆଉ ଆପଣ ମାନଙ୍କର ଏତିକି ଭଲ ପାଇବା ମୋ ପାଇଁ ବହୁତ ବହୁତ ଆବଶ୍ୟକ। ବହୁତ ଧନ୍ୟବାଦ ଆପଣଙ୍କୁ।
0: ନମସ୍କାର, ଜୟ
1: ଜୟ ଜଗନ୍ନାଥ ରହିଲି। ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରିପାରିବେ, ଜଲ୍ଦି ଜଲ୍ଦି ମୋତେ କଲ୍ କରନ୍ତୁ, ଆଉ ଆପଣଙ୍କ ପିଲାଦିନର ସେ ନଟଖଟ ଭରା ଦୁଷ୍ଟାମି ଭରା ସ୍ମୃତି ମୋ ସହିତ ସେୟାର କରନ୍ତୁ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ, ଯା କଲ୍ ଆସିଛି, କହୁ କହୁ କଲ୍ଟି କଟିଗଲା। ମୁଁ ଜାଣିଛି ଆପଣମାନଙ୍କର କଲ୍ ବନ୍ଦ ହବନି, କାହିଁକି ନା ଆପଣମାନେ ଏତେ ସୁନ୍ଦର କଥା ମୋ ସହିତ ସେୟାର ନ କରିକି ରହିପାରିବେନି। ଆଉ ଗୋଟେ ବି କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଥିଲେ?
2: ବିଜୟ କୁମାର ଦାସ, ସୌରୀ ହାଟ।
1: ଏତେ ସ୍ପିଡରେ କହିଲେ?
2: ନାଇଁ, ବିଜୟ କୁମାର ଦାସ, ସୌରୀ ହାଟ।
1: ସୌରୀ ହାଟ?
2: ଆଜ୍ଞା।
1: ସେଇଟା କୋଉଠି ଅଛି?
2: ସାଲେପୁର ମିଠା ପାଖରେ। ଆଉ
1: ଆରେ ବାପାରେ, ସାଲେପୁର ମିଠା କଥା କହିଲେଣି ସକାଳୁ ସକାଳୁ।
2: ସାଲେପୁର ବ୍ଲକ ଆଉ ମଧୁବାବୁ ଜନ୍ମସ୍ଥାନ।
1: ଆଚ୍ଛା,
2: ସତ୍ୟମାପୁର ଏଇ ପାଖ ଆଉ।
1: ଆଚ୍ଛା ଆଚ୍ଛା, କଣ କହିଲେ? ସୌରୀ ହାଟ।
2: ସୌରୀ ହାଟ,
1: ଆଚ୍ଛା,
2: ସାଲେପୁର ବ୍ଲକ କଟକ ଜିଲ୍ଲା ଆଉ।
1: ବହୁତ ବଢିଆ,
2: ସାଲେପୁର ମିଠା ଠୁ 6 କିଲୋମିଟର ମାତ୍ର,
1: ମାନେ 6 କିଲୋମିଟର ଗଲେ ସାଲେପୁର ମିଠାଟା ମିଳିଯିବ। ହଁ, କେବେ ସାଲେପୁର ମିଠା ଟିକେ ପଠାନ୍ତୁ ଇଆଡେ, ମୁଁ ବି ଷ୍ଟୁଡିଓରେ ବସି ବସି ଟିକେ ଖାଇବି। ହଁ ଠିକ ଅଛି, କଣ କରୁଛନ୍ତି ରବିବାର ସକାଳରେ? ମିଠା ଖାଇ ସାରିଲେଣି ନା ନାଇଁ?
2: ମିଠା ତ ଖାଇ ହଉନି, କିନ୍ତୁ ପିଲାମାନଙ୍କୁ ଦେବାକୁ ପଡୁଛି ଆଉ।
1: ତ କଣ ଆପଣଙ୍କର ପିଲାଦିନର ଦୁଷ୍ଟାମି ସବୁ ଅଛି?
2: ବହୁତ ଦୁଷ୍ଟାମି ଆଉ ବହୁତ ମାଡ।
1: ଆଚ୍ଛା, କଣ ସବୁ ଦୁଷ୍ଟାମି କରିଥିଲେ କହିଲେ?
2: ଆମେ ହେଲୁ ତିନି ଭାଇ, ଗୋଟେ ଭଉଣୀ, ବଡ ଭଉଣୀ। ତାକୁ ପିଲାବେଳେ ଆମେ ଖେଳୁ ଖେଳୁ ରାଗିଗଲୁ, ରାଗିକି ଛୁରୀଟା ପକେଇଦେଲି ଆଉ।
1: ଛୁରୀ
2: ଛୁରୀ
1: ବାପରେ,
2: ସେ ପୁରା ତାର ଡାଳ ପୁରା ବେକଠୁ 4-5 ମିନିଟ ଦୂରରେ ମାନେ ଏମିତି ରହିଗଲା ଲାଗି।
1: ଏ ଭଗବାନ,
2: ଏତେ ଦୁଷ୍ଟ ଥିଲି, ଏତେ ରାଗିଥିଲି ଆଉ।
1: ଆଚ୍ଛା, ତାପରେ କଣ ହେଲା? ମାଡ ହେଲା ଧୁମ
2: ମାଡ ମାନେ ବହେ ମାଡ ଆଉ।
1: ଆଚ୍ଛା, ସେତେବେଳେ କେତେ ମାଡ ଖାଉଥିଲେ ନା ଆମେ ମାନେ ସବୁ ମାନେ
2: ମାଡ ମାନେ
1: ଏବେ ତ ଆମେ ଆମ ଛୁଆମାନଙ୍କୁ ଗୋଟେ ବି ମାରୁନେ।
2: ନାଇଁ ନାଇଁ, ଯୋଉ ଖଇ ଭଜା ହୁଏନି ସେ ଯୋଉ ଜିନିଷ, ସେଇଥିରେ ମାଡ ଆଉ।
1: ଠିକ କହିଲେ, ବହୁତ ମାଡ ହଉଥିଲା।

0: ବାପା ଭାଉଜୀ ଏତେ ପାଇଲେ ମୁକୁଟିଲେ ଆଉ।
1: ତାପରେ ଆପଣଙ୍କ ଭଉଣୀଙ୍କର ସେଟା ଭଲ ହେଇଗଲା ତ?
0: ହେଲେ ଭଲ ହେଇଗଲା।
1: ଭଉଣୀ ରାଗିଲେ କି ନାହିଁ ଆପଣଙ୍କ ଉପରେ ଏମିତି କରିଦେଲୁ ମୋର?
0: ବହୁତ
1: ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
0: ଜୟ ଜଗନ୍ନାଥ।
1: ଶ୍ରୋତା ବନ୍ଧୁ, ଜଲ୍ଦି ଜଲ୍ଦି କଲ୍ କରନ୍ତୁ, ମୋ ସହିତ ସେୟାର କରନ୍ତୁ ଆପଣଙ୍କ ପିଲାବେଳର କିଛି ଦୁଷ୍ଟାମିଆ। ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ଆସିଥିଲେ ଯିବା ତିନି ଜଣ, ମୁଁ ନିଜେ, ମୋ କର୍ମ ଆଉ ଉପରବାଲା। ନମସ୍କାର ଆଜ୍ଞା।
1: ନମସ୍କାର, କିଏ କହୁଥିଲେ?
2: ପ୍ରଶାନ୍ତ କହୁଥିଲି, ରାଜେନ୍ଦ୍ର କଟକରୁ।
1: ପ୍ରଶାନ୍ତ ବାବୁ କଣ କରୁଛନ୍ତି, ବି କାମକୁ ଯାଇଛନ୍ତି ନା କଣ?
2: ନାଇଁ ମ୍ୟାମ୍, ମୁଁ ନିଜ କାମ ଅଛି ତ, ନିତ୍ୟ କର୍ମ ସାରି ଆପଣଙ୍କ ପ୍ରୋଗ୍ରାମରେ ହିଁ ସାମିଲ ସମୟ କଟାଉଛି।
1: କଣ ଗୋଟେ ଦୁଷ୍ଟାମି କହିଲେ
2: ଆଜ୍ଞା?
1: କଣ ପିଲାଦିନରେ ସବୁ ଦୁଷ୍ଟାମି କରିଥିଲେ କହିଲେ?
2: ମ୍ୟାମ୍, ପିଲାଦିନର ଦୁଷ୍ଟାମି ଟିକେ ମନେ ପଡ଼ିଗଲେ ବହୁତ ଏବେ ବି ହସ ଲାଗେ। ଆମେ ଆମେ ଦୁଇ ଭାଇ କଣ କରୁ ନା, ପିଣ୍ଡାରେ ବସିଯିବୁ, ବସି ଯାଇଥିବୁ, କହୁ ତୁ ଏଇ ଯୋଉ ଗଛଟା ଛିଡା ହେଇଛି ନା, ତା ପତ୍ର ଟିକେ ଗଣି କରିଥିଲେ, ସମସ୍ତେ ଶୁଣିକି ହସୁଥିବେ। ମୁଁ କହିବି ନାଇଁ ନାଇଁ, ମୁଁ ଗଛଟା ଗଣିପାରିନି, କିନ୍ତୁ ତମ ମୁଣ୍ଡରେ ଚୁଟି ଯେତେ ଅଛି ତାକୁ ଗଣିଦେବେ, ଗଛର ଚୁଟିରେ ପତ୍ର ସଂଖ୍ୟା
1: ସେତିକି,
2: ଦିଟା ଯାକ ଇମ୍ପସିବୁଲ।
1: ଏମିତି ତାହେଲେ ସବୁ ଦୁଷ୍ଟାମି ହଉଥିଲା ପିଲାଦିନେ?
2: ଅନ୍ୟ ମାନେ ଦେଖିକି ଶୁଣିକି ଏବେ ବି ପରିହାସ କରନ୍ତି, ପିଲାବେଳେ ତମେ ଯିବା ଏମିତି ଗଛର ପତ୍ର ଖାଲି ଗଣୁଥିଲ।
1: ମତେ ବି ହସ ଲାଗିଲା ସିରିୟସଲି ଏଇଟା ଶୁଣିକି। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
2: ନମସ୍କାର।

0: ହେ ଭଗବାନ,
1: କଣ୍ଟା ଭିତରେ ପଡିଗଲା, ତାର ଦେହ ହାତ ସବୁ କଣ୍ଟା ଫୁଟିଗଲା।
0: ହେ ପ୍ରଭୁ,
1: ବହୁତ କଷ୍ଟରେ ତାକୁ ପକେଇ ଦେଲି ଆଉ ଉଠେଇଲିନି,
0: ପଳେଇ ଆସିଲି ଘରକୁ।
1: ମୁଁ ପଳେଇ ଆସିଲି ଘରକୁ,
0: ତାପରେ ମାଡ ହେଲା କି ନାଇଁ?
1: ସିଏ ବହୁତ କଷ୍ଟରେ ଉଠିକି ଆସିକି ଯାଇ ତା ଘରେ କହିଲା, ତା ଘର ଲୋକ ଆସି ମୋ ଘର ଲୋକକୁ କହିଲେ, ଆଉ ଯୋଉ ମାଡ
0: ଗୋଟେ ବି ତଳେ ପଡିନଥିବ, ସବୁ ପିଠିରେ ପଡିଯିବ ନା।
1: ଯେତେ ଯେତେ ଜୋର ପାଟି କରି ମୁଁ କାନ୍ଦୁଥିଲି ସେତେ ଜୋରରେ ମାଡ ହଉଥିଲା।
0: ଠିକ ଅଛି, ତାଙ୍କୁ ସରି କହିଲେ କି ନାଇଁ?
1: ନାଇଁ, ଆଉ ସେ ପିଲାଗୁଡା ଆଉ କଣ ସରି କହିବ,
0: ସରି ଫରି କିଛି ନାହିଁ ନା, ଯାହା କରିଦେଲି କରିଦେଲି ଆଉ। ଏନିୱେ, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର,
1: ଧନ୍ୟବାଦ।
0: ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆପଣମାନେ କଲ୍ କରିପାରିବେ 06712303153 ନମ୍ବରରେ। ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ।

0: ଯୋଉ ମାଗ
1: ଓହୋ ଗୋଟେ ବି ତଳେ ପଡିନଥିବ ସବୁ ପିଠିରେ ପଡିଯିବ ନା
0: ଯେତେ ଯେତେ ଜୋର ପାଟି କରି ମୁଁ କାନ୍ଦୁଥିଲି ସେତେ ଜୋରରେ ମାଡ ହଉଥିଲା
1: ଠିକ ଅଛି ତାଙ୍କୁ ସରି କହିଲେ କି ନାଇଁ
0: ନାଇଁ ଆଉ ସେ ପିଲାଗୁଡା ଆଉ କଣ ସରି କହିବ
1: ସରି ଫରି କିଛି ନାହିଁ ନା ଯାହା କରିଦେଲି କରିଦେଲି ଆଉ ଏନିୱେ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
0: ଧନ୍ୟବାଦ
1: ଶ୍ରୋତା ବନ୍ଧୁ ଏବେ ବି ସମୟ ଅଛି ଆପଣମାନେ କଲ୍ କରିପାରିବେ 0671203053 ନମ୍ବରରେ ଆଉ ଗୋଟେ କଲ୍ ଆସିଛି କଲ୍ଟି ନେଇଯିବା ବର୍ତ୍ତମାନ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ଆଜ୍ଞା ମ୍ୟାଡାମ ଆଜ୍ଞା ନମସ୍କାର
1: ନମସ୍କାର କିଏ କହୁଥିଲେ
2: ମ୍ୟାଡାମ ଆଜ୍ଞା ମୁଁ ରାଜେନ୍ଦ୍ର ରଣା କହୁଛନ୍ତି
1: କେମିତି ଅଛନ୍ତି ଆପଣ
2: ଆଜ୍ଞା ମୋର ଏଇ ପୂଜା ପାଠ କାମ ଟିକେ ବଢିଗଲାଣି ମୁଁ ସେଠି ସୁନୀଲ ପଣ୍ଡା ଫୋନ କରୁଥିଲେ ମୁଁ ଲଗେଇଲି ମନ ଲାଗିଲା ଆଉ ମୁଁ କହିଲି ମୋର ଗୋଟା ପିଲା ଦିନ ରଖନ୍ତି ମ୍ୟାଡାମ ଯାଇ କହିବେ
1: କୁହନ୍ତୁ କୁହନ୍ତୁ କଣ ସବୁ ଦୁଷ୍ଟାମି କରିଥିଲେ ଆପଣ
2: କାଇଁ ଦୁଷ୍ଟାମି ନୁହଁ ଆମ ଘର ପାଖରୁ ଅଧ କିଲୋମିଟର ଖଣ୍ଡେ ବାଟା ବହୁତ ଭଲ ଜଙ୍ଗଲିଆ ଜାଗା ଯିଏ ଏ ଠାକୁର ଯେ ହନୁମାନ ଠାକୁର ମୁଁ ଏଇ ଯୋଉ କଥା କହୁଛି ଏଇଟା ହଉଛି 40-50 ବର୍ଷ ତଳ କଥା ହେଇପାରେ 40 ବର୍ଷ ତଳ ଯେତେବେଳେ ଆମେ ଯାଇଚାଲି ସେ ଠାକୁର ପାଖକୁ ଯାଉ ମୁଁ ପୂଜା କରେ ଆମ ଗାଁରେ ଆଉ ଜଣେ ଲୋକ ଥିଲେ ବିଜୟାନନ୍ଦ ସେ ଚାଲିଗଲେଣି ଆମେ ସାଙ୍ଗ ହେଇ ଯାଉ ସେ ଠାକୁର ସବୁବେଳେ ପୂଜା ହଉଛନ୍ତି 7-8 ଦିନ ଘରେ ଯିବୁ ପୂଜା କରିବୁ ଆଉ ବହୁତ ମାଙ୍କଡ ଆଉ ଜଙ୍ଗଲିଆ ଜାଗା ଆଉ ସେତେବେଳେ ସେଇ ଯୋଉ ଜଙ୍ଗଲିଆ ଜାଗାରେ ବହୁତ ଲୋକ ମଇଁଷି ରଖିଥାନ୍ତି ମଇଁଷି ମଇଁଷି ସବୁ ଶୋଇଥାନ୍ତି କିନ୍ତୁ ଏଇ ଯୋଉ ତିନିଟା ଜିନିଷ ଯଦି ଫଳେ ଆମେ ଖାଉ ଗୋଟା କ୍ଷୀରି କୋଳି ଗୋଟା ଭଇଁଷ କୋଳି ଆଉ ଗୋଟା ମଇଁଷି କ୍ଷୀର କୋଳି ତା ମନ ସେ ଗୋଟେ କଣ୍ଟା ଗଛ ହେଇଥିବ ଆମେ ତାକୁ ବି ଖାଉ ଆଉ ମଇଁଷି ଯୋଉମାନେ ରଖିଦେବେ ମଇଁଷି କ୍ଷୀର କବଳ ସେଠି ହୁଏ ତାକୁ ବି ସେ ଆମକୁ ଦିଅନ୍ତି ଖାଉ ତାପରେ ସେ ଲୋକ କଣ କରନ୍ତି ତା ସେ ମଇଁଷି ଗୋବରକୁ ନିଆଁ କରିଦେବ ନିଆଁ କରିକି ସବୁ ଯାହା ଖାଇବ ସେଇ ସବୁ ପୋଡିକିରି ଖାଉଥିବ ବାଇଗଣ ପୋଡିବ କଖାରୁ ପୋଡିବ ଜହ୍ନି ପୋଡିବ ମାଛ ଦେବ ବଡ ବଡ ମାଛ ପୋଡିଦେବ ମୁଁ ଯେତେବେଳେ ମାଛ ସେ ପୋଡି ଖାଇ ଦେଖିଛି ଏଇଟା ତେଲ 200 ଟଙ୍କା ଆଣିଲେ ବି କମନ କି ସେମିତିଆ ମାଛ ଲୋକ ପାଇବେନି ବଡ ବଡ ମାଛ 3-4 କିଲିଆ ବଡ ବଡ ମାଛକୁ ସେ ତାକୁ ଇଏ କରିବୁ ହଳଦୀ ମୁଣ୍ଡ ଗୋଳି ସେଟା ପୋଡି ଖାଇଦେବ ସେ ନିଆଁରେ ଆମେ ଦେଖୁ ଆଉ କିନ୍ତୁ ବାଇଗଣ ପୋଡା ପୋଡା ଆମେ ତାଙ୍କୁ ଖାଇବୁ
1: କିନ୍ତୁ
2: ସେଇ ଜିନିଷ ଥିଲା ପ୍ରାକୃତିକ ଜିନିଷ ସେ ଜିନିଷ ଆମ ଟ୍ରେନ୍ରେ ଦେଖିଲି ଆଉ ସେମିତିଆ କ୍ଷୀର ଆଉ ସେ ଯୋଉ କୋଳି ଚିନ୍ତା କରିବି ଆଉ ଏମିତି ଯୋଉ ପୋଡିକିରି ସବୁ ଖାଇବା ସବୁ ମଇଁଷି ଗୋବର ଯୋଉ ନିଆ ସେ ବଢିଆ ଖାଉ ଆଉ ସେ ଜିନିଷ ଆଉ ଆଉ ଦେଖିବାକୁ ମିଳିବନି
1: ସେତେବେଳେ ସେଇ ସବୁ ଜିନିଷ ଆଉ କାଇଁ ଏବେ ବାକି
2: ଆପଣ ଦେଖିବେ ଗ୍ୟାସରେ ପୋଡନ୍ତୁ ଗୋବର ନିଆଁରେ ପୋଡନ୍ତୁ କାଠ ନିଆଁରେ ପୋଡନ୍ତୁ
1: ବହୁତ ବହୁତ ସୁନ୍ଦର କଥା ସବୁ ବହୁତ ସୁନ୍ଦର କଥା ସବୁ ଆପଣ ସେୟାର କଲେ ବହୁତ ବହୁତ ଧନ୍ୟବାଦ
2: ହୋମ ପୂଜା କରେ କଟକ ଲୋକ ଆସନ୍ତି ମତେ ଡାକନ୍ତି ଆଉ କିଏ ଜାଣିଛି କି ମୁଁ ଜାଣି ନା ଆଉ ମୋତେ ଡାକନ୍ତି ମୁଁ ଯାଇ କରେ ମୁଁ ଯାଇ କିଛି ପଇସା ରୋଜଗାର କରେ
1: ଯାହା ହଉ ଏତେ ସୁନ୍ଦର ସୁନ୍ଦର ସ୍ମୃତି ଆପଣଙ୍କ ଜୀବନରେ ସବୁ ରଖିଛନ୍ତି ଆପଣ ହୃଦୟରେ ସାଇତିକି ସେଇଟା ବହୁତ ବଡ କଥା ସବୁବେଳେ ସମୟ ତ ସମାନ ନଥାଏ
2: ମ୍ୟାଡାମ ଆଜ୍ଞା ଆମ କଟକ ଯେତେ ଆସନ୍ତି ସବୁ ଭକ୍ତମାନେ ସେମାନେ ମତେ ଜାଣିଛନ୍ତି ସେ କହିଲେ ରାଜଭବନା ଓଡ଼ିଆ ପୂଜା କରିବେ ହୁମ କରିବେ ଆଉ ମୁଁ ବି ହୁମ କରିକି କେତେ ଲୋକଙ୍କର କାର୍ଯ୍ୟକ୍ରମ
1: ହେଇଯାଇଛି ତାହେଲେ ଆମ ଘରକୁ ଦିନେ ଆସନ୍ତୁ ମୋର ବି ଟିକେ ମନସ୍କାମନା ପୂର୍ଣ୍ଣ ହେଇଯାଉ ଆପଣଙ୍କ ହାତ ପୂଜାରେ ବହୁତ ବହୁତ ଧନ୍ୟବାଦ ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ ସକାଳୁ ସକାଳୁ ବହୁତ ସୁନ୍ଦର ସ୍ମୃତି ସବୁ ବାଣ୍ଟିଲେ ରହିଲି ନମସ୍କାର
2: ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ଡ୍ରେନ୍ ବୋକଟେକ୍ ଦିଲ୍ ସେ ଦିଲ୍ ତେକ୍ କୋୟାଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ, ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ପ୍ରୋଗ୍ରାମ୍ରେ ଆଜି ଆମେ ଆପଣଙ୍କ ପିଲାଦିନର କିଛି ସ୍ମୃତିକୁ ସାଉଣ୍ଡ ଉଚେ। ତେବେ ବର୍ତ୍ତମାନ ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ
1: ହ୍ୟାଲୋ କୋଏଲ ମ୍ୟାମ୍, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ମୁନାପଣ୍ଡା କୋଟିଲା କନପୁର ଦଶମରୁ କହୁଥିଲି।
0: ଆଚ୍ଛା, କେମିତି ଅଛନ୍ତି?
1: ସାରଙ୍କ ଆଶୀର୍ବାଦରେ ଆପଣ ବିନ୍ଦାସ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ସୁସ୍ଥ ହେଇଥାନ୍ତୁ, ମା ଶାଳା ଆପଣ ଗଣ୍ଡ ଗୋଟେ ରଖିଥାନ୍ତୁ। ଆଜି ବିଶେଷ କରି ଅସ୍କାଳୀ ଶୁଭ ସକାଳ ଆଉ ମଳି ମେଲୋଟା ଏତେ ସୁନ୍ଦର ଉପସ୍ଥାନ ଶୈଳୀ, ଏତେ ଖୁସି ଲାଗିଲା, ତାକୁ ବିଭିନ୍ନ ବିଷୟରେ ଆଲୋଚନା କଲେ ବହୁତ ଖୁସି ଲାଗିଲା। ଆଜି
0: ବହୁତ ଧନ୍ୟବାଦ ଆପଣଙ୍କୁ କି ମୁଁ ଯାହା କହିଲି ଆପଣଙ୍କୁ ଭଲ ଲାଗିଲା।
1: ଗୋଟେ ଭଲ କାମ କରିଛନ୍ତି, ଦୁଇ ତିନି ଆସିଲେ ଶନି ରବି
0: କାଲି ଆସିଛନ୍ତି ୱିକେଣ୍ଡ ଦେଖିକି ଆସୁଛି ନା, ଯୋଉଦିନ ଆପଣ ମାନେ ଟିକେ ଅଧିକା ଫ୍ରି ଥିବେ ଆଉ ବେଶୀ ବେଶୀ କଲ୍ ଆସିବ ମୋ ପାଖକୁ, ଆଉ ମୁଁ ବହୁତ ଅଧିକା ଅଧିକା କଥା ହେବି।
1: କଲ୍ ଆସେ, ବିଶେଷ କରି କଲ୍ କେତେ ଆସେ ସେଇଟା ବଡ କଥା, ମତେ ବେଶୀ ଭଲ ଲାଗେ ଆପଣ ଯୋଉ ଆଲୋଚନା କରନ୍ତି ମର୍ଣ୍ଣିଂ ମେଲୋଡି ଆଉ ଶୁଭ ସକାଳ, ସେ ତିନିଟା ପ୍ରୋଗ୍ରାମ ମତେ ବହୁତ ବେଶୀ ଭଲ ଲାଗେ।
0: ବହୁତ ଧନ୍ୟବାଦ, ଆପଣ ମାନେ ନା ମତେ ବହୁତ ଅଧିକା ଭଲ ପାଉଛନ୍ତି ସେଇଥିପାଇଁ ଏତେ।

0: ଆଉ ଶୁଖିଲା ଶୁଖିଲା ଝଟା ଆମେ ଭାଙ୍ଗିକି ଆଣୁ, ଆମର ଚୁଲି ଜଳା ହେନେ ଭାତ ରନ୍ଧା ହବ। ଏମିତି ସବୁ ଛୋଟ ବେଳେ ବହୁତ ଦୁଷ୍ଟମ ଅଛି ଆଉ।
1: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ଶେୟାର କଲେ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ ଆଉ ସେୟାର କରନ୍ତୁ ଆପଣଙ୍କ ପିଲାଦିନର ସେଇ ନଟଖଟ ଦୁଷ୍ଟମୀ। ଆଉ ବର୍ତ୍ତମାନ ଆଉ ଗୋଟେ ବି କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ନମସ୍କାର,
1: କିଏ କହୁଥିଲେ? ଆଚ୍ଛା ଜ୍ୟୋତିର୍ମୟୀ, କଣ ସବୁ ପିଲାଦିନର ଦୁଷ୍ଟମୀ ଅଛି?
2: ପିଲାଦିନରେ ତ ସେତେବେଳେ ତ ଯୋଉ ଦୁଷ୍ଟମୀ, ବର୍ତ୍ତମାନ କାଇଁ? ପିଲାଙ୍କ ପାଖରେ ସମୟ ନୁହେଁ, ପିଲା ସାଙ୍ଗସାଥି ହବା ପାଇଁ ବି ନାହିଁ ସମୟ ପିଲାଙ୍କ ପାଖରେ।
1: ପିଲା ଖାଲି ପାଠ ପଢିଲେ, ଏବେ ଆଉ ପାଠ ଛଡା କିଛି ଦେଖାଯାଉନି ପିଲାଙ୍କୁ।
2: ସେଇଆ, କିନ୍ତୁ ଆମ ସେତେବେଳେ ଯୋଉ ମାନେ ସ୍ମୃତି ସବୁ ନା, ସେ ସବୁ ଏବେ ବି ସୁଦ୍ଧା ମନେ ରହୁଛି।
1: ନିହାତି ନିହାତି,
2: ମାନେ 40 ବର୍ଷର ତଳର ଯୋଉ ସ୍ମୃତି ସବୁ ସେ ଏବେ ବି ସୁଦ୍ଧା ମନେ ଅଛି।
1: କଣ ତାହେଲେ ମ୍ୟାଡାମ ଗୋଟେ ଦିଟା ସ୍ମୃତି ଶେୟାର କରନ୍ତୁ।
2: ସେତେବେଳେ ତ ଯୋଉ ଆମେ ପାଠ ପଢୁଥିଲୁ, ପିଲାଦିନେ ଆମେ ସେତେବେଳେ ତ ଆମର ଥିଲା ମାନେ ସ୍କୁଲ ନଥିଲା, ଗାଁ ସ୍କୁଲ, ମାନେ ଗାଁରେ ଘାଟି ମାଟି ଘର, ସେଠି ସ୍କୁଲ ହଉଥିଲା, ଆମେ ସବୁ ପାଠ ପଢୁଥିଲୁ ହେଲା। ଆଉ ସେତେବେଳେ କଣ ହୁଏ ନା, ଆମ ସେତେବେଳେ ସବୁ ମାନେ ଗୋଟେ ବୁଢ଼ିଆଣୀ ବୁଢ଼ୀ ଆମ ଗାଁରେ ଥିଲା, ବୁଢ଼ିଆଣୀ ମାନେ ବୁଢ଼ିଆ ହାର ମା ଜଣେ।
1: ଆଚ୍ଛା, ଗୁଡ଼ିଆଣୀ ବୁଢ଼ିଆ। ଆଚ୍ଛା, ହ୍ୟାଲୋ।
2: ସେତେବେଳେ କଣ ହେଇଛି ନା, ସେ ସବୁଦିନେ ମାନେ ସିଝେଇକିରି ଯୋଉ ବୁଟ ପିଆଜ ଛୁଙ୍କ କରିକିରି ବୁଟ ଭଜା, ସେଉ ଆଉ ଲବୁନ୍ଦି ଲଡୁ ଆଉ ମଟର ଭଜା ସବୁ ସବୁ ମାନେ ବେତାର ପୁରେଇକିରି ଆମେ ସ୍କୁଲକୁ ନେଇକି ଯାଇ। ତାପରେ ସେତେବେଳେ ହଉଛି କଣ କହିଲ, ସେତେବେଳେ ବେଶୀ ହଉଛି 5 ପଇସା 10 ପଇସା ସବୁ ଥିଲା ଯୋଉ କଏନ ସବୁ, ଏବେ ସିନା ସବୁ ହେଇଗଲା। ଆମ ପିଲାବେଳେ ସେତେବେଳେ ମାନେ 20 ପଇସା 5 ପଇସା 10 ପଇସା 3 ପଇସା 2 ପଇସା ମୁଁ ସବୁଦିନ ନେଇକି ଯାଏ ପଇସା। କିନ୍ତୁ ଆମର ଦୋକାନ ଥିଲା, ଦୋକାନରେ ପଶିବି ମିଠାଇ ଲେଖା ପଇସା ଡ୍ର ଧରି କ୍ୟାସ ଉପରେ ଧରିବି ପଳେଇବି ନେଇକି ଯାଏ ସବୁଦିନେ ଖାଏ। କିନ୍ତୁ ଦିନେ କଣ ହେଇଛି, ମୋ ହାବୁଡେ ଆଉ ମୋର ପଇସା ପଡିଲାନି, ମୋ ଆଉ ବାପା ରହିଗଲେ ଦୋକାନ ଭିତରେ, ମୁଁ ଆଉ ନେଇପାରିଲିନି, ହାବୁଡେ ପଡିଲାନି ଆଉ। କିନ୍ତୁ ସେଦିନ ସେ ଯାଇଛି କିନ୍ତୁ ମତେ ଦେଲାନି, ବୋଲେ ଆଚ୍ଛା ହଉ ସବୁଦିନ ପଇସା ଦେଇ ଖାଉଥିଲି ମତେ ଦଉଥିଲୁ, ଆଜି ମୋ ପାଖରେ ପଇସା ନାହିଁ ବୋଲି ମତେ ଦେଲିନି, ଆଚ୍ଛା ହଉ ଠିକ ଅଛି। ପୁଣି ଛୁଟି ହେଲା, ସେ ସେଠୁ ବେତା ମୁଁ ନେଇକି ଚାଲିଛି, ମୁଁ କଣ କଲି ତା ପଛେ ପଛେ ଆସିଲି ଆଉ। ଆସିକିରି କିଛି ବାଟ ଆସିଲା ପରେ ଦେଇକି ତା ବେତାକୁ ଧରିକି ଘୋଷାଡ଼ି ଦେଲି,
1: ଯା ସବୁ ଢାଳିଗଲା,
2: ଘୋଷା ଦେଲେ ବେତା ତ ସବୁ ବୁଡ଼ିଗଲା, ତା ସବୁ ବୁଡ଼ିଗଲା। ସେଠୁ ଅଧେ କଣ କଲି, ଗୋଟେ ଗାଡି ନେଇ ପଳେଇଲି, ପୁରେଇ ନେଇ ପଳେଇଲି ଆଉ। ପଳେଇକି ଯାଇକି ଆମ ବାଡି ପଛରେ ପଟରେ ଗୋଟେ ବଗିଚା ଭଳିଆ ଅଛି, ମାନେ ବାଉଁଶ କତେ ପତ୍ର ସବୁ ଅଛି, ମୁଁ ସେଠି ଯାଇ ନିଶ୍ଚିତ ଆଉ। ସିଏ କଣ କରୁଛି ନା, ସାର୍ଙ୍କୁ କହିଛି, ତାପରେ ଆମ ଘରକୁ ଯାଇକି ବାପାଙ୍କ ଆଗରେ କହିଛି ହେଲା, ସେ କହିବା ଭିତରେ ମୁଁ ଆଉ ସେଦିନ ମାନେ ପୁରା ସନ୍ଧ୍ୟାବେଳେ ଯାଏ ରହିଗଲି ଲୁଚିକିରି, ସନ୍ଧ୍ୟାବେଳେ ଯାଏ ଲୁଚିକି ରହିଗଲି, ମୁଁ ଆଉ ବାହାରିଲିନି ଆଉ। ମତେ ଘରେ ଖୋଜାଖୋଜି କରୁଛନ୍ତି, କୁଆଡେ ଗଲା, ମୁଁ ମାଡ ଭୟରେ ଲୁଚିଛି ଆଉ। ମୋ ବାପା କିନ୍ତୁ ବହୁତ ରାଗିଥିଲେ, ନାରୀ ହେଇକିରି ମୁଁ ଲୁଚିଛି ଆଉ, ମୁଁ ସବୁ କଣ କହିଲି ମାଡ ଭୟରେ ଲୁଚିଛି ଆଉ। ଏମିତି ଏଇ ଅନ୍ଧାର ହେଲା, ବାହାରିକି ଆଇଲି, ବାହାରିକି ଆସିଲି ବାପା ଜଗିଛନ୍ତି ବାହାରିବେ, ତାର ନଷ୍ଟ କରିଦେଇଛି ମୁଁ ଆଉ, ରାଗିକିରି ତାର ନଷ୍ଟ କରିଦେଇଛି ଆଉ।
1: ତାପରେ ମାଡ ହେଲା,
2: ଆଜ୍ଞା
1: ମାଡ ହେଲା, ମାଡ
2: ମାଡ ମାନେ ବାପା ଏପର୍ଯ୍ୟନ୍ତ ବି ମୋର ଚିହ୍ନ ଅଛି, ଚିହ୍ନ ଦେଖିଲେ ମୋ ବାପା ତ ପଳେଇ ନାହାନ୍ତି, ଏକ୍ସପର୍ଟ କରିଗଲେଣି, ଚିହ୍ନ ଦେଖିଲେ ମୋର ବି ବହୁତ ମନେ ପଡେ। ଆଉ ତ ବହୁତ ଦୁଷ୍ଟମୀ ଅଛି,
1: ହଉ ମ୍ୟାଡାମ ଜ୍ୟୋତିର୍ମୟୀ ମ୍ୟାଡାମ, ବହୁତ ସୁନ୍ଦର ସ୍ମୃତି ଆପଣ ସେୟାର କଲେ, ଆମେ ଆହୁରି ବି ଅନ୍ୟ ଶ୍ରୋତା ମାନଙ୍କୁ ଟିକେ ମକା ଦବା ସେୟାର କରିବା ପାଇଁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣ ବି କଲ୍ କରିପାରିବେ ମତେ, ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା, କଲ୍ଟି ନେଇଯିବା, କୋଉ କୋଉ କଲ୍ଟି କଟିଗଲା, ଏଥିରେ ମୋର କଣ ଦୋଷ ଅଛି? ଆପଣ ଆଉ ଥରେ ବି କଲ୍ କରନ୍ତୁ, ଆଉ ଗୋଟେ ବି କଲ୍ ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
2: ହ୍ୟାଲୋ,
1: ହ୍ୟାଲୋ,

0: ଆପଣ ମେଡିସିନ ଖାଉଛନ୍ତି କି ନାଇଁ? ଏତେ ଜୋରରେ ଥଣ୍ଡା ହେଇଯାଇଛି, ଟିକେ କାଢା ପିଅନ୍ତୁ, ଭଲ ଲାଗିବ ଆପଣଙ୍କୁ, ରିଲାକ୍ସ ଲାଗିବ, ନାକ ଭାକ ଖୋଲିଯିବ, ତଣ୍ଟି ଟିକେ ଯୋଉ ବସ ଯାଇଛି ଟିକେ ଖୋଲିଯିବ। हाँ हाँ ठीक अच्छे, थैंक यू सो मच, आप कल कले सेयर कले रही नमस्कार। श्रोता बंधु आज तो अनेक गुड़िया स्मृति आप मो सहित बांटिले, आ गोटे कल आज नहीं जीवा लास्ट कल टी आज शो रो। हेलो
1: हेलो
0: हेलो
1: नमस्कार
0: नमस्कार, किए कहते
1: कौन
0: सब पिला दिन दुष्टामी अच्छी?
1: ପିଲାଦିନ ଦୁଷ୍ଟାମୀ ମାନେ ଛୋଟବେଳେ ମୁଁ ବହୁତ ଦୁଷ୍ଟାମୀ କରୁଥିଲି ଯେ ଯେତେବେଳେ ମାମା ମତେ ଚକୋଲେଟ ଆଣିକି ନ ଦିଅନ୍ତି ମୁଁ ଭାତ ଖାଏ ନା, ଆଉ ବହୁତ ଦୁଷ୍ଟାମୀ ହୁଏ, ଆଉ ବହୁତ ବି ଛେଚରାଣୀ ଥିଏ, ମାନେ ଯେମିତି କୁହନ୍ତି ଯେ ଚାଲିଗଲା ଛକଡ଼ରେ ହାତ ମାରିଦିଏ। ଆଉ ପିଲାଦିନର କଥାକୁ ମୁଁ ସେସବୁ ଆଜି ବି ମାନେ ପାଖରୁ ବାହାରି ହସିଲା, କେତେ ମୁଁ ଏତେ ଦୁଷ୍ଟାମୀ ଥିଲି, ମାନେ ତା ଗଛରୁ ପିଜୁଳି ପାରି ଖାଉଥିଲି କିଏ ପୁଣି ଆସି ପାଟି କରୁଥିଲା, ତା ଗଛରୁ ପୁଣି ଆମ୍ବ ପାରି ଖାଉଥିଲି କିଏ ପୁଣି ପାଟି କରୁଥିଲା, ଆଉ ସେସବୁ ମନେ ପଡ଼ିଲେ ମତେ ଭାରି ହସ ଲାଗେ।
0: थैंक यू सो मच सुनीता, आप कॉल कले और शेयर कले, रहिले, बाय।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଗୋଟେ ଦିଲ୍ ସେ ଦିଲ୍ ତକ୍ ଟ୍ୟୁନ୍ କରିଛନ୍ତି ଆପଣମାନେ, ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟଲ। ଆଉ ଡେରି ନ କରି ଆରମ୍ଭ କରିଦେବା ଆପଣଙ୍କ ଫେଭରେଟ୍ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଆପଣମାନେ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ ଏହି ପ୍ରୋଗ୍ରାମ୍ରେ। ତା ପାଇଁ ଆପଣମାନଙ୍କୁ ମେସେଜ୍ କରିବାକୁ ହବ। କେମିତି ମେସେଜ୍ କରିବେ କହିଦେଉଛି, ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ୍ ଲେଟର୍ରେ ଲେଖିବେ FMRC, ସ୍ପେସ୍ ଦେଇ ଲେଖିବେ ଫିଲ୍ମ ବା ଆଲବମ୍ର ନାଁ, ସ୍ପେସ୍ ଦେଇ ଲେଖିବେ ଗୀତର ନାଁ, ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇଦେବେ ଆମ ନମ୍ବର 09499563210 ନମ୍ବରକୁ। ଆଥରେ କହିଦେଉଛି ନମ୍ବରଟି 09499563210।

ଆପଣ ବି ଏମିତି ଗୁଣୁଗୁଣ ହେଇ ମୋ ଭଳିଆ ଗୀତ ଗାଇବେ ଯେତେବେଳେ ମୁଁ ଆପଣଙ୍କ ପସନ୍ଦର ଗୀତଟିଏ ପ୍ଲେ କରିବି। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଉ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆପଣ ମୋତେ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହିଦେଉଛି 8895254200 8895254200। ଜଲ୍ଦି ଜଲ୍ଦି ମେସେଜ୍ କରନ୍ତୁ। ତା ଭିତରେ ଆଜିର ଫର୍ଷ୍ଟ ମେସେଜ୍ଟି ମୋ ପାଖରେ ପହଞ୍ଚି ସାରିଛି। ଲେଖୁଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆ ପାଟନା ବଡମ୍ବାରୁ ଶୁଣିବା ପାଇଁ ଚାହିଁଛନ୍ତି ୟେ ଦୋସ୍ତି ହମ୍ନେ ହିଁ ତୋଡ଼େଙ୍ଗେ ସୋଲେ ଚଳଚ୍ଚିତ୍ରରୁ। ଗୁଡ୍ ମର୍ଣ୍ଣିଂ କୋୟଲ ଦିଦି, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ମର୍ଣ୍ଣିଂ।

0: କଟକର ଦହିବରା କଟକର ଦହିବରା ପାଶରେ ଯିବ ନାହିଁ ମାଣିକ ପାଟଣା ବସା ଦହିକୁ ମାଣିକ ପାଟଣା ବସା ଦହିକୁ ଏ ଗରି ଆଲ ଟିକେ ଅନା ଇଏ କଣ ଦଉଛୁ ଆରେ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ମଣ୍ଡାକା କରା ଚକୁଳି ଆରିସା ବନେଇଛି ଆସ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା।
1: ଆଜିର ପରବର୍ତ୍ତୀ ମେସେଜ୍ଟିକୁ ଲେଖୁଛନ୍ତି ସୁମନ୍ତ ଏବଂ ତାଙ୍କ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି। ଗୁଲାମ ଚଳଚ୍ଚିତ୍ରରୁ ଆଖୋସି ତୁନେଇ କ୍ୟା କହିଦିଆ।

ଆଜିର ପରବର୍ତ୍ତୀ ମେସେଜଟି ମୋ ପାଖରେ ଅଛି ବର୍ତ୍ତମାନ। ଜୟ ଶ୍ରୀ ରାଧେ ରାଧେ କୋୟଲ ମ୍ୟାମ ଶୁଣିବା ପାଇଁ ଏ ମେସେଜଟିକୁ ଲେଖୁଛନ୍ତି ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଲ ଆଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ଭାବି ଚଳଚ୍ଚିତ୍ରରୁ ଚାନ୍ଦି କି ସାଇକେଲ।

0: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନ ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି।

0: ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥ୍ଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର 2 ଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
1: ନମସ୍କାର ସାର୍।
2: ନମସ୍କାର ସାର୍।
0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତବର୍ଷ ମୁଁ ଏସିଆନ୍ ମେଡାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥ୍ଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପିଣ୍ଟର। ଏଥର ମୁଁ 100 ମିଟରରେ 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି। ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂ ଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ୁଥିଲେ, ଦିନସାରା ତାଲିମ ନେଉଥିଲେ,

0: କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ। ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶଜୀ
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇ ଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି, କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ, କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୁହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ, ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି।

0: ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ, ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସ୍ମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜରାତରେ ଘୋଳ ଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୁବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ।

କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଓଲ୍ଲା ସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲା ସେରିଲ୍ ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲ୍ରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୁରୁ ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ୍ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିଷଦ

ସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ ୱାଇଟ୍ ନେଟ୍ୱାର୍କ ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍କର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲ୍ଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲ୍ଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲ୍ଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲ୍ଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲ୍ଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲ୍ଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍କୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍କୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଣ୍ଡିତୁଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ

0: ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲ୍ର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ୍ ନେଟ୍ୱର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं है, यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से ये सिलसिला चल पड़ा। रंग और रेखाओं में कोई आवाज भले ही न होती हो, लेकिन इनसे बनी तस्वीरों से जो इंद्रधनुष बनते हैं उनका संदेश हजारों शब्दों से भी कहीं ज्यादा प्रभावकारी सिद्ध होता है। और स्वच्छता अभियान की खूबसूरती में भी ये बात हम अनुभव करते हैं।

ଫ୍ରେଣ୍ଡସ୍, ଛୋଟବେଳେ ନା ଆମ ପାଖରେ ବେଶୀ କିଛି ସମୟ ଥିଲା, ନା ଦାମୀ ମୋବାଇଲ, ନା ଇଣ୍ଟରନେଟ୍ର ଦୁନିଆ, କିନ୍ତୁ ମନରେ ଥିଲା ଅନେକ ଖୁସି। ସନ୍ଧ୍ୟା ଆସିଲେ ଖେଳ ପଡ଼ିଆରେ ଖେଳ ହଉ, ଗ୍ରୀଷ୍ମ ଛୁଟିରେ ମାମୁଁ ଘର ଯିବା ହଉ, ଆଉ ରାତିରେ ଜେଜେମାର ସେଇ କାହାଣୀ ଶୁଣିବା ହଉ। ଆଜି ସବୁ କିଛି ଅଛି କିନ୍ତୁ ସମୟ ନାହିଁ, ସେଥିପାଇଁ ହୁଏତ ଏ ମନ ବାରମ୍ବାର ସେଇ ପୁରୁଣା ଦିନଗୁଡ଼ିକୁ ଖୋଜିଥାଏ, କାରଣ ସେଇ ଦିନଗୁଡ଼ିକରେ ଥିଲା ସରଳତା, ନିଷ୍କପଟତା ଆଉ ସତ ଖୁସି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଏ ଲୁଚି ରହିଥିବା ସେଇ କମିକ୍ସ ଟିଫିନ୍ ବେଳେ ସାଙ୍ଗର ଖାଦ୍ୟ ଖାଇବା ଆଉ ପରୀକ୍ଷା ଶେଷ ହେଲେ ମନରେ ଉଡୁଥିବା ଖୁସିର ପକ୍ଷୀ ସେଇ ଦିନଗୁଡ଼ିକରେ ଟଙ୍କା କମ୍ ଥିଲା କିନ୍ତୁ ଖୁସି ବହୁତ ଥିଲା।

ଫ୍ରେଣ୍ଡସ୍, ପୁରୁଣା ଦିନକୁ ଆମେ ଫେରିପାରିବା ନାହିଁ, କିନ୍ତୁ ସେହି ଦିନର ଭଲ ପାଇବା, ସରଳତା ଓ ମଣିଷପଣିଆକୁ ଆମ ଜୀବନରେ ପୁରି ଫେରାଇ ଆଣିପାରିବା। ଆସନ୍ତୁ ନା ଆଜି ଜଣେ ପୁରୁଣା ସାଙ୍ଗକୁ ଫୋନ୍ କରିବା, ବାପା ମାଙ୍କ ସହ କିଛି ସମୟ ବସି କଥା ହେବା, ପୁରୁଣା ଆଲବମ୍ ଖୋଲି କିଛି ସ୍ମୃତି ସାଉଁଟିବା। କାରଣ ସ୍ମୃତି କେବଳ ଅତୀତ ନୁହେଁ, ସେ ଆମ ଜୀବନର ସବୁଠାରୁ ସୁନ୍ଦର ସମ୍ପଦ। ପୁରୁଣା ଦିନ କେବେ ଫେରି ଆସେନା, କିନ୍ତୁ ତାର ସ୍ମୃତି ସାରା ଜୀବନ ଆମ ସାଥୀ ହୋଇ ରହିବ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ ବକାଟାକ୍ ଦିଲ୍ ସେ ଦେଲ୍ ତାକ୍।

0: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା ସାତଟାରେ
1: ଜିଏସ୍ଟି କାଉନସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରି ଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟସ୍ ସପ୍ଲାୟର୍ଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: କରୁଛନ୍ତି ମ୍ୟୁଜିକାଲ ଇୟର 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡ଼େକ୍ ଦେଶା ଦେଲତାକରେ ରେଡ଼ିଓ ଆମସଭାର ସାଗର ଅଛି ଆପଣଙ୍କ ସହିତ। ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦନିଶିତା ଚଳଚ୍ଚିତ୍ରରୁ, ଦେବାଶିଷ ମହାପାତ୍ର ଏବଂ ଗୀତା ଦାସଙ୍କ କଣ୍ଠରେ।

ಚುಣುಕುಚ್ಚಿನ ಮ್ಯೂಸಿಕಲಿ ಹಂಡ್ರೆಡ್ ಪಾಯಿಂಟ್ ಫೋರ್ ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಡೆ ದಲ್ ಸದಿಲ್ ತಕ್ರೆ ರೇಡಿಯೋ ಹಂಸವರ್ ಸಾಗರ ಅಚ್ಛ ಆಪಣಙ್କ ସହିତ ଆରମ୍ଭ କରୁଛୁ ପ୍ରୋଗ୍ରାମ ମୋ ଦେଶ। ଫ୍ରେଣ୍ଡସ୍, ଆମ ଓଡ଼ିଶା ଏକ ସଂସ୍କୃତି ପ୍ରଧାନ ରାଜ୍ୟ। ଆମ ରାଜ୍ୟ ଓଡ଼ିଶାରେ ଭରି ରହିଛି ଖୁବ୍ ସୁନ୍ଦର ସୁନ୍ଦର ଲୋକକଳା, ବିଭିନ୍ନ ପ୍ରକାରର ସୃଜନଶୀଳତାରେ ସମୃଦ୍ଧ ଆମ ରାଜ୍ୟ। ଆମ ସଂସ୍କୃତି, ଆମ ପରମ୍ପରା, ଆମ ଲୋକକଳା ଖୁବ୍ ପୁରାତନ ଆଉ ସମୃଦ୍ଧ। ଆମ ହସ୍ତତନ୍ତ, ଆମ ହାତବୁଣା ସବୁବେଳେ ସମସ୍ତଙ୍କର ମନ କିଣିଥାଏ। ଆଜି ମୋ ଦେଶରେ ଆଜି ଆମେ କଥା ହେବା ଆମ ଓଡ଼ିଶାର ଲୋକକଳା ସମ୍ପର୍କରେ। ଷ୍ଟେ ଟ୍ୟୁନ୍ଡ।